ଆକାଶବାଣୀ ଭବାନୀପାଟଣା, ଆଜି 1948 ଶତାବ୍ଦ, ସନ୍ 2026 ମସିହା, ଭାଦ୍ରବ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ, ଇଂରାଜୀ ସେପ୍ଟେମ୍ବର ମାସର 24 ତାରିଖ, ଗୁରୁବାର। ଆମର ଅଗଣିତ ଆକାଶବାଣୀ ଶ୍ରୋତାମଣ୍ଡଳୀଙ୍କୁ ଶୁଭେଚ୍ଛା ତଥା ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ସକାଳ 5:58। ଅଧିବେଶନର ଆରମ୍ଭରେ ମାଙ୍ଗଳିକ

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀଙ୍କ କଣ୍ଠରେ। ଗୀତ ରଚନା କୁମୁଦଲତା ମହାନ୍ତି।

ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ଶୁଣିବା କ୍ଷୀରୋଦ ଚନ୍ଦ୍ର ପୋଥଳଙ୍କ ଗୀତ ରଚନାରୁ ରମାରାଣୀ ବାରିକଙ୍କ କଣ୍ଠରେ ଏହି ସୁନ୍ଦର ଭକ୍ତି ଗୀତଟି।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଏକ ପୁରାତନ ଗୀତ ରଚନାରୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ବନ୍ଦନା କାର୍ଯ୍ୟକ୍ରମରେ କେତୋଟି ଭକ୍ତିଗୀତ ବର୍ତ୍ତମାନ ପ୍ରଚାର କରୁଛୁ। ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ଶାଶୁ ଜଣେ ଗୁରୁଙ୍କର ଶରଣାପନ୍ନ ହେଲେ ଦିନେ। ଗୁରୁ ସବୁ କଥା ଶୁଣି କହିଲେ, ତମକୁ ଛୋଟିଆ କଥାଟିଏ କହୁଛି, ଶୁଣ। ହରିଣମାନଙ୍କର ଗୋଟିଏ ରାଜ୍ୟ ଥିଲା। ଥରେ ଖବର ଆସିଲା ଯେ ତାଙ୍କ ରାଜ୍ୟକୁ ଗୋଟିଏ ବିପଦ ମାଡ଼ି ଆସୁଛି। ଏ ଖବର ଶୁଣି ହରିଣମାନେ ଛାନିଆ ହୋଇ ସ୍ଥିର କଲେ ଯେ ସବୁଠାରୁ ଭଲ ଦେଖିପାରୁଥିବା ଗୋଟିଏ ହରିଣକୁ ରାଜ୍ୟ ସୀମାରେ ଯୋଗାଇ ଦିଆଯିବ, ଏବଂ ସିଏ ବିପଦ ଦେଖିବା ମାତ୍ରକେ ସଙ୍କେତ ଦେବ ଏବଂ ହରିଣମାନେ ପ୍ରାଣ ବଞ୍ଚାଇବା ଲାଗି ପଳାଇଯିବେ ବା ଲୁଚିବେ। ସେହି ଅନୁସାରେ ଗୋଟିଏ ହରିଣ ଜଗିଲା, କିନ୍ତୁ ଏମିତି 10-12 ଦିନ ଗଲାପରେ ବିପଦ ଦେଖା ନଦେବାରୁ ହରିଣଟି ଘୁମାଇବା ଆରମ୍ଭ କଲା। ଏହା ଦେଖି ଗୋଟିଏ ମାଙ୍କଡ଼ କହିଲା, ତୁମ ସମସ୍ୟା ଯେଉଁ ବାଟରେ ଆସୁଛି, ତୁମେ ସମାଧାନ ସେହି ବାଟରେ ଖୋଜିଲେ କେମିତି ହେବ? ଟିକିଏ ଉପରକୁ ଉଠି ସମସ୍ୟାକୁ ଦେଖିଲେ ତାର ଆକାର ପ୍ରକାର ବାବଦରେ ଜାଣିହେବ, ସମାଧାନ ବି ସେଥିରୁ ବାହାରିବ। ଏହା କହି ମାଙ୍କଡ଼ ଗୋଟିଏ ବହୁତ ଡେଙ୍ଗା ଗଛର ସବା ଉପରକୁ ଉଠିଯାଇ ଚାରିଆଡ଼େ ଦେଖି କହିଲା, ଆସନ୍ତାକାଲି ଭିତରେ ଗୋଟିଏ ବଳିଆ କୁକୁର ଦଳ ପହଞ୍ଚିଯିବେ, ଏବେଠାରୁ ସମସ୍ତେ ଲୁଚିଯାଅ। ଏହି କାହାଣୀଟି ଗୁରୁ ଶାଶୁଙ୍କୁ କହିଲେ, ମା, ତୁମ ବୋହୂ ଏବେ ତୁମ ଲାଗି ଗୋଟିଏ ସମସ୍ୟା, ସେ ସମସ୍ୟାର ସମାଧାନ ଲାଗି ତୁମକୁ ଉପରକୁ ଉଠିବାକୁ ହେବ। ଉପରକୁ ଉଠିଲେ ଯାଇ ତୁମେ ସମସ୍ୟାର ଗୁଣ ଗ୍ରାମ ବିଷୟରେ ବହୁତ କିଛି ବୁଝିପାରିବ ଓ ସମାଧାନ ସହଜ ସାଧ୍ୟ ହେବ। ତୁମେ ଟିକିଏ ଉଚ୍ଚମନା ହୋଇ ଦେଖ ତ କ'ଣ ହେଉଛି। ଶାଶୁ କଥାଟିକୁ ବୁଝିଲେ ଏବଂ ଟିକିଏ ଉଦାର ଚିତ୍ତ ହୋଇ ଯେତେବେଳେ ସବୁ କଥାର ବିଚାର କଲେ, ସେ ଦେଖିଲେ ଯେ ବୋହୂ ସେମିତି କିଛି ଖରାପ ନୁହଁ। ଯେଉଁ ଯେଉଁ କଥା ତାଙ୍କୁ ବାଧୁଥିଲା କ୍ଷମା କରିଦେଲେ, ସେସବୁ ଏତେ ବଡ଼ ଦୁର୍ଗୁଣ ଭଳି ଲାଗୁନାହିଁ। ଉପରକୁ ଉଠି ସମସ୍ୟା ଦେଖିବାର ସୂତ୍ର ପାଇଯିବା ପରେ ସମାଧାନ ବି ସହଜ ହୋଇଗଲା। ସୁଧୀବୃନ୍ଦ, ଗତାନୁଗତିକ ବାଟରେ ଗଲେ ଅସମ୍ଭବକୁ ସମ୍ଭବ କରି ହୁଏନା।

ବିଦୁର ଯୋଗବଳରେ ପ୍ରଭାସ ତୀର୍ଥରେ ପ୍ରାଣ ଛାଡ଼ିଲେ। ବ୍ରାହ୍ମଣ ସାପ ଯୋଗୁଁ ବିଦୁର ରୂପରେ ଜନ୍ମିଥିବା ଯମ ସାପରୁ ନିସ୍ତାର ପାଇ ପୁଣି ଯମଭୁବନକୁ ଫେରିଗଲେ। ସ୍ୱାମୀମାନଙ୍କୁ ଅନୁସରଣ କରି ଚାଲୁଥିବା ଦ୍ରୌପଦୀ ପଥରେ ପ୍ରାଣ ଛାଡ଼ିଲେ। ସଂସାର ମାୟା ଦୂର କରି ପାଣ୍ଡବମାନେ ଜଗତରୁ ନିସ୍ତରି ଗଲେ। ହସ୍ତିନାରେ ପରୀକ୍ଷିତ ରାଜା ହେଲେ। ବିରାଟଙ୍କ ପୁତ୍ର ଉତ୍ତର କନ୍ୟା ଇରାବତୀଙ୍କୁ ତାଙ୍କ ବିବାହ ଦେଲେ। ସେମାନଙ୍କର ଜନ୍ମେଜୟ ଆଦି ଚାରିଗୋଟି ପୁଅ ହେଲେ। ରାଜା ପରୀକ୍ଷିତ ଦିଗ୍ବିଜୟରେ ଯିବାବେଳେ ବାଟରେ କଳିଙ୍କୁ ଦେଖିଲେ। ସନ୍ଧ୍ୟାବେଳଟାରେ ରାଜପୋଷାକ ପିନ୍ଧିଥିବା ଜଣେ ଶୂଦ୍ର ରୂପରେ ସେ ଚାଲିଥିଲା। ତା ଆଗରେ ଚାଲୁଥିଲେ ଏକ ପାଦ ଥିବା ଗୋଟିଏ ଷଣ୍ଢ ଆଉ ଗୋଟିଏ ଗାଈ। କଳି ବଡ଼ ଜୋରରେ ପାଟି କରି ହାତରେ ଧରିଥିବା ମୂଷଳରେ ଷଣ୍ଢର ପାଦଟିକୁ ପିଟିବାରେ ଲାଗିଥିଲା। ଏପରି ଦୃଶ୍ୟରେ ବିଚଳିତ ହୋଇ ରାଜା ତାକୁ ଧରି ଆଣି ବାନ୍ଧି ପକାଇଲେ। ଦିଗ୍ବିଜୟରେ ଗଲାବେଳେ ରାଜା କଳିକୁ କାହିଁକି ବାନ୍ଧିଲେ, ସେ କାହା ପାଦକୁ ପିଟୁଥିଲା ବୋଲି ସୌନକ ପଚାରିବାରୁ ସୁତମୁନି କହିଲେ।

ଘଡ଼ିରେ ବର୍ତ୍ତମାନ ସମୟ ସକାଳ 6:46। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ହୋଇଥିବା ଗଭୀର ଅବପାତ ଆଜି ଡେରି ରାତି ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମଠାରେ ସ୍ଥଳଭାଗ ଛୁଇଁଛି। ଲ୍ୟାଣ୍ଡଫଲ୍ ସମିଆତି ପବନର ବେଗ ଘଣ୍ଟାକ 75 କିଲୋମିଟର ଥିଲା। ଏତାର ପ୍ରଭାବଥି ଆନ୍ଧ୍ରପ୍ରଦେଶ ଆଉ ଦକ୍ଷିଣ ଓଡ଼ିଶାର ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଜବରନୁ ଅତି ଜବର ବର୍ଷାକୁ ନେଇକରି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେନ୍ତା ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ସହିତ 12 ଜିଲ୍ଲାର ଜବର ବର୍ଷାକୁ ନେଇକରି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇକରି ସତର୍କ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ସହିତ 12 ଜିଲ୍ଲାକେ ବର୍ଷାକୁ ନେଇକରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଭୀର ଅବପାତ ଲାଗି ରାଜ୍ୟ ହେଉଥିବା ବର୍ଷା ଆଉ ଏତାର ପ୍ରଭାବକୁ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ସମୀକ୍ଷା କରିଥିଲେ। ସବୁ ପ୍ରାକୃତିକ ବିପର୍ଯ୍ୟୟ ସମିଆତି ରାଜ୍ୟ ସରକାରଙ୍କ ନୀତି ହେଉଛି ଜିରୋ କ୍ୟାଜୁଆଲିଟି ବୋଲି ବୈଠକଟି ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ। ସେଥିଲାଗି ରାଜ୍ୟ ସରକାରଙ୍କ ସବୁ ବିଭାଗ, ଜିଲ୍ଲା ପ୍ରଶାସନ ସାଙ୍ଗେ ତାଲମେଲ ରଖିକରି ପରିସ୍ଥିତିର ମୁକାବିଲା କରିବା ଲାଗି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ହୋଇଥିବା ଏଚ୍ଏଲ୍ସିଏର 46 ନମ୍ବର ବୈଠକଟି 15 ଜିଲ୍ଲାର ମୋଟ 2,47,115 କୋଟିନୁ ଅଧିକ ଟଙ୍କାର ପୁଞ୍ଜିନିବେଶ ବାବଦ 27 ପ୍ରମୁଖ ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଏଥିଲାଗି ଓଡ଼ିଶାର ପୁଞ୍ଜିନିବେଶ ପାଇପ୍ଲାଇନ୍ଟି ଗୋଟିଏ ବଡ଼ ସମ୍ପ୍ରସାରଣ ହୋଇଛି। ଏହି ପ୍ରକଳ୍ପ ଜରିଏ 50,162 ନିଯୁକ୍ତି ତିଆରି ହେବାର ସମ୍ଭାବନା ରହିଛି। ରାଜ୍ୟର ଭିନ୍ ଭିନ୍ ଶିଳ୍ପ କ୍ଷେତ୍ର ଲାଗି ନିବେଶ ଆସିଛି। ଏଚ୍ଏଲ୍ସିଏ ଅଧୀନଥି ଅନୁମୋଦିତ 27 ପ୍ରକଳ୍ପ ଦେବଗଡ଼, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ସହିତ ରାଜ୍ୟର 15 ଜିଲ୍ଲାର ସ୍ଥାପନା କରାଯିବା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଏହି ଅବସରରେ କହିଛନ୍ତି ଏଚ୍ଏଲ୍ସିଏଥି ଅନୁମୋଦିତ ପୁଞ୍ଜିନିବେଶର ପରିମାଣ ଆଉ ବିବିଧତା ଓଡ଼ିଶା ଲାଗି ପୁଞ୍ଜିନିବେଶକାରୀମାନଙ୍କର ବଢ଼ୁଥିବା ବିଶ୍ୱାସର ପ୍ରତିଫଳନ ଆଏ। ସନ୍ତୁଳିତ ଆଞ୍ଚଳିକ ଶିଳ୍ପ ବିକାଶ ଆମର ସର୍ବୋଚ୍ଚ ପ୍ରାଥମିକତା ଆଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି। ରାଜ୍ୟର ସମବାୟ କ୍ଷେତ୍ରକେ ଆହୁରି ବରକସ କରାଯିବା। ଆଇବାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲାଗି ଗୋଟିଏ ମେଗା ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବା। ଇତାର ସହିତ ଡିଜିଟାଲ ଜରିଏ ସଦସ୍ୟତା ପଞ୍ଜୀକରଣକେ ସହଜ ଆଉ ସ୍ୱଚ୍ଛ କରିବା ଲାଗି ନୂଆ ମୋବାଇଲ୍ ଆପ୍ଲିକେସନ୍ର ବିଲ୍ ଶୁଭାରମ୍ଭ କରାଯିବା। ଏହି ଅବସରରେ ସମବାୟ କ୍ଷେତ୍ରର ବହୁଟେ ପ୍ରକଳ୍ପର ଶୁଭାରମ୍ଭ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା। କାର୍ଯ୍ୟକ୍ରମଟି ସବୁ ଜିଲ୍ଲାକେ ଆଭାସୀ ଜରିଏ ଯୋଡ଼ାଯିବା। ଇତାର ସହିତ ଓଡ଼ିଶା ସମବାୟ ଇତିହାସରେ ପହିଲା ଥର ଲାଗି ପ୍ୟାକ୍ସ ଆଉ ଲ୍ୟାମ୍ପସ୍ମାନଙ୍କର ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ଦିଆଯିବାର ବିଲ୍ କାର୍ଯ୍ୟକ୍ରମ ରହିଛି। ସେନ୍ତା ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନା ସହିତ ବୃହତ୍ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନଥି ତିଆରି ହେବାରକେ ଥିବା ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା। ସମବାୟ ନିରୀକ୍ଷକ ଆଉ ରାଜ୍ୟ ପଣ୍ୟାଗାର ନିଗମର ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଯୁକ୍ତି ପତ୍ର ବିଲ୍ ବାଣ୍ଟବେ। ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି କେଜିନୁ ପିଜି ମାହାଳିଆ ଶିକ୍ଷା ଯୋଜନା ଅଧୀନତି 2026-27 ଶିକ୍ଷା ବର୍ଷ ଲାଗି ଯୋଗ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ 2 କିସ୍ତି ବାବଦ 14,34,00,000 ଟଙ୍କା ଅର୍ଥରାଶି ସାମ୍ସ ଜରିଏ ସିଧାସଳଖ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏତାର ଆଗନୁ ପହିଲା କିସ୍ତି 10% ବାବଦ 9,56,00,000 ଟଙ୍କା ଦିଆଯାଇଥିଲା। ଆଇବା ଦିନେ ଏହି ଯୋଜନା ଅଧୀନତି ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କୁ 3, 4 ଆଉ 5 କିସ୍ତି ବାବଦ ଟଙ୍କା ଦିଆଯିବା ବୋଲି ବିଭାଗ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବେ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 138 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ପୁରୀ ଶ୍ରୀମନ୍ଦିରନ ଗଲାକାଲି ବାମନ ଜନ୍ମନୀତି ସେ ସେବାର ଉତ୍ରୁ ଆଜି ମହାପ୍ରଭୁମାନଙ୍କର ବଳି ବାମନ ବେଶ କରାଯିବା। ବାମନ ରୂପୀ ବାଲକ ହିସାବରେ ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନସିଂହାସନ ଉଭା ହେବେ। ଶ୍ରୀବଳଭଦ୍ର ରାଜବେଶ ଧାରଣ କରୁଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶ ଦର୍ଶନ ଦେବେ। ଆଜି ଶ୍ରୀମନ୍ଦିରନ ଦ୍ୱିପହର ଧୂପ ସର୍ବାର ଉତ୍ରୁ ମହାପ୍ରଭୁକୁ ବାମନ ବେଶଥି ସଜାଯିବା। ଆଜି ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ ଦିବସ ପାଳନ କରାଯାଉଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଏହି ଯୋଜନାଥି ଛାତ୍ରଛାତ୍ରୀମାନଙ୍କୁ ସମାଜସେବା ଆଡ଼କେ ତହକାବାର ଲାଗି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଶିକ୍ଷା ସଂସ୍ଥାନମାନଙ୍କୁ ସେନ ଲୋକଙ୍କ ସହିତ ଯୋଡ଼ବାର ଲାଗି ଏନ୍ଏସ୍ଏସ୍ ଗୋଟିଏ କେନ୍ଦ୍ରୀୟ ମିଶନ ଭାବେ କାମ କରିଆସୁଛି। 1969 ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଜାତୀୟ ସେବା ଯୋଜନା ମୂଲ ହୋଇଥିଲା। ଜାତୀୟ ଆଇନସେବା ପ୍ରାଧିକରଣ ନାଲସାର ନିର୍ଦ୍ଦେଶଟି ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସୁନାବେଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର 60 ଦିନିଆ

0: ସ୍ୱତନ୍ତ୍ର ମେଗା ଡ୍ରାଇଭ୍ର ଶୁଭାରମ୍ଭ ହୋଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାସ ଇତାର ଉଦ୍ଘାଟନ କରିଛନ୍। ନାଲସା ତରଫୁ ଦେଶର 18 ରାଜ୍ୟର 3-7 ଲେଖା ଜିଲ୍ଲାକେ ଏଥିଲାଗି ବଛାଯାଇଛି, ଯେମିତି ନୂଆପଡ଼ା ଜିଲ୍ଲା ଠାନ୍ ପାଇଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

ହାଲଚାଲକ୍ରମରେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ରାତି 8:30 ସ୍ପଟ୍ ସ୍କେନ୍, ରାତି 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ ଓ ରାତି 10:00 ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସୀୟ କ୍ରୀଡ଼ାର ଜୈନିକ ଖେଳର ମୁଖ୍ୟାଂଶ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:20 ରହିଛି ଲୋକଗୀତ କ୍ରମରେ ଖଞ୍ଜଣି ଭଜନ। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସୃଷ୍ଟି ଗାୟନଙ୍କ ପରିବେଷିତ ବୀଣବାଦନ, ଏଥିରେ ରାଗ ହିନ୍ଦୁଲମ, ରାଗ ମଲ୍ଲିକା। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବିରତି ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମରେ ଗତକାଲି ବିଳମ୍ବିତ ରାତିରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ 4ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି, ଯେଉଁଠାରେ କି ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା 2ଟା ସ୍ଥାନରେ ରହିବାର ସମ୍ଭାବନା ରହିଛି। ଅଲଗା ଜିଲ୍ଲାଗୁଡ଼ିକ ଯେମିତିକି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଏବଂ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0: ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ 3,500ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହା ସହ 10ଟି ଜିଲ୍ଲାରେ ଆଜି ପାଇଁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ପ୍ରଭାବିତ ସ୍ଥାନଗୁଡ଼ିକରେ 33ଟି ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି ଏବଂ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ

0: ଜରୁରୀକାଳୀନ ଔଷଧ ମହଜୁଦ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବର୍ଷା ସ୍ଥିତିର ସମୀକ୍ଷା କରି ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ ପ୍ରତ୍ୟେକ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 46ତମ ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ 27ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି। 15ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକରେ 247,115 କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଡାଟା ସେଣ୍ଟର ଏବଂ ଏଆଇ, ଶକ୍ତି ଓ ଇସ୍ପାତ, ସେମିକଣ୍ଡକ୍ଟର, ସବୁଜ ଶକ୍ତି, ସ୍ୱାସ୍ଥ୍ୟସେବା, ବୟନଶିଳ୍ପ ଓ ଜାହାଜ ନିର୍ମାଣ ରହିଛି। ଏହାଦ୍ୱାରା 50,162 ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ରାଜ୍ୟରେ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ବୃହତ ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଦସ୍ୟତା ଅଭିଯାନ ଶୁଭାରମ୍ଭ କରିବେ। ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂଆ ମୋବାଇଲ୍ ଆପ୍ର ମଧ୍ୟ ଶୁଭାରମ୍ଭ ହେବ। ଏଥିରେ ବଡ଼ମ୍ବା ଏବଂ ଆସିକା ଚିନିକଳ କାର୍ଯ୍ୟକ୍ଷମ କରିବା ନେଇ ଯୋଜନାର ଆରମ୍ଭ କରାଯିବା ସହ ପ୍ରାଥମିକ କୃଷି ସମବାୟ ସମିତି ଓ ବହୁମୁଖୀ ସମବାୟ ସମିତିଗୁଡ଼ିକର ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅକ୍ଟୋବର ମାସ 27 ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ସାଂସଦ ନବଚରଣ ମାଝୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ବୃହତ ଚକ୍ଷୁ ଚିକିତ୍ସା ଶିବିରରେ ରାଷ୍ଟ୍ରପତି ଯୋଗଦେବା ସହ ବହଳଦାସ୍ଥିତ ମା କିଚକେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ। ନିଃଶୁଳ୍କ ଶିକ୍ଷା ଯୋଜନା ଜ୍ଞାନୋଦୟ ଅଧୀନରେ ଚଳିତ ଶିକ୍ଷାବର୍ଷ ପାଇଁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଦ୍ୱିତୀୟ କିସ୍ତି ସ୍ୱରୂପ 14,34,00,000 ଟଙ୍କା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ପ୍ରଥମ କିସ୍ତି ସ୍ୱରୂପ ପୂର୍ବରୁ 9,56,00,000 ଟଙ୍କା ପ୍ରଦାନ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମ୍ସ ମାଧ୍ୟମରେ ଆଉ 3ଟି କିସ୍ତିରେ ସମ୍ପୂର୍ଣ୍ଣ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆର୍ଥିକ ଓ ସାମାଜିକ ଦୁର୍ବଳ ବର୍ଗର ଲୋକମାନଙ୍କୁ ମାଗଣା ଆଇନସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। 60 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳି ବାମନ ବେଶ ହେବ। ଦ୍ୱିପ୍ରହର ବେଶ ଶେଷ ହେବା ପରେ ବାମନ ରୂପୀ ବାଳକ ରୂପରେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ଉଭା ହେବେ। ଶ୍ରୀବଳଭଦ୍ର ରାଜବେଶ ଏବଂ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ। ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି ସମ୍ପନ୍ନ ହୋଇଥିବାବେଳେ ନୟାଗଡ଼ସ୍ଥିତ ନୀଳମାଧବ ପୀଠ ଓ ଶ୍ରୀରଘୁନାଥଜୀଉଙ୍କ ପୀଠରେ ବାମନ ଜନ୍ମନୀତି ପାଳିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ପକ୍ଷରୁ ଆୟୋଜିତ ଆନ୍ତଃଜିଲ୍ଲା ବରିଷ୍ଠ ପୁରୁଷ ସାହାଣିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୁନ୍ଦରଗଡ଼, ଭୁବନେଶ୍ୱର, ସୁବର୍ଣ୍ଣପୁର ଓ ନୂଆପଡ଼ା ଜୋନ୍ରେ ଆରମ୍ଭ ହୋଇଛି। ଗତକାଲି ଭୁବନେଶ୍ୱର ଜୋନ୍ ମ୍ୟାଚ୍ରେ ଝାରସୁଗୁଡ଼ା ଏବଂ ଭୁବନେଶ୍ୱର ବିଜୟୀ ହୋଇଛନ୍ତି। ସୁବର୍ଣ୍ଣପୁର ଜୋନ୍ରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିତିଥିବାବେଳେ ସୁନ୍ଦରଗଡ଼ ଜୋନ୍ରେ ବଲାଙ୍ଗୀର ବିଜୟୀ ହୋଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ପଞ୍ଚମ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ନୌଚାଳନା, ଉଷୁ, ବନ୍ଧୁକ ଚାଳନା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଉଷୁ ଖେଳାଳି ରୋଷିବିନା ଦେବୀ ମହିଳା 60 କିଲୋଗ୍ରାମ ବର୍ଗରେ ଫାଇନାଲରେ ଚୀନ୍ ଖେଳାଳିଙ୍କ ସହ ମୁକାବିଲା କରିବାକୁ ଥିବାବେଳେ ଅନିମେଶ କୁଜୁର ଏବଂ ଗୁରିନ୍ଦର ବୀର ସିଂ ପୁରୁଷ 100 ମିଟର ଦୌଡ଼ରେ ପ୍ରଦର୍ଶନ କରିବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ସାପ କାମୁଡ଼ାର ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ମୀନାକ୍ଷୀ ମହାନ୍ତି।
2: ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ସାପ ଦେଖାଯାଆନ୍ତି ଏବଂ ଆମ ଭାରତରେ ପ୍ରାୟ ପ୍ରତିବର୍ଷ 30,000 ଲୋକ ସାପ କାମୁଡ଼ା ଯୋଗୁଁ ମୃତ୍ୟୁବରଣ କରନ୍ତି। ସାଧାରଣତଃ କୃଷକ, ଜଙ୍ଗଲରେ କାମ କରୁଥିବା ବ୍ୟକ୍ତି ଓ ଅନ୍ୟ ଜନସାଧାରଣଙ୍କୁ ମଧ୍ୟ ସାପ କାମୁଡ଼ିବାର ସମ୍ଭାବନା ଥାଏ। ସାପ କାମୁଡ଼ିଥିବା ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସାରେ କେତୋଟି ସାଧାରଣ କଥା ବ୍ୟତୀତ ଅନ୍ୟ କୌଣସି କାମ କରିବା ଉଚିତ ନୁହେଁ। ସାପ କାମୁଡ଼ିଥିବା ବ୍ୟକ୍ତିକୁ ବିଳମ୍ବ ନ କରି ଡାକ୍ତରଖାନା ନେଇଯିବା ଉଚିତ। ଅନେକ ସମୟରେ ବିଷ ନଥିବା ସାପ କାମୁଡ଼ିଥିଲେ ମଧ୍ୟ ଅତ୍ୟଧିକ ଭୟ ବା ବିଚଳିତ ହେବା ଯୋଗୁଁ ରୋଗୀର ଅସୁବିଧା ହୋଇଥାଏ। ତେଣୁ ରୋଗୀକୁ ନିହାତି ମାନସିକ ସାନ୍ତ୍ୱନା ଦେବା ଉଚିତ। ଏହା ବ୍ୟତୀତ ଯଦି ବିଷଧର ସାପ କାମୁଡ଼ିଥାଏ ତେବେ ବହୁ ସମୟରେ ଦେଖାଯାଇଥାଏ ଯେ ମନ୍ଦିରରେ ପାଣି ଢାଳିବା ଓ ଗୁଣିଆ ପାଖକୁ ନେଇ ଚିକିତ୍ସା କରିବା ଦ୍ୱାରା ବହୁତ ଅମୂଲ୍ୟ ସମୟ ନଷ୍ଟ ହୋଇଯାଇଥାଏ। ଏହି ସମୟ ନଷ୍ଟ ହେବା ଦ୍ୱାରା ରୋଗୀ ଦେହରେ ବିଷ ଖେଳାଇ ହୋଇଯାଇଥାଏ ଓ ତାର ଜୀବନ ବଞ୍ଚାଇବା କଷ୍ଟକର ହୋଇପଡ଼େ। ସାପ କାମୁଡ଼ିଥିବା ବ୍ୟକ୍ତିକୁ ଆଶ୍ୱାସନା ଦେବା ଉଚିତ ଏବଂ ଅନେକ ସମୟରେ ବିଷ ନଥିବା ସର୍ପ ଦ୍ୱାରା ମଧ୍ୟ ଲୋକ ଆକ୍ରାନ୍ତ ହୋଇ

0: କରିଥାନ୍ତି। ସାପ କାମୁଡ଼ିଥିବା ଅଙ୍ଗରେ ପିନ୍ଧିଥିବା ମୁଦି, ଘଣ୍ଟା, ପାଉଁଜି ଇତ୍ୟାଦି ଖୋଲି ଦିଅନ୍ତୁ। କ୍ଷତ ସ୍ଥାନକୁ ବାନ୍ଧିବା ପାଇଁ ସୁତୁଲି, କତା ଦଉଡ଼ି, କଟା ରବର ଟ୍ୟୁବ୍, ଇଲେକ୍ଟ୍ରିକ୍ ତାର ବହୁତ ସମୟରେ ଲୋକମାନେ ବ୍ୟବହାର କରନ୍ତି, କିନ୍ତୁ ଏସବୁ ବ୍ୟବହାର କରିବା ଉଚିତ ନୁହେଁ। କେବଳ ହାଲକା କରି କ୍ଷତ ସ୍ଥାନ ଉପରକୁ କପଡ଼ାରେ ବାନ୍ଧିବା ଉଚିତ। କାମୁଡ଼ିଥିବା ହାତକୁ ଛାତି ତଳକୁ ଝୁଲାଇ ରଖନ୍ତୁ। ଗୋଡ଼କୁ କାମୁଡ଼ୁଥିଲେ ସଳଖ କରି ରଖିବାକୁ ଚେଷ୍ଟା କରନ୍ତୁ। ସାପ ବିଷରୁ ରକ୍ଷା ପାଇବା ପାଇଁ ସର୍ପ ବିଷ ନିରୋଧକ ଇଞ୍ଜେକ୍ସନ୍ ହିଁ ଏକମାତ୍ର ବିକଳ୍ପ। ଏହାକୁ ଆଣ୍ଟି ସ୍ନେକ୍ ଭେନମ୍ କୁହାଯାଏ ଏବଂ ଏହା ଡାକ୍ତରଖାନାମାନଙ୍କରେ ଉପଲବ୍ଧ ହୁଏ। ଯଥାଶୀଘ୍ର ଏହି ସୁବିଧା ମିଳୁଥିବା ନିକଟତମ ଡାକ୍ତରଖାନାକୁ ରୋଗୀକୁ ନିଆଯିବା ଉଚିତ। ଡାକ୍ତରଖାନାରେ ଯିବା ବାଟରେ ରୋଗୀଠାରେ ଦେଖାଯାଉଥିବା ଲକ୍ଷଣମାନ ଡାକ୍ତରମାନଙ୍କୁ କହିବା ଉଚିତ। ସାପ କାମୁଡ଼ିଲେ ବ୍ୟକ୍ତି ଅତ୍ୟଧିକ ବିଚଳିତ ହେବା ଉଚିତ ନୁହେଁ କିମ୍ବା ଅତ୍ୟଧିକ ଭୟଭୀତ ହେବା ଉଚିତ ନୁହେଁ। କ୍ଷତ ଜାଗାରେ ବରଫ ଲଗାଇବା ବା ଇଲେକ୍ଟ୍ରିକ୍ ସକ୍ ଦେବା ଅନୁଚିତ। ଦେଶୀ ଚିକିତ୍ସା କରିବା ବା କୌଣସି ଚେରମୂଳି ଲଗାଇବା, ଜ୍ୱାରମୁହୁରା ଲଗାଇବା ବା ଅନ୍ୟ କୌଣସି ପଦାର୍ଥ କ୍ଷତ ଜାଗାରେ ଲଗାଇବା ଉଚିତ ନୁହେଁ। କ୍ଷତ ଜାଗାକୁ ଛୁରୀରେ କାଟିବା, ଚୁଚୁମିବା କିମ୍ବା ଅନ୍ୟ କୌଣସି କାମ କରିବା ଅନୁଚିତ। ଏହାଦ୍ୱାରା କ୍ଷତ ବଡ଼ ହୋଇଯାଇଥାଏ ଏବଂ ସେଥିରେ ସଂକ୍ରମଣ ହେବାର ସମ୍ଭାବନା ଥାଏ। ରୋଗୀକୁ ସଙ୍ଗେ ସଙ୍ଗେ ବିଶେଷ ଧାଁ ଧପଡ଼ କରିବା ବା ଶାରୀରିକ ପରିଶ୍ରମ କରିବା ପାଇଁ ମନା କରିବା ଉଚିତ, କାରଣ ଏହାଦ୍ୱାରା ବିଷ ଜଲ୍ଦି ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ଦ୍ୱାରା ବ୍ୟାପି ଯାଇଥାଏ। ଚଲାବୁଲା ବା କୌଣସି କାମ ପାଇଁ ରୋଗୀକୁ ବାରଣ କରାଯିବା ଉଚିତ। ରୋଗୀକୁ ଖାଦ୍ୟ ପଦାର୍ଥ କିମ୍ବା ନିଶାଦ୍ରବ୍ୟ ଦେବା ଉଚିତ ନୁହେଁ। ଡାକ୍ତରଙ୍କର ତତ୍ତ୍ୱାବଧାନରେ ଆଣ୍ଟି ସ୍ନେକ୍ ଭେନମ୍ ବା ସାପ ବିଷ କାଟିବା ପାଇଁ ଔଷଧ ଦିଆଯାଇଥାଏ। ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ, କିନ୍ତୁ ଡାକ୍ତରଙ୍କର ସିଧାସଳଖ ତତ୍ତ୍ୱାବଧାନରେ ଏଇଟା ଦେଲେ ପାର୍ଶ୍ୱ ପ୍ରତିକ୍ରିୟା ହେବା ସତ୍ତ୍ୱେ ମଧ୍ୟ ଦିଆଯାଇପାରେ ଏବଂ ଲୋକର ଜୀବନ ବଞ୍ଚାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ସାପ କାମୁଡ଼ାର ଯତ୍ନ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ମୀନାକ୍ଷୀ ମହାନ୍ତି।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ଆଭାସୀ ମାଧ୍ୟମରେ ସେବାଯାତ୍ରାର ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତିସଂଘ ନିରାପତ୍ତା ପରିଷଦର ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଶାନ୍ତି ଓ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଓମାନର ପୂର୍ବ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଭି କେପ୍ ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ଆଭାସୀ ମାଧ୍ୟମରେ ଭାଗନଗରରୁ ବାରାଣସୀ ପର୍ଯ୍ୟନ୍ତ ସେବାଯାତ୍ରାର ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ କାର୍ଯ୍ୟକ୍ରମରେ ଏହି ଯାତ୍ରା ସମ୍ପର୍କରେ ସେବାଯାତ୍ରୀମାନଙ୍କ ଅଭିଜ୍ଞତା ଆଦାନ ପ୍ରଦାନ କରିବେ। ଚଳିତ ମାସ 17 ସେବାଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ଜନସେବାକୁ ଲୋକଲୋଚନକୁ ଆଣିବା ଲାଗି ସେବା ସଂକଳ୍ପ ଅଭିଯାନର ଏହା ଏକ ଅଂଶବିଶେଷ। ଅଂଶଗ୍ରହଣକାରୀମାନେ ସହର, ଜିଲ୍ଲା ଏବଂ ଗ୍ରାମ ମଧ୍ୟ ଦେଇ ଯାତ୍ରା କରି ସାମାଜିକ ସେବା ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବା ସହ ତୃଣମୂଳ ସ୍ତରରୁ ହେଉଥିବା କାର୍ଯ୍ୟ ସମ୍ପର୍କରେ ଅବଗତ କରୁଛନ୍ତି। ଏହା ଏକ ମୋଟରସାଇକେଲ ଯାତ୍ରା ମଧ୍ୟରେ ସୀମିତ ନୁହେଁ, ବରଂ ସେବା, ଯୋଗାଯୋଗ, ଯୁବ ଅଂଶଗ୍ରହଣ, ସାମାଜିକ ମଙ୍ଗଳ ଏବଂ ସାଂସ୍କୃତିକ ଭାବକୁ ଏକତ୍ର କରିଥାଏ। 10 ସେବାଯାତ୍ରୀ ଦଳ ଭଦ୍ରନଗରରୁ ବାରାଣସୀ ଯାତ୍ରା କରିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଯାତ୍ରୀ ଦଳ ସୂଚନା ପ୍ରଦାନ କରୁଛନ୍ତି। କାର୍ଯ୍ୟକ୍ରମ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଏବଂ ବିଦ୍ୟାଳୟ ହସ୍ପିଟାଲ ନର୍ସିଂହୋମ୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକରେ ବିଭିନ୍ନ କାର୍ଯ୍ୟ ଏବଂ ହିତାଧିକାରୀମାନଙ୍କ ସହ ଏହି ଯାତ୍ରୀ ଦଳ ଆଲୋଚନା କରୁଛନ୍ତି। ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗତ 17 ତାରିଖରେ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାତିସଂଘ ନିରାପତ୍ତା ପରିଷଦର L69 ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ସହିତ ସେଣ୍ଟ ଲୁସିଆନାର ପ୍ରତିପକ୍ଷ ଆଲ୍ଭା ବାପ୍ଟିଷ୍ଟ ସହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଡକ୍ଟର ଜୟଶଙ୍କର କହିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ ହେଉଥିବା ଅପ୍ରତ୍ୟାଶିତ ପରିବର୍ତ୍ତନର ସର୍ବାଧିକ ପ୍ରଭାବ ବିଶ୍ୱର ଦକ୍ଷିଣ ଭାଗର ରାଷ୍ଟ୍ରଗୁଡ଼ିକ ଉପରେ ପଡ଼ୁଛି। ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଜାରି ରହିଥିବା ବିବାଦ ଏବଂ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ରହିଥିବା ଆତଙ୍କ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦର ଉଦାସୀନତାରେ ସୁଧାରର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସୁଧାର ପରିସ୍ଥିତି ଦୀର୍ଘ ସମୟ ଧରି ଜାରି ରହିଲେ ଦେଶ ଦେଶ ମଧ୍ୟରେ ଅସମାନତା ଆହୁରି ବୃଦ୍ଧି ପାଇଥାଏ। L69 ଏବଂ C10ର ସଦସ୍ୟମାନେ ଜାତିସଂଘ ନିରାପତ୍ତା ପରିଷଦରେ ସୁଧାର ପରିସ୍ଥିତି ଆଗେଇ ନେବା ଲାଗି ସମ୍ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାତିସଂଘ ନିରାପତ୍ତା ପରିଷଦରେ L69 ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ଶାନ୍ତି ଓ ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୟାକ୍ସି ଚାଳକ ଏବଂ କୃଷକମାନଙ୍କ କଲ୍ୟାଣ ନିମନ୍ତେ ଦୁଇଟି ବୃହତ୍ ପଦକ୍ଷେପ ଭାରତ ଟ୍ୟାକ୍ସି ଏବଂ ମୁଖ୍ୟମନ୍ତ୍ରୀ କୃଷକ ସମୃଦ୍ଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଭାରତ ଟ୍ୟାକ୍ସି ଯୋଜନା ଅଧୀନରେ ଦୁଇଚକିଆ ଟ୍ୟାକ୍ସି ଏବଂ ତିନିଚକିଆ ଗାଡ଼ିର ଚାଳକମାନେ ପଞ୍ଜୀକରଣ ମାଧ୍ୟମରେ ଜିରୋ କମିଶନରେ ଯୋଗଦେବା ଲାଗି ସକ୍ଷମ ହେବେ। ସେମାନଙ୍କୁ 5 ଲକ୍ଷ ଟଙ୍କାର ସାମାଜିକ ସୁରକ୍ଷା ପ୍ରଦାନ କରାଯିବ। ଏହି ଅଭିଯାନ ଲକ୍ଷ୍ନୌ ଗୋରଖପୁର ବାରଣାସୀ ଏବଂ ପ୍ରୟାଗରାଜଠାରେ ଆରମ୍ଭ ହୋଇଛି। ଲକ୍ଷ୍ନୌ ବିମାନ ବନ୍ଦର ଲକ୍ଷ୍ନୌ ମେଟ୍ରୋ ଏବଂ ଲକ୍ଷ୍ନୌ ପୁଲିସ୍ ସହିତ ବିଭିନ୍ନ ଅନୁଷ୍ଠାନ ସହ ବୁଝାମଣା ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କୃଷକ ସମୃଦ୍ଧି ଯୋଜନା ଅଧୀନରେ ଉତ୍ତରପ୍ରଦେଶ ସମବାୟ ଗ୍ରାମ୍ୟ ବିକାଶ ବ୍ୟାଙ୍କ ଜରିଆରେ କୃଷକମାନଙ୍କୁ ଋଣ ଉପରେ ସୁଧହାର 11%-6%କୁ ହ୍ରାସ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷକମାନେ କୃଷି କୃଷି ଉପକରଣ ଦୀର୍ଘମିଆଦୀ ଋଣ ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିନିମନ୍ତେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ବର୍ଷରେ 5 ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଆଦିତ୍ୟନାଥ କହିଛନ୍ତି। ଓମାନର ପୂର୍ବ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଭି କେପ୍ ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜାହାଜରେ ଥିବା 20 ଜଣ ଭାରତୀୟ ନାବିକ ଏବଂ ଅନ୍ୟ 19 ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓମାନସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ଭାରତୀୟ ନାବିକମାନଙ୍କ ଶୀଘ୍ର ଦେଶାନ୍ତର ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆସନ୍ତା ଡିସେମ୍ବରରେ ହେବାକୁ ଥିବା G20 ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁତିନ୍ଙ୍କୁ ନିମନ୍ତ୍ରଣ କରାଯାଇଛି। ଆମେରିକାର ସେକ୍ରେଟାରୀ ମାର୍କୋ ରୁବିଓ ନ୍ୟୁୟର୍କଠାରେ ଗତକାଲି ଏହି ସୂଚନା ଦେଇଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ସହ ଆଲୋଚନା ପରେ ଶ୍ରୀ ରୁବିଓ ଏହି ମତାମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଏକତ୍ରରେ
ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ସ୍ଥାନୀୟ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସ୍ୱରୂପ ଭୋକାଲ୍ ଫର୍ ଲୋକାଲ୍ ପ୍ରୋତ୍ସାହିତ କରାଯାଇଛି। ଭାରତର ଉପଭୋକ୍ତାମାନେ ଆମଦାନୀ ଏବଂ ବ୍ରାଣ୍ଡେଡ୍ ଯୁକ୍ତ ସାମଗ୍ରୀ ପ୍ରତି ଅଧିକ ଆକର୍ଷିତ।

0: ହେଉଛନ୍ତି, ଫଳରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କାରିଗରମାନଙ୍କ ସାମଗ୍ରୀଗୁଡ଼ିକ ବଜାର କ୍ଷମତା ହ୍ରାସ ପାଉଛି, ଫଳରେ ସ୍ୱଦେଶୀ ସାମଗ୍ରୀଗୁଡ଼ିକର ଚାହିଦା କ୍ରମଶଃ କ୍ଷତିଗ୍ରସ୍ତ ହେଉଛି। ଭୋକାଲ୍ ଫର୍ ଲୋକାଲ୍ ପଦକ୍ଷେପ ଦ୍ୱାରା ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ଏଥିରେ କୌଣସି ଶୁଳ୍କ ପ୍ରତିବନ୍ଧକ ଲାଗୁ ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ ସେବାର ଅର୍ଥ ହେଉଛି ଆମର ପୂର୍ବପୁରୁଷମାନେ କରିଥିବା କାର୍ଯ୍ୟ ସଂରକ୍ଷଣ କରିବା ଏବଂ ଭାରତର କାରିଗର, ହସ୍ତତନ୍ତ ଏବଂ ବିଶ୍ୱକର୍ମା ପରମ୍ପରାର ମର୍ଯ୍ୟାଦା, ସମର୍ଥନ ଏବଂ ସମୃଦ୍ଧିର ସୁଯୋଗ ପ୍ରଦାନ କରିବା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତିରୁପତି ଇନ୍ଫ୍ରା ପ୍ରୋଜେକ୍ଟ କମ୍ପାନୀ ସମ୍ପର୍କିତ ମାମଲାରେ ଦିଲ୍ଲୀ, ମୋହାଲି, ଚଣ୍ଡୀଗଡ଼, ପଞ୍ଚକୁଳ ଏବଂ ଲୁଧିଆନା ଆଦି 26 ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି। କଳାଧନ ନିବାରଣ ଆଇନ ଅଧୀନରେ ତଲାସୀ ଅଭିଯାନ ଜାରି ରହିଛି। ବ୍ୟାଙ୍କ ଦୁର୍ନୀତି ମାମଲା ଅଧୀନରେ କମ୍ପାନୀର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତିରୁପତି ଇନ୍ଫ୍ରା ପ୍ରୋଜେକ୍ଟ କମ୍ପାନୀ 290 କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତ ରହିଛି। ସମରକନ୍ଦଠାରେ ଗତକାଲି ଅନୁଷ୍ଠିତ ଫାଇଡ୍ ଚେସ୍ ଅଲିମ୍ପିଆଡ୍ର ସପ୍ତମ ପର୍ଯ୍ୟାୟରେ ଭାରତ ଇଂଲଣ୍ଡକୁ 2.5-1.5ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଡି ଗୁକେଶ ଏବଂ ଆର୍ ପ୍ରଜ୍ଞାନନ୍ଦ ଖେଳିଥିଲେ। ମହିଳା ବିଭାଗରେ ଭାରତର ବି ସବିତା ଶ୍ରୀ ସପ୍ତମ କ୍ରମାଗତ ବିଜୟ ହାସଲ କରିଛନ୍ତି। ଭାରତ ସପ୍ତମ ପର୍ଯ୍ୟାୟରେ ଜର୍ମାନୀକୁ 3.5-0.5ରେ ପରାସ୍ତ କରିଛି। ସାବିତ୍ରୀ ସିଂ ହେଉଛନ୍ତି ଅଲମ୍ପିଆଡ୍ ପ୍ରତିଯୋଗିତାର ଏକମାତ୍ର ଖେଳାଳି ଯିଏକି ସମସ୍ତ 7ଟିଯାକ ଖେଳରେ ବିଜୟ ଲାଭ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଆଜି ପଞ୍ଚମ ଦିନରେ ରୋଇଂ, ୟୁସୁ, ଦୌଡ଼କୁଦ, ସୁଟିଂ, ସ୍ପ୍ରିଣ୍ଟ ଆଦି ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ମହିଳା 60 କିଲୋଗ୍ରାମ ସାଣ୍ଡର ଫାଇନାଲରେ ୟୁସୁ ପ୍ରତିଯୋଗୀ ରୋସିବିନା ଦେବୀ ଭାଗ ନେବେ। ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଜାମାନର ଆଇଚିଠାରେ ଅନୁଷ୍ଠିତ ସେମିଫାଇନାଲରେ ଭାରତ ଚୀନ୍ଠାରୁ 3-1 ପରାସ୍ତ ହେବା ପରେ ଏହି ପଦକ ପାଇଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଗତକାଲି ବିଳମ୍ବିତ ରାତିରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଆଜି ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ଆଭାସୀ ମାଧ୍ୟମରେ ସେବାଯାତ୍ରାର ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତିସଂଘ ନିରାପତ୍ତା ପରିଷଦର ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଶାନ୍ତି ଓ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଓମାନର ପୂର୍ବ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଭି କେପ୍ ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଓଡ଼ିଆରେ ଆଲୋଚନା କ୍ରମରେ ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ ଆଲୋଚିକା କବିତା ମହାନ୍ତି।
2: ଋତୁର ଦିଗନ୍ତ ବିସ୍ତାରୀ ନିର୍ମଳ ଅନନ୍ତ ଆକାଶ, କଳକଳ ନିନାଦିନୀ ବନଝରଣାର ସ୍ୱଚ୍ଛ ଜଳରାଶି, ପୁଷ୍କରିଣୀ ଭର୍ତ୍ତି ଅଗଣିତ ଶ୍ୱେତପଦ୍ମର ମନଲୋଭା ଦୃଶ୍ୟ, ଚିରକାଳ ବରଫ ମଣ୍ଡିତ ଶୁଭ୍ର ହିମାଳୟର ସୁଉଚ୍ଚ ଶିଖର ଦେଖିଲେ ମନେ ହୁଏ ସତେ ଯେମିତି ସ୍ୱଚ୍ଛତା ହିଁ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ହୃଦୟର ଏକ ମହନୀୟ ସଂକଳ୍ପ ଥିଲା। ସ୍ୱଚ୍ଛତା ହିଁ ପବିତ୍ରତା, ଈଶ୍ୱରଙ୍କର ସେହି ପବିତ୍ର ଇଚ୍ଛାକୁ ବୋଧେ ଆମେ ଠିକ୍ ରୂପେ ହୃଦୟଙ୍ଗମ କରିପାରୁନାହୁଁ କି ନିଜ ହୃଦୟର ଭାଷାକୁ ନିଜେ ବୁଝିପାରୁନାହୁଁ। ସାରା ଭାରତବର୍ଷର ମାଟି ଉପରେ ଆଜି ବିରାଜମାନ କରୁଛି ସ୍ୱଚ୍ଛତା। ଭାରତର ମାଟି, ପାଣି, ପବନ ଦେଇ ଆଜି ପ୍ରବାହମାନ ହେଉଛି ସ୍ୱଚ୍ଛତାର ଅନ୍ତଃସଲୀଳା ନିର୍ଝରିଣୀ। ଆମେ ସମସ୍ତେ ଆଜି ବ୍ୟସ୍ତ, କି ନେତା, କି ଅଭିନେତା, ଖେଳାଳି, ବ୍ୟବସାୟୀ ତଥା ସାଧାରଣ ମଣିଷ ସମସ୍ତେ ଓହ୍ଲାଇ ଆସିଛନ୍ତି ସ୍ୱଚ୍ଛତାର ଅଭିଯାନରେ ସାମିଲ ହେବାକୁ। ରାସ୍ତା, ଘାଟ, ରେଲୱେ ପ୍ଲାଟଫର୍ମ, ଫୁଟପାଥ୍ ସଫା ହୋଇ ଚାଲିଛି, ଏମିତି କି ନୂଆ ନୂଆ ବିଦ୍ୟା

ବିଦ୍ୟାଳୟକୁ ଯାଇ ଖଡ଼ି ଧରି ଶିଖିନଥିବା କୁନି ପିଲାଟିର ଗୋଟିଏ ହାତରେ ଝାଡ଼ୁ ତ ଅନ୍ୟ ହାତରେ ଟୋକେଇ ହେଲେ କେତେ ବା ନିର୍ମଳ କରିପାରିବା ଆମର ଏଇ ବିଶାଳ ତଥା ବ୍ୟାପ୍ତ ପରିବେଶର ମାଟି ପାଣି ଓ ପବନକୁ। ଅନ୍ଧ ଭାବରେ ଖୋଜି ବୁଲୁଛେ ଆମେ ସୁନ୍ଦର ପରିବେଶ ଭିତରେ ସ୍ୱଚ୍ଛ ନିର୍ମଳ ହୃଦୟର ମଣିଷମାନଙ୍କୁ। ଅଭ୍ୟାସଗତ ଅସ୍ୱଚ୍ଛତା ସତେ ଯେମିତି ଆମର ହୃଦୟକୁ ଗ୍ରାସ କରି ପକାଇଛି, ଏଇ ଯେମିତି ବସ୍ର ଝରକା ଦେଇ ପିଚ୍ ପିଚ୍ ପାନ ଛେପ ପକାଇବା, ସିନେମା ହଲ୍ର ଚୌକି ତଳେ ବାଦାମ ଚୋପା ଆଉ ପଛପଟୁ ସିଗାରେଟ୍ର ଧୂଆଁ, ବ୍ୟାଙ୍କ ଅଫିସ୍ ଡାକ୍ତରଖାନା ସବୁଆଡ଼େ ସେଇ ଅବ୍ୟବସ୍ଥା। ଆଉ ଗାଁ ଗହଳି କଥା ନ କହିବା ଭଲ, ସେଇ ଲୋକମାନେ ଆଜି ବି ନଈ ବନ୍ଧ ରାସ୍ତା କଡ଼କୁ ଶୌଚାଳୟ ବୋଲି ଭାବନ୍ତି। ଗାଁ ପୋଖରୀରେ ଆଜି ବି ବାସନ ମଜା ଠାରୁ ଆରମ୍ଭ କରି ଏନ୍ତୁଡ଼ିଶାଳର ଲୁଗାପଟା ସଫା କରିବାକୁ ପଛଉ ନାହାନ୍ତି। ଗାଈ ଗୋରୁଙ୍କୁ ଗାଧୋଇ ଦେବା ଠାରୁ ଘରର ଅଳିଆକୁ ବନ୍ଧ କଡ଼ରେ ପକାଇ ଦେଉଛନ୍ତି। ଏପରି ପରିବେଶରେ କିପରି ଆମେ ସୁସ୍ଥ ଶରୀରରେ ବଞ୍ଚିପାରିବା, ସଚେତନତାର ଅଭାବ ରହିଛି ଏଠାରେ। ଏହିସବୁ ଅସୁବିଧାକୁ କିପରି ଦୂର କରିହେବ ଏସବୁ ଚିନ୍ତା କରିବାର କର୍ତ୍ତବ୍ୟ ହେଉଛି ଆମମାନଙ୍କର। ସରକାରଙ୍କର ତ ଅନେକ ଯୋଜନା ରହିଛି, ଅନେକ ସଂଗଠନ, ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଏମାନଙ୍କ ସହିତ ଆମେ ସହଯୋଗର ହାତ ବଢ଼ାଇ ଆମ ପରିବେଶକୁ କିଛି ତ ବଦଳାଇ ଦେଇପାରିବା। ଆଉ ଆମର ପର୍ଯ୍ୟଟନସ୍ଥଳୀ ଶହ ଶହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରି ଟାଣି ଆଣେ, କିନ୍ତୁ ସେସବୁ ଆଡ଼େ ନଜର ପକାଇଲେ କେତେ ଦୁଃଖ ଲାଗେ। ଆମେ ଆଉ ସଚେତନ ହେଲୁ କେତେବେଳେ? ଏସବୁ କ୍ଷେତ୍ରରେ ନିଜେ ଆଗେ ଆମ ନିଜ ଭାବନାକୁ ସଜାଡ଼ି ନେଲେ କିଛିଟା ପରିବର୍ତ୍ତନ ହୋଇପାରନ୍ତା। ଦେବ ମନ୍ଦିର ଭଳି ପବିତ୍ର ସ୍ଥାନରେ ଜମା ହୋଇ ରହିଛି କୁଢ଼ କୁଢ଼ ନଡ଼ିଆ ସଢ଼େଇଠାରୁ ବାସି ଫୁଲ ଏବଂ କଦଳୀ ଚୋପା, ମନ୍ଦିର ଭିତରୁ ଧୂପ ଏବଂ ପୋଡ଼ା ବଳିତାର ମହମହ ବାସ୍ନା ସାଙ୍ଗକୁ ବାହାରକୁ ଆସିଲେ ପଚା ଦୁର୍ଗନ୍ଧରେ ନାକ ଫାଟିଯାଉଛି। ଏହା କ'ଣ ପବିତ୍ରତା? ରାସ୍ତା କଡ଼ରେ ପଡ଼ିଥିବା ମଲା କୁକୁର କି ବିଲେଇଟିଏ ନଜରକୁ ଆସିଲେ ନାକରେ ରୁମାଲ ଦେଇ ଆମେ ନ ଦେଖିଲା ପରି ବାଟ ଭାଙ୍ଗି ଚାଲିଯାଉଛେ। ଆମର ଏଥିପ୍ରତି ଯେମିତି କିଛି କର୍ତ୍ତବ୍ୟ ହିଁ ନାହିଁ, ଆମେ ଖାଲି ସିଏ କରୁନି ମୁଁ କାହିଁକି କରିବି, ଅନ୍ୟକୁ ଆଙ୍ଗୁଠି ଦେଖାଇବା ହିଁ ଆମେ ଜାଣୁ। ନିଜ ବିବେକ ନିଜ ମନକୁ ପଚାରି ଆମେ ଯଦି ଭଲ କାମଟିରେ ହାତ ଦେବା ତାହେଲେ ଆମକୁ ସଫଳତା ମିଳିବ। ଅବଶ୍ୟ ଅନେକ ସମୟରେ ଏଥିପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ, କିନ୍ତୁ ସେସବୁ ଆଡ଼େ କାନ ନ ଦେଇ ଆମେ ଆମ କର୍ତ୍ତବ୍ୟ କରିଯିବା ସବୁଠାରୁ ଭଲ। ଆଉ ମଣିଷ ପଣିଆ ସେଇଟା ତ ସମାଜରୁ ଯେମିତି ଲୋପ ପାଇବାକୁ ବସିଲାଣି, ଗୁରୁଜନମାନଙ୍କୁ ଭକ୍ତି ଆଉ ସାନମାନଙ୍କୁ ସ୍ନେହ ସେ କଥା ନ କହିବା ଭଲ। ଘରେ ଘରେ ଅଶାନ୍ତିର ବାତାବରଣ, ଘରର ସମ୍ପତ୍ତିକୁ ଭାଇ ଭାଗ କଲା ପରି ଜନ୍ମ କଲା ପିତାମାତାମାନଙ୍କୁ ଆମେ ଭାଗ କରି ନେଇଛୁ, ଏଇଟା କ'ଣ ଆମ ହୃଦୟର ପବିତ୍ରତା? ଆଉ ଯାତ୍ରା କରିବା ସମୟରେ ବୟସ୍କ ବ୍ୟକ୍ତିଟିଏ ଥରି ଥରି ଠିଆ ହୋଇଥିଲା ବେଳେ ଆମେ ଆମ ସିଟ୍ରେ ଆରାମରେ ବସି ଗପ ଜମେଇ ଦେଇଥାଉ, ନିଜେ ଉଠି ପଡ଼ି ତାଙ୍କୁ ଜାଗାଟିଏ ଦେବା ଆମର କ'ଣ କର୍ତ୍ତବ୍ୟ ନୁହେଁ? ଥରେ ଚିନ୍ତା କରନ୍ତୁ ତ, ଅନ୍ୟକୁ ସାହାଯ୍ୟ କଲେ କେତେ ଆତ୍ମସନ୍ତୋଷ ମିଳିଥାଏ। ଆମ ସଂସ୍କାର ସଂସ୍କୃତି ଠାରୁ ଆମେ ସତେ ଯେମିତି ଦୂରେଇ ଯାଉଛେ। ଆଜିର ସମାଜରେ ନାରୀ ସେ ଆଜି ନିଜକୁ ଆଦୌ ସୁରକ୍ଷିତ ମନେ କରୁନି, ସେ ବିଶ୍ୱାସ କରିପାରୁନି ଏ ଭଦ୍ର ମୁଖ ପିନ୍ଧା ମଣିଷମାନଙ୍କୁ। ବୟସ୍କ ବ୍ୟକ୍ତିଟିଏ ଝିଅ ବୋଲି ସମ୍ବୋଧନ କରି ତାର ମନ ଭିତରର କୁଚ୍ଛିତ ଭାବନାକୁ ସେ ଚରିତାର୍ଥ କରିବାକୁ ପଛଘୁଞ୍ଚା ଦେଉନାହିଁ। ଏହି ଚିନ୍ତାଧାରାର ବ୍ୟକ୍ତିମାନେ ଥରେ ନିଜକୁ ପଚାରି ବୁଝି ଦେଖନ୍ତୁ ତ, ଏଇ କ'ଣ ନିର୍ମଳ ହୃଦୟ ସ୍ୱଚ୍ଛ ଭାବନାର ପରିଚୟ? ଆଉ ଆଜିର ସାଧୁ ସନ୍ତ ଯେଉଁମାନେ ସମାଜକୁ ଦିଗ୍ଦର୍ଶନ ଦେବା କଥା, ଯେଉଁମାନେ ସମାଜରେ ସଂସ୍କାର ଆଣିବା କଥା, ସମାଜର ମଙ୍ଗଳ କାମନା କରିବା କଥା, ସେମାନଙ୍କ ଭିତରୁ ଅଧିକାଂଶ ଆଉ ସାଧୁ ସନ୍ଥ ପଦବାଚ୍ୟ ହୋଇ ରହିନାହାନ୍ତି। ଏଇଠି ରହିଲା ସ୍ୱଚ୍ଛ ଭାବନାର ଅଭାବ। ଏସବୁ ଚିନ୍ତାଧାରାରୁ ଦୂରେଇ ରହି ଆମେ କ'ଣ ସଜାଡ଼ି ପାରିବାନି ନିଜକୁ, ଗଢ଼ିପାରିବାନି ସୁନ୍ଦର ପରିବେଶ ଆଉ ସୁନ୍ଦର ସମାଜଟିଏ? ଆଜି ବି ହୋଟେଲରେ ଖାଇଲା ବେଳେ ଭୋକିଲା କୁନି ପିଲାଟିର ନିରୀହ ଚାହାଣି ଲାଖି ରହିଥାଏ ପ୍ଲେଟରେ ବଳି ପଡ଼ିଥିବା ଖାଦ୍ୟ ଉପରେ। ରାସ୍ତା କରଡ଼ ଅଇଁଠା ଖଲିର ଗଦା ଭିତରେ କୁକୁର ଏବଂ ଅର୍ଦ୍ଧ ପାଗଳ ମିଳିମିଶି ଖାଉଥିବାର ହୃଦୟ ବିଦାରକ ଦୃଶ୍ୟ କେତେଜଣଙ୍କ ହୃଦୟକୁ ବା ଆନ୍ଦୋଳିତ କରିଛି। ଥରେ ଫେରିଯାଆନ୍ତୁ ତ ସେଇ ପୁରାଣ ଯୁଗର ମହିୟସୀ ନାରୀମାନଙ୍କର ଚରିତ୍ର ଭିତରକୁ, ସେଇ ଗାନ୍ଧାରୀ ମା ଯିଏ ନିଜ ପୁଅ ଅଧର୍ମୀ ଜାଣିବି ଯୁଦ୍ଧ କ୍ଷେତ୍ରକୁ ଯାଉଥିବା ପୁତ୍ରଟିକୁ ଆଶୀର୍ବାଦ ଦେଇଥିଲେ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। କେତେ ମହାନ ଚିନ୍ତାଧାରା!
ଆଉ ସେହିପରି ଗୋଟିଏ ଚରିତ୍ର ଦ୍ରୌପଦୀ ନିଜ ପୁତ୍ରକୁ ହତ୍ୟା କରାଯାଇ

0: କିଛି ଜାଣିବି ସେ ନିଜ ପ୍ରତିହିଂସା ପରାୟଣ ସ୍ୱାମୀକୁ ବାରଣ କରିଥିଲେ ସେଇ ଅନ୍ୟର ସନ୍ତାନଟିକୁ ମାରିଦେବା ପାଇଁ, ପ୍ରତିଶୋଧ ନେବା ପାଇଁ, କାରଣ ନିଜ ହୃଦୟର ପୁତ୍ର ଶୋକକୁ ଅନ୍ୟ ଗୋଟିଏ ମାଆର ହୃଦୟରେ ସିଏ ଅନୁଭବ କରିଥିଲେ। ବିଶ୍ୱ ମାତୃତ୍ୱର ଚିନ୍ତାଧାରା ଆଜିର ସମାଜରେ କେତେଜଣ ମାଆ ମାନଙ୍କ ହୃଦୟରେ ଏହି ମହତ ଚିନ୍ତାଧାରା ରହିଛି। ଅନ୍ୟ ହୃଦୟର ଦୁଃଖକୁ ନିଜ ହୃଦୟରେ ଉପଲବ୍ଧି କରିପାରିବାନି ଆମେ। ଆଉ ଗାନ୍ଧୀ ଗୋପବନ୍ଧୁଙ୍କ ଭଳି ଅନେକ ମହାପୁରୁଷଙ୍କ ଜୀବନରେ ବି ସେଇ ଆତ୍ମସ୍ୱଚ୍ଛତାର ପରିପ୍ରକାଶ ପରିଲକ୍ଷିତ ହୋଇଥାଏ। ନିଜ ଜନ୍ମିତ ପୁତ୍ରକୁ ରୋଗଶଯ୍ୟାରେ ପକାଇଦେଇ ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ଚାଲିଯାଇଥିଲେ ଶହ ଶହ ପୁଅମାନଙ୍କର ସେବା କରିବା ପାଇଁ। ଏହା କ'ଣ ବିଶ୍ୱ ପିତୃତ୍ୱର ପରିପ୍ରକାଶ ନୁହେଁ କି? ସ୍ୱଚ୍ଛତାର ସଂଜ୍ଞା କେବଳ ବାହ୍ୟ ପରିବେଶ ଆବରଣ ତଥା ରୂପଚର୍ଯ୍ୟାର ଚାକଚକ୍ୟ ଭିତରେ ସୀମିତ ନୁହେଁ। ଅନ୍ୟ ଏକ ସ୍ୱଚ୍ଛତା ହେଉଛି ଆମ ମନ ଏବଂ ହୃଦୟର ସ୍ୱଚ୍ଛତା। ହୃଦୟର ସ୍ୱଚ୍ଛତାକୁ ଦେଖି ହୁଏ ନାହିଁ କି କାହାକୁ ଦେଖେଇ ହୁଏ ନାହିଁ। ମନ ପବିତ୍ର ହେଲେ ଗଡ଼ିଆ ଗଙ୍ଗା। ମନ ହୃଦୟକୁ ପବିତ୍ର କରି ଗଢ଼ିବା ଏକ ସୁସ୍ଥ ସମାଜ ଏବଂ ସୁସ୍ଥ ପରିବେଶ। ଶିକ୍ଷା ଓ ସଭ୍ୟତାରୁ ବଞ୍ଚିତ ଅପହଞ୍ଚ ଇଲାକାର ମଣିଷମାନଙ୍କ ପାଖରେ ପହଞ୍ଚି ସେଠାରେ ସ୍ୱଚ୍ଛତାର ଅମୋଘ ଅସ୍ତ୍ର ପ୍ରୟୋଗ କରିବାକୁ ପଡ଼ିବ। ଅନ୍ଧବିଶ୍ୱାସ ଅପସଂସ୍କୃତିକୁ ଜାବୁଡ଼ି ଧରିଥିବା ମଣିଷମାନଙ୍କୁ ଶୁଣାଇବାକୁ ହେବ ହୃଦୟର ଭାଷା। ଖାଲି ନିଜ ହୃଦୟର ଭାଷାକୁ ବୁଝି ଚୁପ୍ ରହିଲେ ତ ହେବ ନାହିଁ, ଆମକୁ ଚିନ୍ତା କରିବାକୁ ପଡ଼ିବ। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଯେମିତି ସଚେତନ ହେବେ, ମୁଁ ଏବଂ ମୋର ଏହାକୁ ଭୁଲି ଆମେ ଏବଂ ଆମର ଏଇ ମନବୃତ୍ତିକୁ ଆପଣେଇ ନେଇ ଆମେ କର୍ତ୍ତବ୍ୟ କରିଚାଲିବା। ସମସ୍ତଙ୍କୁ ସହଯୋଗର ହାତ ବଢ଼େଇ ଦେବା। ଯେଉଁଦିନ ପ୍ରତିଟି ହୃଦୟରେ ସ୍ୱଚ୍ଛ ପବିତ୍ରତାର ମନ୍ଦାକିନୀ ପ୍ରବାହମାନ ହେବ, ସେଇଦିନ ହିଁ ଏକ ସ୍ୱଚ୍ଛ ଭାରତ ଗଠନର ସ୍ୱପ୍ନ ସଫଳ ହୋଇପାରିବ। ଆମ ହୃଦୟକୁ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ଏକ ଦୃଢ଼ ସଂକଳ୍ପ ନେବାର ଆବଶ୍ୟକତା ରହିଛି ଆମ ମଧ୍ୟରେ। ସ୍ୱଚ୍ଛତା ଯଦି ହୃଦୟର ସଂକଳ୍ପ ହୁଏ, ତେବେ ବଦଳିଯିବ ଆମ ମନ, ଆମ ପରିବେଶ, ଆମ ସମାଜ, ଆମ ଦେଶ ଏବଂ ବିଶ୍ୱ। ତେବେ ଆସନ୍ତୁ ନା ଆମେ ବଦଳେଇ ଦେବା ନିଜକୁ, ଏକ ସୁନ୍ଦର ପୃଥିବୀର ସ୍ୱପ୍ନକୁ ସାକାର କରି ସମାଜ ଗଠନରେ ସାମିଲ ହୋଇଯିବା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆରେ ଆଲୋଚନାକ୍ରମରେ ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ ସମ୍ବନ୍ଧରେ। ଆଲୋଚନା କରିଥିଲେ କବିତା ମହାନ୍ତି।

0: ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା।
1: ଡେଲ ଟିକେ ଥିଲେ ଟୁଣକେ ସର୍ଟ ସର୍ଟ ଭାତ ଯାଏସି। ତୋ ଦେଲ ଭିତରେ ତ ଆମର ଭିନ୍ନ ଭିନ୍ନ ପ୍ରକାରର ଦେଲ ଅଛେ। ସେନ୍ତା ଗୋଟେ ଦେଲ ହଉଛେ ହରଡ ଡେଲେ, ଯେନ୍ଟାକି ଆମର ଅଞ୍ଚଳତି କାନ୍ଦୁଲ ଡେଲ ବୋଲିକିରି ବି କହେସନ୍। ଆମେ କେନ୍ତା କରି କାନ୍ଦୁଲ ଚାଷ କର୍ମା, କେନ୍ ପ୍ରଣାଳୀରେ କାନ୍ଦୁଲ ଚାଷ କଲେ ଆମେ ଅମଳ ପାଇପାର୍ମା, ଲାଭବାନ ହେମା, ସେ ବିଷୟରେ ଆମର ଶ୍ରୋତା ବନ୍ଧୁମାନେ ଜାନବାର ଦରକାର। ଆମର ଓଡ଼ିଶାତି ଯେତିକି ହରଡ ଚାଷ ହଉଛେ ସେଟା ଆମର ଲାଗି କମ୍ ହେ, ସେଥିଲାଗି ଆମେ ବାହାରୁ ଆମେ ଆମଦାନୀ କରସୁଁ। ତ ଆମର ଚାଷୀ ଭାଇମାନେ ନିଶ୍ଚିତ ଭାବରେ ହରଡ ଚାଷ କରବାର ଦରକାର, ଯାହାଦ୍ୱାରା କି ଆମର ଖାଇବା ସାଙ୍ଗେ ସାଙ୍ଗେ ଆମେ ବାହାରକେ ବି ରପ୍ତାନି କରିପାର୍ମା। ଆମର ଓଡ଼ିଶାର ଯେନ୍ ଅଞ୍ଚଳରେ ଟିକେ ପାହାଡ଼ିଆ ଅଛେ, ଉଚା ଜାଗା ଅଛେ, ସେ ଜାଗାମାନଙ୍କରେ ହରଡ଼ ଚାଷ ଠିକ୍ ହିସାବରେ ହେଇପାର୍ସି। ଯେନ୍ଠାନେ ଜଳସେଚନ ସୁବିଧା ନାଇଁ ନା, ଗଛର ଫୁଲ ଆର୍ ଫଲ ଧରିଲା ବେଲକେ ଯଦି ବର୍ଷା ନେଇ ହୁଏ ତେବେ ଇ ହରଡ଼ ଚାଷ ଠିକ୍ ହିସାବରେ ନେଇ ହେଇପାରେ। ତ ଆମେ ଇ ହରଡ଼ ଚାଷକେ କେନ୍ତା କରି ଚାଷ କର୍ମା, ସେ ବିଷୟରେ ଆମର ଶ୍ରୋତା ବନ୍ଧୁମାନେ ଜାନ୍ବା ଦରକାର। ପ୍ରଥମ କଥା ତ ହେଲା ମ୍ୟାଟେ, ଇତା ଲାଗି ନିଗିଡ଼ା ଯେନ୍ ମ୍ୟାଟ୍ଟି ପାନ୍ ନେଇ ରହୁଥିବା ଆରୁ ବାଲିଆ ମ୍ୟାଟ୍ ହେଇଥିବା ଦରକାର। ଇ ପ୍ରକାର ମ୍ୟାଟ୍ଟି ହରଡ଼ ଚାଷ ଠିକ୍ ହିସାବରେ ହେଇପାର୍ସି। ଯେନେ ପାନ୍ ଟିକେ ଜମିକେ ରହୁଥିବା ଚିକ୍ଟା ମ୍ୟାଟ୍, ସେ ମ୍ୟାଟ୍ଟି ହରଡ଼ ଚାଷ ଠିକ୍ ହିସାବରେ ହେଇ ନେଇପାରେ। ଆର୍ ଯଦି ଆମେ ଇ

0: ପ୍ରକାର ମାଟି ଚାଷ କରମୁ ତେବେ ଝାଉଁଳା ରୋଗ ହେବାର ସମ୍ଭାବନା ଅଧିକେ। ତ ଏଇଟା ତ ଗଲା ମାଟିର କଥା। ଇ ହରଡ଼ ଚାଷ ଲାଗି ଆମକେ ବିହନ ଦରକାର। ବର୍ଷା ଦିନେ ଏକର ପ୍ରତି 8 କେଜି ଆର୍ ସେପ୍ଟେମ୍ବର ମାସରେ ବୁଣିଲେ ଏକର ପ୍ରତି 12 କେଜି ବିହନ ଦରକାର। ବିହନ ବୁଣିବାର ଆଗରୁ ବିହନକେ ବିଶୋଧନ କରବାର ଦରକାର। ବିଶୋଧନ କରବାର 1 ସପ୍ତାହ ପରେ ବିହନକେ ଆମେ ଲଗାଲେ ଅଧିକ ଅମଲ ହେସି। ଯେତେବେଳେ ଆମେ ବିହନ ଜମିନେ ଲଗାଉଛୁ ଏକର ପ୍ରତି 5-6 ଗାଡ଼ି କମ୍ପୋଷ୍ଟ ନହେଲେ ଗୋବର ଖତ ଦି କରି 2-3 ଥର ଭଲ କରି ତସି ଦେବା ଦରକାର। ତାପରେ ମ୍ୟାଟ୍ନେ କପର ମାରି କରି ମାଟିକେ ସମାନ କରି କରି ଆମେ ହରଣ ମଞ୍ଜି ମନକେ ଆମେ ଲଗାଇବାର ଦରକାର। ଇତାର ଲଗାଇବାର ସମୟ ହେଲା ଯେତେବେଳେ ବର୍ଷା ଆରମ୍ଭ ହେଉଛେ ଜୁନ୍ ମାସର ଶେଷ ବାଟକେ ଇଟା ଲଗାଇଲେ ଚାଷଟା ଭଲ ହେଇପାରସି। ତ ଆମର ଚାଷୀ ଭାଇମାନେ ବିହନକେ ଧାଡ଼ି ଧାଡ଼ି କରି ବୁଣବା କଥା। ବର୍ଷା ଦିନେ ଧାଡ଼ିକେ ଧାଡ଼ି 50-60 ସେଣ୍ଟିମିଟର, ଗଛକେ ଗଛ 20 ସେଣ୍ଟିମିଟର, ଆରୁ ସେପ୍ଟେମ୍ବର ମାସରେ ଧାଡ଼ିକେ ଧାଡ଼ି 30 ସେଣ୍ଟିମିଟର, ଗଛକେ ଗଛ 15-20 ସେଣ୍ଟିମିଟର ବ୍ୟବଧାନରେ ବୁଣିଲେ ଆମର ହରଡ଼ ଚାଷଟା ଠିକ୍ ହିସାବରେ ହେଇପାରସି। ସବୁ ଫସଲ ଭଳିଆ ଆମର ହରଡ଼ ଚାଷ ବି ସାରର ଆବଶ୍ୟକତା ଅଛେ। ଯେତେବେଳେ ଆମେ ତସୁଛୁ ତସବାର ଆଗରୁ ଏକର ପ୍ରତି 32 କିଲୋଗ୍ରାମ କାଲସିୟମ ଆମୋନିୟମ ନାଇଟ୍ରେଟ ଆରୁ 100 କିଲୋଗ୍ରାମ ସୁପର ଫସଫେଟ୍ ସାର ପ୍ରୟୋଗ କରବାକେ ହେବା। ଆମେ ଯେତେବେଳେ ଇ ହରଡ଼ ଚାଷ କରୁଛୁ ମଝି ମଝିନେ ଘାସକେ ଘିଚି ଦେଲେ ଇ ଯେନ୍ ହରଡ଼ ଗଛ ଉଠବା ଲାଗି ସୁବିଧା ହେସି। ସବୁ ଫସଲ ଭଳିଆ ଆମର ହରଡ଼ ଫସଲ ବି ଭିନ୍ନ ଭିନ୍ନ ପ୍ରକାରର ରୋଗ ଆକ୍ରମଣ କରସନ୍। ସେ ଭିତରୁ ଝାଉଁଳା ରୋଗ ମୁଖ୍ୟ ରୋଗ। ଇ ରୋଗ ଯେତେବେଳେ ଆକ୍ରମଣ କରସି ଗଛମାନେ ଝାଉଁଲି ଯାଏସି ଆରୁ ସେ ଗଛଟି ଫୁଲ ନେଇ ଧରେ ନା। ଆର୍ ବାକି ଯେନ୍ ପୋକମାନେ ଅଛନ୍ ଯେନ୍ଟାର ଯୋଉ ପୋକ ଫଳକଣା ରୋଗ ଇମାନେ ଆମର ଯେତେବେଳେ ଫୁଲ ଧରସି ସେତେବେଳେ ଇ ରୋଗମାନେ ଆକ୍ରମଣ କରସନ୍, ଫୁଲ ଫଲକେ କ୍ଷତି କରସନ୍। ହରଡ଼ ଫସଲଟି ଆର୍ ଗୋଟେ ମୁଖ୍ୟ ରୋଗ ହେଲା ପାଉଁଶିଆ ରୋଗ। ତ ଯେନ୍ ଚାଷୀ ଭାଇମାନେ ଆମର ହରଡ଼ ଚାଷ କରୁଛନ୍ ସେମାନେ ଯଦି ଇସବୁ ପ୍ରତି ଦୃଷ୍ଟି ଦେବେ ନିଶ୍ଚିତ ଭାବରେ ଆମର ହରଡ଼ ଚାଷ ଭଲ ହେଇପାର୍ବା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ଏବେ ଆସନ୍ତୁ ଶୁଣିବା ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ କଣ୍ଠଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ନିର୍ଦ୍ଦେଶନା ତାରାକାନ୍ତ ପଣ୍ଡା।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କୁଲଦୀପ ପଟ୍ଟନାୟକଙ୍କ କଣ୍ଠରେ, ଗୀତ ରଚନା ରାକେଶ ଦାସ, ସଙ୍ଗୀତ ନିର୍ଦ୍ଦେଶନା ଶୁଭ୍ରଜିତ ମହାନ୍ତି।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ଶିଳ୍ପୀ ଅବିନାଶ ଦାସଙ୍କ କଣ୍ଠରେ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସତ୍ୟରଞ୍ଜନ ବଳ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଆଧୁନିକ ଗୀତ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ରାବଣ ମୁହଁରେ ଭଞ୍ଜ କବି ଭାଷା ଦେଇ ତାକୁ ଏକ ପ୍ରେମୀ ଭକ୍ତ ଓ ନିରାସକ୍ତ ସଂସାରୀ ଭାବେ ଚିତ୍ର କରିଛନ୍ତି। ବିଷ୍ଣୁ ସ୍ୱରରେ ପ୍ରାଣ ଦେଇ ଉଦ୍ଧାର ପାଇବା ତାର ଚରମ ଲକ୍ଷ୍ୟ ବୋଲି ଏଠାରେ ରାବଣ ପ୍ରକାଶ କରିଛି। ସଂସାରରେ ଜନ୍ମ ହେଲା ରାବଣ ଅଭିଶାପ ଫଳରେ। ରାବଣ କହିଲା, ବିଷ୍ଣୁ ଓ ତାଙ୍କ ମନୋରମା ରମା ବା ଲକ୍ଷ୍ମୀ ଏକାନ୍ତରେ ଥିବାବେଳେ ବେଦ ବିଶାରଦ ସ୍ୱର୍ଣ୍ଣକାଦି ଋଷି ଦର୍ଶନ ଚାହିଁଲେ, ବାଧା ଦେଲେ ଜୟ ବିଜୟ, ଅଭିଶାପ ମିଳିଲା ଅସୁର ହୁଅ। ପୁଣି ମାତା କମଳା ବିଧୁବା ବିଷ୍ଣୁଙ୍କ ପାଖକୁ ଗଲାବେଳେ ସେ ଋଷିଙ୍କ ସହ ମାଧୁରୀ ବା କୌତୁକରେ ମାତିଥିଲେ, ଆମେ ବାଧା ଦେବାରୁ କର୍ବୁର ବା ରାକ୍ଷସ ହେବାକୁ ପୁଣି ସାପ ପାଇଲୁ, ବିଷ୍ଣୁଙ୍କ ପାଖେ ଗୁହାରି କଲୁ। ବିଷ୍ଣୁ କହିଲେ, ସେ ଏବେ ତୁମ ଦ୍ୱାରା ବନ୍ଦିତା ବା ବନ୍ଦନୀୟ ହେବ ନାହିଁ, ତାକୁ ବନ୍ଦୀ କରି ରଖ। ସେହି ରମାକୁ କ୍ଷମା ବା ପୃଥିବୀ ବୈଦେହୀ ବୋଲି ଜାତ କରିଛି। ଏଥର ବୁଝ ସୁନ୍ଦରୀଗଣ, ବିଷ୍ଣୁ ମୋର ମାରଣ ପାଇଁ ଅଭିରାମ ରାମମୂର୍ତ୍ତି ଧରିଛନ୍ତି। ମୋର ଏ ସମ୍ପତ୍ତି ପ୍ରତି ଲାଳସ ନାହିଁ, ବୈକୁଣ୍ଠ ସମ୍ପତ୍ତିକୁ ଏହା ବିପତ୍ତି ବୋଲି ଜାଣ। ବିଷ୍ଣୁ ସ୍ୱରରେ ମହିଳତା ବା ଗୋଟିଏ ଜିଆ ଦୁଇଖଣ୍ଡ ହୋଇ ସୁନ୍ଦର ସ୍ତ୍ରୀ ପୁରୁଷ ହେବା ଦେଖି ବିଷ୍ଣୁ ସ୍ୱରରେ ମୁଁ ମରିବା ଆଶା ରଖିଛି। ଶ୍ରୁତି ବା ବେଦରେ ଯିଏ ଅଦୃଷ୍ଟି ବା ଯାହାକୁ ଦେଖି ହୁଏ ନା, ସେହି ପ୍ରଭୁକୁ ଧନୁସର ଧରି ମୃଗ ପଛରେ ଯିବା ଦେଖିଛି। ମୁଁ ବଡ଼ ପାତକୀ, ଆତଙ୍କୀ ହୋଇ ବା ସଂସାରରେ ରହିଯିବା ଆତଙ୍କ ହେତୁ ଉଦ୍ଧାର ପାଇଁ ସୀତା ଆଣିଛି। ମୋର 56 ଯୁଗ ଆୟୁଷ ରହିଛି, କି ଲାଭ ଏଥିରେ? ଯେଉଁ ବ୍ରହ୍ମାର କଳ୍ପନାଏ ବିଶ୍ୱ, ସେ ମଧ୍ୟ ବ୍ରହ୍ମ ପ୍ରଳୟରେ ନାଶ ଯାଏ। ସୀତାଙ୍କୁ ଆଣି ଏବେ ଉଦ୍ଧାର ପାଇଁ ଶୁଭଯୋଗ ପାଇଛି, ବାହୁଡ଼ାଇ ଦେବି କିପରି?

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ସମୟ ସକାଳ 9:10 ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷ ଜନସେବା ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଅଞ୍ଜାନା ଅଞ୍ଜାନୀ କଥାଚିତ୍ରରୁ, କଣ୍ଠଶିଳ୍ପୀ ରାହତ ଫତେ ଅଲି ଖାନ, ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଓ ଶେଖର।

ମନ ଚରକକୁ ଖୋଲି ଦେଇ ଶୁଣ ଖୋଲା ଚରକାର କଥା ଉପସ୍ଥାପନରେ ମୁଁ ଅନୁପମା ସ୍ୱାଗତ ଘେନ ହେ ଶ୍ରୋତା କିଛି କଥା କିଛି ସ୍ଥାନୀୟ ଖବର ପୁଣି କିଛି ଗୀତ ନେଇ ଆସିଛି ଆଜି ମୁଁ ଖୋଲା ଚରକାର ଏହି ଅଧ୍ୟାୟକୁ ନେଇ ଶ୍ରୋତାବନ୍ଧୁ ଆଜିର ଖୋଲା ଚରକା ପରିସରକୁ ମୁଁ ଅନୁପମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଶା କରୁଛି ଆପଣମାନେ ସମସ୍ତେ ଭଗବାନଙ୍କର ଅପାର କରୁଣାରୁ ଭଲରେ ଥିବେ ଶ୍ରୋତାବନ୍ଧୁ ଆଜିର ଖୋଲା ଝରକା କାର୍ଯ୍ୟକ୍ରମର ପ୍ରସାରଣ ଆପଣମାନଙ୍କର ଜୀବନକୁ ଏକ ଶୃଙ୍ଖଳିତ ଢଙ୍ଗରେ ଗତି ଗଢ଼ି ତୋଳିବାର ସହାୟକ ହେବ ନିଶ୍ଚୟ କାରଣ କିଛି ମୂଲ୍ୟବାନ କଥା ଯାହାକି ଆମ ସମସ୍ତଙ୍କର ସାଂସାରିକ ଜୀବନକୁ ଶୃଙ୍ଖଳିତ କରିପାରିବ ସେହିଭଳି କିଛି କଥାକୁ ନେଇ ଆଜିର ଖୋଲା ଝରକାର ପରିକଳ୍ପନା ତାହେଲେ ଆସନ୍ତୁ ପ୍ରଥମେ ଶୁଣିନେବା ଗୋଟିଏ ଗୀତ।

ତା'ର ଭଲ ଗୁଣ ଅନୁରୂପରେ ଆଦର ସମ୍ମାନ ମିଳୁନାହିଁ। ଆମେ ଯଦି ଏ ବିଷୟଟିକୁ ଠିକ୍ ଭାବରେ ବିବେଚନା କରିବା, ତାହେଲେ ଗୋଟିଏ ଚିରସତ୍ୟ ଉପରେ ସାମାନ୍ୟ ନଜର ପକାଇ ନେବା। ଶ୍ରୋତାବନ୍ଧୁ, ଜୀବନର ଶେଷ ପରିଣତି ମୃତ୍ୟୁ। ଯିଏ ଜନ୍ମ ହେଲା, ଧନୀ ହେଉ କି ଗରିବ, ସମସ୍ତଙ୍କର ସମୟାନୁକ୍ରମେ ମରଣ ସୁନିଶ୍ଚିତ। ତାହେଲେ ଏଇଠି ମନକୁ ଗୋଟିଏ ସାଧାରଣ କଥା ଆସିବା ସ୍ୱାଭାବିକ। ଯେତେବେଳେ ଆତ୍ମା ଆମ ଶରୀର ପରିତ୍ୟାଗ କରି ଚାଲିଯାଏ, ଆମ ପାର୍ଥିବ ଶରୀରକୁ ପୋଡ଼ା ହେଉ ବା ପୋତା ହେଉ, ବିଭିନ୍ନ ଧର୍ମାନୁସାରେ ଏହି କାର୍ଯ୍ୟଟି କରାଯାଇଥାଏ। ତାହେଲେ ଜୀବନକାଳ ଭିତରେ ଧନ ଅର୍ଜନ କରି ଧନୀ ହେବା ବା ଧନ ଅର୍ଜନ ନ କରିପାରି ନିର୍ଦ୍ଧନୀ ହେବା, ଏହା ଏକ ସାଧାରଣ କଥା ନିଶ୍ଚୟ। କାରଣ ଧନୀ ହେବା ନ୍ୟାୟରୁ ଯଦି ଆମର ମର ଶରୀରକୁ ପୋଡ଼ାଯାଉନଥାନ୍ତା କି ପୋତାଯାଉନଥାନ୍ତା ବା ଧନୀ ବ୍ୟକ୍ତିଙ୍କର ମୃତ୍ୟୁ ହେଉନଥାନ୍ତା, ତାହେଲେ ଧନର କିଛି ମୂଲ୍ୟ ଅଛି ବୋଲି ଆମେ ଅକୁଣ୍ଠରେ ସ୍ୱୀକାର କରିବାକୁ ବାଧ୍ୟ ହୁଅନ୍ତି। ସେମିତି କିଛି ଯେହେତୁ ହୁଏ ନାହିଁ, ଏଣୁ ଆମେ ମନୁଷ୍ୟମାନେ ଗୁଣ ଦେଖି ସମସ୍ତଙ୍କୁ ଚିହ୍ନିବା ଓ ଆଦର କରିବା ଯଥାର୍ଥ ଅଟେ।

ଚଳି ଆସିଛି। ଏଣୁ ଏହି ଚଳନି ଅନୁସାରେ ଧନୀ ବନ୍ଧୁ ଧନୀ ଭଳିଆ ଓ ଗରିବ ବନ୍ଧୁ ଗରିବ ଭଳିଆ କିଛି ଦିଆନିଆ କଲେ, ତାହେଲେ ଶ୍ରୋତାବନ୍ଧୁ, ଏ ସମସ୍ତ କଥା ଅବତାରଣା କରିବାର ମୂଳ ଉଦ୍ଦେଶ୍ୟଟି ହେଲା, ସିଏ ଧନୀ ହେଉ ବା ଗରିବ, ସିଏ ଚାରିଚକିଆରେ ଆସୁ ବା ଚାଲି ଚାଲି ଆସୁ, ସିଏ ବେଶୀ କିଛି ଜିନିଷ ଦେଉ ବା ଆଦୌ ନ ଦେଉ, ବନ୍ଧୁ ଯେହେତୁ ଲୋଡ଼ିଛନ୍ତି ସେ ସମସ୍ତଙ୍କର ତାଙ୍କ ଘରକୁ ହିଁ ଯିବା ଏବଂ ତାଙ୍କର ଲୋଡ଼ିଥିବା କାର୍ଯ୍ୟରେ ଯୋଗଦାନ କରିବା ହିଁ ମୂଳ କଥା। ତାହେଲେ ଶ୍ରୋତାବନ୍ଧୁ, ଆମେ ସମସ୍ତେ ଏମିତି ଛୋଟ ଛୋଟ କଥାଗୁଡ଼ିକୁ ଯଦି ଠିକ୍ ଭାବରେ ବୁଝିନେବା, ତାହେଲେ ଆମ ଜୀବନଯାପନଟି ଅତି ସୁନ୍ଦର ହୋଇଯିବ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିନେବା ଆଜି ଦିନଟି ଆମ ଇତିହାସରେ କ'ଣ ସବୁ ମହତ୍ତ୍ୱ ବହନ କରେ। ଶ୍ରୋତାବନ୍ଧୁ, 1534 ମସିହା ଆଜିର ଦିନରେ ଜନ୍ମ ହୁଅନ୍ତି ଶିଖ ଧର୍ମର ଚତୁର୍ଥ ଧର୍ମଗୁରୁ, ମହାନ ସନ୍ଥ ଓ ସମାଜ ସଂସ୍କାରକ ଗୁରୁ ରାମଦାସ। ଏଣୁ ଆଜି ଦିନଟିକୁ ଗୁରୁ ରାମଦାସଙ୍କର ପବିତ୍ର ଜନ୍ମ ଜୟନ୍ତୀ ବୋଲି କୁହାଯାଏ। ପିଲାଟି ଦିନରୁ ଅନାଥ ହୋଇ ଅନେକ ଦୁଃଖ କଷ୍ଟ ସହିଥିବା ଗୁରୁ ରାମଦାସ ନିଜର ଅସୀମ ନମ୍ରତା ଓ ନିଶ୍ଚଳ ମାନବ ସେବା ଫଳରେ ଶିଖ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଶ୍ରୋତାବନ୍ଧୁ, ଆଜି ଯେଉଁ ପବିତ୍ର ଅମୃତସର ସହର ଏବଂ ସେଠାରେ ଥିବା ବିଶ୍ୱପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିରର ମୂଳଦୁଆ ଏହି ମହାନ ଗୁରୁ ହିଁ ପକାଇଥିଲେ। କେବଳ ସେତିକି ନୁହେଁ, ଗୁରୁ ଗ୍ରନ୍ଥ ସାହେବରେ ତାଙ୍କ

ଦ୍ୱାରା ରଚିତ ଶତାଧିକ ଭକ୍ତିପୂତ ଭଜନ ସହ ଶିଖ ବିବାହର ପବିତ୍ର ଲାଭା ଗୀତ ଆଜି ସମାଜକୁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଉଅଛି। ଆସନ୍ତୁ ଆଜିର ଏହି ଶୁଭ ଦିନରେ ପ୍ରେମ, ସେବା ଓ ସମର୍ପଣର ପ୍ରତୀକ ଗୁରୁ ରାମଦାସଜୀଙ୍କ ଚରଣରେ କୋଟି କୋଟି ପ୍ରଣାମ ଜଣାଇ ଆଜି ଦିନଟିର ମହତ୍ତ୍ୱକୁ ହୃଦୟଙ୍ଗମ କରିବା।

ଶ୍ରୋତା ବନ୍ଧୁ, 1861 ମସିହା ଆଜିର ଦିନରେ ପୁଣି ଜନ୍ମ ହୁଅନ୍ତି ଭାରତୀୟ ବିପ୍ଳବର ମାତା ମ୍ୟାଡ଼ାମ ଭିକାଜୀ କାମା। ଏକ ଧନୀ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ସେ ଦେଶ ମାତୃକାର ସେବା ପାଇଁ ସବୁ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରିଥିଲେ। ଇତିହାସର ସେହି ମହାନ ମୁହୂର୍ତ୍ତକୁ କେହି କଦାପି ଭୁଲିପାରିବେ ନାହିଁ, ଯେତେବେଳେ 1907 ମସିହାରେ ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ସେ ବ୍ରିଟିଶ ଆଖିରେ ଆଖି ମିଶାଇ ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ଭାରତର ଗୌରବମୟ ଜାତୀୟ ପତାକାକୁ ଉଡ଼ାଇଥିଲେ। ଦେଶ ବାହାରେ ରହି ମଧ୍ୟ ସେ ସ୍ୱାଧୀନତାର ଯେଉଁ ଅଗ୍ନିସ୍ଫୁଲିଙ୍ଗ ଜାଳିଥିଲେ, ତାହା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା। ସ୍ୱାଧୀନତା ସଂଗ୍ରାମ ଇତିହାସର ସେହି ଅଗ୍ନିକନ୍ୟା, ଯାହାଙ୍କ ବୀରତ୍ୱ ଓ ସାହସ ଆଗରେ ବ୍ରିଟିଶ ସରକାର ମଧ୍ୟ ମତାନତ କରିଥିଲେ, ଆଜି ତାଙ୍କ ବଳିଦାନକୁ ମନେ ପକାଇବାର ସେହି ଦେଶପ୍ରେମୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଆମେ ସମସ୍ତେ ମିଶି ଦେଶର ଏହି ବୀର ସନ୍ତାନଙ୍କୁ କୋଟି କୋଟି ପ୍ରଣାମ ଜଣାଇ ଆଜି ଦିନଟିକୁ ସାକାର କରିବା।

ଶ୍ରୋତାବନ୍ଧୁ, ଭାରତୀୟ ବିଜ୍ଞାନ ଇତିହାସରେ ଏହି ଦିନଟି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଅଟେ। 2014 ମସିହା ସେପ୍ଟେମ୍ବର ମାସ 24 ତାରିଖରେ ଭାରତର ମଙ୍ଗଳଯାନ ପ୍ରଥମ ପ୍ରଚେଷ୍ଟାରେ ସଫଳତାର ସହ ମଙ୍ଗଳ ଗ୍ରହର କକ୍ଷପଥରେ ପ୍ରବେଶ କରିଥିଲା। ଏହାସହ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚିବାରେ ରେକର୍ଡ କରିଥିଲା। ମହାନ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିରାଓ ଫୁଲେ 1873 ମସିହା ସେପ୍ଟେମ୍ବର ମାସ 24 ତାରିଖରେ ମହାରାଷ୍ଟ୍ରରେ ସତ୍ୟଶୋଧକ ସମାଜ ପ୍ରତିଷ୍ଠା କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ ପ୍ରାଦେଶିକ ବିଧାନସଭାରେ ସିଟ୍ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା, ଯାହା ଭାରତୀୟ ସମ୍ବିଧାନ ଓ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଥିଲା। ଶ୍ରୋତାବନ୍ଧୁ, 1932 ମସିହା ଆଜିର ଦିନରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଡକ୍ଟର ବିଆର୍ ଆମ୍ବେଦକରଙ୍କ ମଧ୍ୟରେ ପୁନେର ୟେରୱାଡ଼ା ଜେଲ୍ରେ ପୁନା ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଭାରତର କ୍ରୀଡ଼ା ଜଗତରେ ମଧ୍ୟ ଆଜି ଦିନଟି ଅତୀବ ସ୍ମରଣୀୟ, କାରଣ 2007 ମସିହା ସେପ୍ଟେମ୍ବର ମାସ 24 ତାରିଖରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନକୁ ହରାଇ ପ୍ରଥମ ICC T20 ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଥିଲେ।

ଏବେ ଆସନ୍ତୁ ନଜରରେ ପକାଇନେବା ବିଶ୍ୱସ୍ତରରେ ଆଜି ଦିନଟିର କ'ଣ ସବୁ ମହତ୍ତ୍ୱ ରହିଛି। 1961 ମସିହା ସେପ୍ଟେମ୍ବର ମାସ 24 ତାରିଖରେ ବିଶ୍ୱର ପ୍ରଥମ ଆଣବିକ ଶକ୍ତି ଚାଳିତ ଏୟାରକ୍ରାଫ୍ଟ କ୍ୟାରିୟର USS ଏଣ୍ଟରପ୍ରାଇଜ୍ ଆମେରିକା ନୌସେନାରେ ସାମିଲ ହୋଇ ପ୍ରଥମ ସାମୁଦ୍ରିକ ଯାତ୍ରା ଆରମ୍ଭ କରିଥିଲେ, ଯାହା ସାମରିକ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ବିଶ୍ୱ ସିନେମା ଜଗତରେ ଏହି ଦିନଟି ପ୍ରସିଦ୍ଧ କାରଣ 1948 ମସିହାରେ ହଲିଉଡ଼ର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ହୋମର୍ ପ୍ରିନ୍ସ ନିଜର ବଡ଼ ପ୍ରୋଜେକ୍ଟ ଘୋଷଣା କରିଥିଲେ ଏବଂ ଅନେକ ଦେଶରେ ଏହି ଦିନକୁ ସିନେମା କଳାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ ଗଣନା କରାଯାଏ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ସେପ୍ଟେମ୍ବର ମାସ 24 ତାରିଖକୁ ଦକ୍ଷିଣ ଆଫ୍ରିକାରେ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ସେଠାକାର ଲୋକେ ନିଜର ବିବିଧ ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସକୁ ଉତ୍ସବ ଆକାରରେ ପାଳନ କରନ୍ତି, ଯାହା ବିଶ୍ୱ ଦରବାରରେ ସାଂସ୍କୃତିକ ଏକତାର ଏକ ବଡ଼ ଉଦାହରଣ। ଶ୍ରୋତାବନ୍ଧୁ, ଜର୍ମାନୀର ଷ୍ଟୁଟଗାର୍ଟଠାରେ ଚାଲିଥିବା ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ସେପ୍ଟେମ୍ବର ମାସ 24 ସୁଦ୍ଧା ବିଶ୍ୱର ଅନେକ ଦେଶ ସାମ୍ରାଜ୍ୟବାଦ ଓ ବ୍ରିଟିଶ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ଯାହା ବିଶ୍ୱ ରାଜନୀତିକୁ ବହୁଳ ଭାବରେ ପ୍ରଭାବିତ କରେ। ଶ୍ରୋତାବନ୍ଧୁ, ଜାପାନର ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନୀ ହୋଣ୍ଡା ମୋଟର କୋ 1948 ମସିହା ସେପ୍ଟେମ୍ବର ମାସ 24 ତାରିଖରେ ପ୍ରତିଷ୍ଠିତ ହୋଇଥିଲା।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରେ ପ୍ରସାରିତ ଏକ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏଇଠି ଶେଷ ହୋଇଛି। ସମୟ ପୂର୍ବାହ୍ନ 11:11। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ସମ୍ବନ୍ଧରେ। ଦିନ 12ଟାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରରେ ଗୀତ ସୁଗମ ସଙ୍ଗୀତ। ଦିନ 12:30। ଶିଳ୍ପୀମାନେ ହେଲେ ଅନିତା ପଢ଼ିହାରୀ, ଅସିତ କୁମାର ମହାନ୍ତ, ସବିତା ହୋତା, ମୀନା ମହାପାତ୍ର ଓ ଉପେନ୍ଦ୍ର କୁମାର ମିଶ୍ର। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଶ୍ରୋତାବନ୍ଧୁ, ଏଇ ଥିଲା ଆଜି ଆମ କେନ୍ଦ୍ରରୁ ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ଠିକ୍ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁକୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଦିନ 12। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ରେଡ୍ ଚଳଚ୍ଚିତ୍ରରୁ, ଗାଇଛନ୍ତି ପାପନ, ଗୀତିକାର ଇନ୍ଦ୍ରନୀଲ, ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ। ଗୀତଟି ଶୁଣନ୍ତୁ ରେଡ୍ କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଲୁଟେରା ଚଳଚ୍ଚିତ୍ରରୁ ଗୀତ ଗାଇଛନ୍ତି ଏବଂ ରଚନା କରିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ। ଗୀତଟି ଶୁଣନ୍ତୁ ଲୁଟେରା ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦିଲ୍ ତୋ ପାଗଲ ହେ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା ଉତ୍ତମ ସିଂ। ଗୀତଟି ଶୁଣନ୍ତୁ, ଦିଲ୍ ତୋ ପାଗଲ ହେ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସିଙ୍ଗମ୍ ରିଟର୍ଣ୍ଣସ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅଙ୍କିତ ତିୱାରୀ ଏବଂ ତୁଲସୀ କୁମାର, ଗୀତିକାର ସନ୍ଦୀପ ନାଥ, ସଙ୍ଗୀତ ସଂଯୋଜନା ଅଙ୍କିତ ତିୱାରୀ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ତୁମସା ନେହି ଦେଖା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ, ଗୀତିକାର ସମୀର, ସଙ୍ଗୀତ ସଂଯୋଜନା ନଦୀମ ଶ୍ରବଣ। ଗୀତଟି ଶୁଣନ୍ତୁ, ତୁମସା ନେହି ଦେଖା ଚଳଚ୍ଚିତ୍ରରୁ।

ଶୁଣୁଥିଲେ କେତେ ଗୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 12:30 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ତଥା 12.6 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍

କାର୍ଯ୍ୟକ୍ରମର ପରବର୍ତ୍ତୀ ସୁଗମ ସଙ୍ଗୀତଟି ଶୁଣନ୍ତୁ। ଅସିତ କୁମାର ଅମାନ୍ତଙ୍କ କଣ୍ଠରୁ, ଗୀତିକାର ଦୁର୍ଗା ମାଧବ ପଣ୍ଡା।

ଏଥର ଶୁଣନ୍ତୁ ଦୁର୍ଗା ମାଧବ ପଣ୍ଡାଙ୍କ ରଚନାରୁ ଦେତକଣ୍ଠରେ ଗାଇଛନ୍ତି ସବିତା ହୋତା ଏବଂ ଅସିତ କୁମାର ଅମନ୍ତ।

0: ରାତିରେ SMS
1: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ। ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
2: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କାର୍ଯ୍ୟକ୍ରମର ଶେଷ ସୁଗମ ସଙ୍ଗୀତଟି ଶୁଣନ୍ତୁ। ସୁରେଶ ବଳପନ୍ତ ରାୟଙ୍କ ରଚନାରୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉପେନ୍ଦ୍ର କୁମାର ମିଶ୍ର ଏବଂ ମୀନା ମହାପାତ୍ର।

0: ଲାଭଜନକ ଚାଷ ହେ। କାଁ କରିବେଲେ ବରଷ ଗୁଲା ବଜାରରେ ଇ ପୋଟଲର ଚାହିଦା ଅଧିକ ଥିସି ଆରୁ ଠିକ୍ ଦାମରେ ବି ଆମର ଚାଷୀ ଭାଇମାନେ ବିକି ପାରସନ୍। ସେଥିଲାଗି ଆମର ଚାଷୀ ଭାଇମାନେ ପୋଟଲ ଚାଷ କରବାକେ ଆଗ୍ରହ ପ୍ରକାଶ କରସନ୍। ଆମର ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ପୁରୀ, ବାଲେଶ୍ୱର, ଗଞ୍ଜାମ, ସୁନ୍ଦରଗଡ଼ ଇ ସବୁ ଜିଲ୍ଲା ଥି ପୋଟଲ ଚାଷ ଜହ କରି ହେସି। କାଁ କରିବେଲେ ଇ ପୋଟଲ ଚାଷ ଲାଗି ଯେନ୍ ଜଳବାୟୁ ଦରକାର, ଯେନ୍ ମାଟ ଦରକାର, ଇ ସବୁ ଜିଲ୍ଲା ମାନଙ୍କରେ ତାର ପାଗ ଅନୁକୂଳ ହେ। ପୋଟଲ ଚାଷ କରବାର ଗୋଟେ ସମିଆ ଅଛେ, ଇଟା ବଡ଼ଭାଗ କରି ଖରାଦିନେ ଇ ଚାଷ କରସନ୍। ଏବେ ଆମର ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଉନ୍ନତ କିସମର ପୋଟଲ କରବା ଲାଗି ଗବେଷଣା ଚାଲିଛେ। ତ ଇଟା ତ ଗଲା ଆମର ବିହନର କିସମ, ଆଉ ଗୋଟେ କଥା ହେଲା ଯେ ଆମେ କେନ୍ତା ମାଟ୍ତି ଆର୍ କେନ୍ତା କରି ଜମି ପ୍ରସ୍ତୁତ କଲେ ଆମର ପୋଟଲ ଠିକ୍ ହେଇପାରବା, ସେ ବିଷୟରେ ବି ଆମେ ଜାଣିବା ଦରକାର। ଆମର ପୋଟଲ ଚାଷ ଟିକେ ବାଲିଆ ହେଇଥିବା ଆରୁ ଉର୍ବର ମାଟି ହେଇଥିଲେ ପୋଟଲ ଚାଷ ବନେ ହେସି, ଆର୍ ଯେନ୍ ଜମିତି ବୋଏଡ଼ ପରେ ପଟୁ ମାଟି ପଡ଼୍ସି ସେ ଜମିତି ପୋଟଲ ଚାଷ ଭଲ ହେଇପାର୍ସି, ଆର୍ ଯେନ୍ ଜମିତି ଆମେ ଜହ କରି ଖସାର ଦେଇ ପାର୍ମା ସେନେ ବି ପୋଟଲ ଚାଷ ଭଲ ହେସି। ପୋଟଲ ଚାଷ କରବା ଆଗରୁ ଜମିକେ 4-5 ଥର ତସି ଦେବାର ଦରକାର ଆରୁ ଉଇ ନେଇ ଲାଗ୍ବା ଲାଗି ଜମିରେ ହେକ୍ଟର ପ୍ରତି 20-25 ଗ୍ରାମ କ୍ଲୋରୋପାଇରିଫସ୍ ଦେବାର ଦରକାର। ଇଟା ହେଲେ କାଣା ହେସି କି ଆମର ଜମିତି ଆରୁ ଉଇ ନେଇ ଲାଗେ। ଆମର ଚାଷୀ ଭାଇମାନେ ଯେନ୍ମାନେ ପୋଟଲ ଚାଷ କରୁଛନ୍ ସେମାନେ ତ ଜାଣିଛନ୍ ଯେ ପୋଟଲ ଗଛ ଲାଗି ଦୁଇ ପ୍ରକାର ଚାରା ଦରକାର, ଗୋଟେ ହେଲା ମାଇ ଆର୍ ଗୋଟେ ଏଣ୍ଡ୍ରା। ତ ଇ ଦୁଇ ପ୍ରକାର ଚାରା ହେଲେ ଯାଇକରି ଆମର ପୋଟଲ ଚାଷ ହେଇପାର୍ବା। ଆରୁ ଆମର ଚାଷୀ ଭାଇମାନେ ତ ଜାଣିଛନ୍ ସବୁ ଚାଷ ଭଳିଆ ଆମର ପୋଟଲ ଚାଷରେ ବି ଗୋଟେ ରୋଗ ପୋକର ସମ୍ଭାବନା ଅଛେ। ଇନେ ବେଶୀ କରି ପୋଟଲର ଗଛର ଗଏଣ୍ଟକେ ଇ ରୋଗ ଆକ୍ରମଣ କରସି। ସେଥିଲାଗି ଇ ଯେନ୍ ଚାଷ କରବା ଆଗରୁ ଜୁନ୍ ମାସରୁ ଜୁଲାଇ ମାସ ଭିତରେ ଆମର ଯେନ୍ ମାଇ ଅଣ୍ଡ୍ରା ଗଛମାନେ ଅଛେ ସେଟାକେ ଗୋଟେ ଠାରେ ଠୁଲ କରିକରି ଖତ ମିଶେଇକରି ବାଲିଆ ମାଟନେ ଲଗାଯାଇସି। ଯେତେବେଳେ ଆମେ ଇ ଯେନ୍ ପୋଟଲ ଗଛ ଲଗଉଛୁ ସେତ୍କି ବେଲେ ଇତାର ଚେର୍କେ ଯେନ୍ଟା ମୂଳକେ ଆମେ ହରମୋନରେ ବୁଡ଼େଇ କରି ଲଗେଇବାର ଉଚିତ। ଲଗେଇବାର 70-80 ଦିନ ଭିତରେ ଇଟା ମୁଖ୍ୟ ଜମିରେ ଲଗେଇଲେ ପୋଟଲ ଆମର ଭଲ ହେସି। ଆମେ ଯେତେବେଳେ ପୋଟଲ ଚାଷ କର୍ମା ଧାଡ଼ିକେ ଧାଡ଼ି ଆରୁ କେତେ ଓସାରରେ ଲଗାଲେ ଆମର ଚାଷ ଠିକ୍ ହିସାବରେ ହେଇପାର୍ବା ସେ ବିଷୟରେ ଟିକେ ଆମେ ଧ୍ୟାନ ଦେବା ଦରକାର। ଆମେ ପ୍ରତି ମନ୍ଦାନେ 2-4 ଲେଖାଏଁ ଚାରା ଲଗେଇବା କଥା, ଧାଡ଼ିମାନେ 1.5 meter ଓ ମନ୍ଦାମାନେ 1 meter ବ୍ୟବଧାନ ରହିବାର ଦରକାର। ଆରୁ ଆମେ ଯେତେ ହେଉଛେ ଅଧିକ ଗୋବର ଖତକେ ଆମେ ପ୍ରୟୋଗ କରିବା ଦରକାର। କାଁ କରିବେଲେ ପୋଟଲ ଚାଷରେ ଗୋବର ଖତ ଏକା ମୁଖ୍ୟ ଖତ ହେ। ଇଟା ତ ଗଲା ଆମର କେନ୍ତା କରି ଆମେ ପୋଟଲ ଗଛ ଲଗାମା। ଯେତେବେଳେ ଟିକେ ଟିକେ ବଡ଼ ବଡ଼ ହେଇଯିବା ପୋଟଲ ତାର ପରବର୍ତ୍ତୀ ଯତ୍ନ ଆପଣମାନେ ଜାଣିବା ଦରକାର। ଯେତେବେଳେ ପୋଟଲ ଗଛ ଟିକେ ବଢ଼ିଯିବା ଆମେ ଚାରି ବେରାତିର ଘାସ ମାନକେ ବାଛିଦେବା ଦରକାର। କାଁ କରିବେଲେ ଇ ଘାସ ଥିଲେ ପୋଟଲ ଗଛଟା ଠିକ୍ ହିସାବରେ ବଢ଼ି ନେଇପାରେ। ହେଲେ ଯେତେବେଳେ ଇ ପୋଟଲର ଫୁଲ ଧରବା ସେତେବେଳେ ଜମିକେ ଟିକେ ଘାସୁଆ ରଖବାର ଦରକାର। ଘାସ ରହିଲେ କାଣା ହେବା କି ଜମିରେ ଟିକେ ଉଦା ରହିବା, ଉଦା ରହିଲେ ଆମର ଇ ପୋଟଲ ଡିର୍ ବଢ଼ିପାରବା। ଆରୁ ଇ ଯେନ୍ ସିଧା ପୋଟଲ ଡିର୍ ଆମର ମାଟିରେ ନେଇ ମିଶିକରି ଘାସ ଉପରେ ରହିବା। ତ ଆମର ଚାଷୀ ଭାଇମାନେ ଯଦି ଇ ବିଷୟରେ ଧ୍ୟାନ ଦେବେ ଆର୍ ଇ ହିସାବରେ ଯଦି ପୋଟଲ ଚାଷ କରିବେ ନିଶ୍ଚିତ ଭାବରେ ପୋଟଲ ଚାଷରୁ ଆମେ ଲାଭବାନ ହେଇପାର୍ମା।
1: ଶୁଣୁଥିଲେ ପୋଟଳ ଚାଷ ସମ୍ପର୍କରେ, ଉପସ୍ଥାପକନ ଥିଲେ ଯଯାତି କେଶରୀ ନାୟକ, ଥିଲା କାର୍ଯ୍ୟକ୍ରମ ଚାଷର କଥା ଆକାଶବାଣୀ ଭବାନୀପାଟଣା। ସମୟ 1:15 ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ତଥା 12.6 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନିର୍ଜନ AIR ଆପ୍ ମାଧ୍ୟମରେ।

0: ଠିକଣ ଦୟାକରି ଧ୍ୟାନ ଦିଅନ୍ତୁ। ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
1: RBI କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ୍ ଆସିଲେ ଟିକିଏ ଧ୍ୟାନର ସହିତ।
2: दर्शक वृंद खबरदार, जदि ब्रेकिंग न्यूज हेबारु बंचिवार अछि तबे पैसा पठेबा समय रे नाम आउ धनराशि सर्वदा पुनी थरे जांच करंतु।
3: RBI कहे तहाको भी पेमेंट कला बेले टिकिए ध्यानर सहित।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀ ପାଟଣା, ସମୟ ଦିନ ଗୋଟିଏ ବାଜି 20 ମିନିଟ୍ ବାଜିବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା। ଆଜି ଏଥିରେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ରହିଛି, ସେଥିପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡ଼ିଓକୁ। ଶୁଣନ୍ତୁ ଏହି ବିଜ୍ଞାପନ ପରେ।
2: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି। ଫସିଲା
3: ଅଡଣ ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଏଇ କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍, ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ।

0: ବଡ଼ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍‌ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମଆଇ ଭର, କ୍ରେଡିଟ୍ ସ୍କୋର ବଢ଼ାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ।
1: କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ।
0: ଆପଣ କିଏ?
2: RBI କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ଆଜି ଆମେ ଆପଣ ବର୍ଷା ବର୍ଷା ଆମକୁ ବାନ୍ଧି ଦେଇଛି ତାରି ଭାବରେ, ତାର ଭାବ ଆମକୁ ସ୍ୱପ୍ନ ଦେଇଛି। ସେମିତି ତ ପ୍ରତ୍ୟେକ ଋତୁର ପରିବର୍ତ୍ତନର ଭାବ ଶକ୍ତିରୂପା ଫୁନିନ୍ ପ୍ଲିଜ୍ରେ ସକ୍ରିୟ ରହିଥାଏ। ତଦନୁସାରେ ଆମେ ସୁଖୀ ବା କଷ୍ଟ ଅନୁଭବ କରିଥାଉ, ସେହି ସମ୍ପର୍କରେ କଥା ବି ହୋଇଥାଉ। ତେବେ ସିଧାସଳଖ ଆପଣଙ୍କ ସହ ଆମକୁ ଯୋଡ଼ୁଥିବା କାର୍ଯ୍ୟକ୍ରମକୁ ସ୍ୱାଗତ ତଥା ଦୀପ୍ତିର ନମସ୍କାର, ନମସ୍ତେ ଝୁଆର।

ଭାବଥାଳିଆରେ ରହିଛି କେତୋଟି ଚଳଚ୍ଚିତ୍ରର ଗୀତ, ସେଗୁଡ଼ିକ ସପନ ନାୟିକା, ରୁମ୍କୁ ଛୁମାନା ଓ ମୁଁ ଦିବାନା ତୋ ପାଇଁ। ଆମ ସହିତ ଯୋଡ଼ି ହେବା ପାଇଁ ଫୋନ୍ ନମ୍ବର 2 06670295623, ଅନ୍ୟଟି 06670295628। ଏଥର ଆମେ ପଢ଼ିବା ସମ୍ପର୍କର ପାଠ। ସମୟ ସହିତ ଆପଣ ବଦଳିବେ କିଛି, ଆମେ କିଛି। ମନ୍ଦକୁ ଛାଡ଼ି ଭଲକୁ ବାଛି ବାଛି ତଥାପି ରହିଯାଇଥିବ ଗ୍ରହଣ କରିବାକୁ ଭଲ ଅନେକ କିଛି। ଏଥର ଜାଣିବାକୁ ପୁଣି ଫୋନ୍ କରିଛନ୍ତି, ସେ କ'ଣ କହୁଛନ୍ତି। ଆମେ ତ ଭାବର ଆଦାନ ପ୍ରଦାନ ଅପେକ୍ଷାରେ ରହିଛୁ। କିଛି ଡେଙ୍ଗୁ ଜ୍ୱର ସମ୍ପର୍କରେ କିଛି ଆମେ ଜାଣିବା। ମଶାର ଅଣ୍ଡା ସୁପ୍ତ ଅବସ୍ଥାରେ ପ୍ରାୟ 1 ବର୍ଷ ପର୍ଯ୍ୟନ୍ତ ରହିପାରେ। କୌଣସି କାରଣରୁ ମଶା ଅଣ୍ଡା ଦେଇଥିବା ସ୍ଥାନ ଶୁଷ୍କ ହୋଇଗଲେ ତାହା ସେହି ଅବସ୍ଥାରେ ରହିଯାଇଥାଏ। ପୁନଶ୍ଚ ପାଣି ସଂସ୍ପର୍ଶରେ ଆସିଲେ ସେଥିରୁ ଲାର୍ଭା ବାହାରେ ଏବଂ ପୂର୍ଣ୍ଣାଙ୍ଗ ଏଡିସ୍ ମଶା ସୃଷ୍ଟି ହୁଅନ୍ତି। ବର୍ଷାଦିନେ ଚାରିଆଡ଼େ ପାଣି ଜମିଥିବାରୁ ଡେଙ୍ଗୁ ଜ୍ୱର ଆଶଙ୍କା ଅଧିକ। ଆମ ରାଜ୍ୟରେ ସାଧାରଣତଃ ଜୁନ୍ରୁ ଡିସେମ୍ବର ମାସ ଡେଙ୍ଗୁ ଜ୍ୱର ସଂକ୍ରମଣର ସମୟ। ଏହା ଏକ ଭୂତାଣୁଜନିତ ରୋଗ ଏବଂ ମାଇ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପେ। ସ୍ଥିର ଓ ସ୍ୱଚ୍ଛ ପାଣି ଏଡିସ୍ ମଶାର ବଂଶବିସ୍ତାରର ବୃଦ୍ଧି ସ୍ଥାନ। ବର୍ଷା ଛାଡ଼ିଯିବା ପରେ ମଧ୍ୟ ଘର ଚାରିଆଡ଼େ ପଡ଼ିଥିବା ଟାୟାର, ଫାଙ୍କା ପ୍ଲାଷ୍ଟିକ୍ ଡବା, ପଇଡ଼, ଖୋଳପା, ଭଙ୍ଗା ଟିଣ ଓ ହାଣ୍ଡି ମାଠିଆରେ ଏକାଧିକ ଦିନ ଧରି ପାଣି ଜମି ରହିଥିବାରୁ ସେହି ସ୍ଥାନରେ ଏଡିସ୍ ମଶା ବଂଶ ବଢ଼ାନ୍ତି। ଏହାଛଡ଼ା ଫୁଲକୁଣ୍ଡ, ପାଣି ଥିବା କାଚ ବୋତଲ, କୁଲର ପାଣି ଥିବା ଟାଙ୍କି, ଥର୍ମାକୁଲ କପ୍, ପଶୁପକ୍ଷୀଙ୍କ ପାଇଁ ବ୍ୟବହୃତ ଖାଦ୍ୟ ଓ ପାଣି ପାତ୍ର, ଗଛ କୋରଡ଼, ପଥର ଖୋଲ, କଟା ବାଉଁଶ ଆଦିରେ ମଧ୍ୟ ଏଡିସ୍ ମଶା ଜନ୍ମ ନିଅନ୍ତି। ତେବେ ଆସନ୍ତୁ ଆମ ପସନ୍ଦ ଗୋଟେ ଗୀତ ଶୁଣିବା ଆମ ଭଉଣୀଙ୍କ ଫୋନ୍ ଅପେକ୍ଷାରେ।

ଆମର ଅପେକ୍ଷା ତ ରହିଛି, ଭଉଣୀଙ୍କ ଫୋନ୍ ଆସିବ, ଦେଖିବା ଆଗକୁ। ତେବେ କଥାରେ କଥାରେ କହିହୁଏ କି ଆକାଶ ଲମ୍ବି ଯାଇଛି କେତେ ଦୂର, ପବନ କେତେ କରିପାରୁଛି ନିଜକୁ ମୁକ୍ତ ଓ ଦୌଡ଼ିପାରୁଛି ନିଜସ୍ୱ ଇଚ୍ଛାରେ। କଥାରେ କଥାରେ କହିହୁଏ କି ନଈ ଅନବରତ ଚାଲୁଛି, ନା ବି କେଉଁଠି ରହିବାକୁ ଇଚ୍ଛା ରଖୁଛି। କହିହୁଏ କି ପକ୍ଷୀ କେତେ ଦୂର ଉଡ଼ିପାରେ, ଦାନା ପାଏ ନା ଖାଲି ଥଣ୍ଟରେ ଫେରିହାସେ। କହିହୁଏ କି ନିରବତା ନିଜ ସହ ନିଜେ କଥା ହୋଇପାରେ, କାହିଁକି ସମୟ ଧାଇଁ ଧାଇଁ ଦୌଡ଼ୁଥାଏ। ଏମିତି କିଛି କହିହୁଏ କି ଅନେକ କିଛି କହିହୁଏନି, ସତରେ କିଛି କହିହୁଏ କିଛି କହିହୁଏନି, ଆଉ ଏହା ହିଁ ତ ଜୀବନ। ତେବେ ଏଇଠି ଗୀତରେ ଗୀତରେ କିଛି କହିବା।

0: ଆମକୁ ଇସାରା ମିଳିଛି, ଫୋନ୍ଟେ ଆସିଛି। ହ୍ୟାଲୋ ହ୍ୟାଲୋ, ନୂଆଖାଇ ଆମର ବଡ଼ ତିହାର, ବଡ଼ ତିହାର ଆପଣକେ ନୂଆଖାଇ ଜୁହାର। ଫୋନ୍ ତ ଆମ ପାଖକୁ ପହଞ୍ଚି ପାରୁନି, କିନ୍ତୁ ପ୍ରୟାସ ଆମ ଭଉଣୀମାନେ। ଆଗକୁ ଫୋନ୍ ପହଞ୍ଚିବ ଆଶା କରୁଛୁ, ତେବେ ତା ଆଗରୁ କିଛି ରଙ୍ଗ। ରଙ୍ଗ ମଣିଷ ଜୀବନରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପିଲାଟି ପ୍ରଥମେ ବସ୍ତୁ ବା ମଣିଷକୁ ଚିହ୍ନିବା ଶିଖେ ରଙ୍ଗରୁ। ରଙ୍ଗ ସହ ମଣିଷ ଏପରି ଭାବରେ ଜଡ଼ିତ ଯେ ସେ ନିଜର ଧର୍ମ, ବିଶ୍ୱାସ, ପରମ୍ପରା, ମନୋରଞ୍ଜନ, ମହୋତ୍ସବ ପରି ପ୍ରତ୍ୟେକ କ୍ଷେତ୍ରରେ ତାର ପ୍ରୟୋଗ କରିଆସିଛି। ପ୍ରକୃତି ବି ନିଜକୁ ସଜେଇ ଦେଇଛି ବିଭିନ୍ନ ରଙ୍ଗରେ। ମାଟି, ବୃକ୍ଷଲତା, ଫଳ ପୁଷ୍ପଠାରୁ ଆରମ୍ଭ କରି ଆକାଶର ଇନ୍ଦ୍ରଧନୁ ଯାଏଁ ସବୁଠି ରଙ୍ଗର ସମ୍ଭାର। କିନ୍ତୁ ଏବେ ଗୀତ ଏଇଠି। ହ୍ୟାଲୋ, ଫୋନ୍ ତ ଆସୁଛି କିନ୍ତୁ ଭଉଣୀଙ୍କ ସ୍ୱର ଶୁଭାଯାଉନି। ଅପେକ୍ଷା ରହିଥିବ ଆଗକୁ ବି, ତେବେ ସବୁଠି ରଙ୍ଗର ସମ୍ଭାର। ଏବେ ଗୀତ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ, ନୂଆଖାଇ ଆମର ବଡ଼ ତିହାର, ବଡ଼ ତିହାର ଆମର ଦୀକ୍ଷା ଭଉଣୀକେ ନୂଆଖାଇ ଛୁଆର। ହଁ, ଭଲ ଅଛୁ। ଆପଣ କେନ୍ତା ଅଛନ୍?
1: ମୁଇଁ ବି ପୁରା ଭଲ ଅଛେ।
0: ନୂଆଖାଇ କେନ୍ତା ହେଲା?
1: ନୂଆଖାଇ ଆମେ ଏନ୍ତା ମନେଲୁ, ପୁରା ଖୁସି ଭାବନେ ମନେଲୁ।
0: କେତେ ଜଣ ବାଗି ହେଇଥିବେ?
1: ବେଲେ
0: 40-48 ଖୁସି ତାର ମାନେ ଗୋଟେ ଜାଗାରେ ଥିଲେ ନିକେ?
1: ହଁ ନାନୀ,
0: ତ ନିଶ୍ଚୟ ବହୁତ ଖୁସି ଲାଗିଥିବା।
1: ହଁ, ବହୁତ ଖୁସି ଲାଗଲା।
0: ତ ଯେତେବେଳେ ଆପଣ ନୂଆକେ ହାତେ ଧରସନ୍, କେନ୍ତା ଲାଗ୍ସି?
1: ଆମକେ ପୁରା ଭଲ ଲାଗ୍ସି। କ୍ୟା ଯେ ବେଲେ ଆମେ ବର୍ଷକେ ଥରେ ଗୋଟେ ବଛରକେ ଗୋଟେ ନୂଆଖାଇ, ଗୋଟେ ନୂଆ ଖାଇବାଟା ଗୋଟେ ଆସୁଛେ ତିଆର, ତାର ମାନେ ନିଜକେ ନିଜେ ଖୁବ ଖୁସି ଲାଗ୍ସି। ଆମେ ବର୍ଷେ ଜୀବନ ବଚନ ଆମର ଯେ ଆମେ ଏଇ ବର୍ଷ ନୂଆଖାଇ ଗୋଟେ ଆସୁଛେ, ଆମେ ପୁରା ଖୁସି ନେ ନୂଆ ଖାଇମୁ। ଆମର ଆମର ପୁରା ଖୁସି ଭାବଟା ରହିବା ବୋଲି କରି ଆମର ପରମ୍ପରା ନନ୍ ଲାଗି ରହିଛେ, ସେଥିଲାଗି ବହୁତ ଖୁସି ଲାଗ୍ସି। ନୂଆଖାଇ ଆସିଲା ମାନେ ଆମକୁ ବହୁତ ଖୁସି ଲାଗ୍ସି।
0: ନୂଆକେ ହାତେ ଧରଲେ ଗୋଟେ ନୂଆ ଜୀବନ ପାଇଲା ବୋଲି ଲାଗ୍ସି।
1: ହଁ ହଁ, ନା ନାନୀ, ହେଟା ସତ କଥା ନା। ଯେତେବେଳେ ଆମେ ନୂଆ ଫଲକେ ଆମେ ହାତେ ଧରମୁ, ଆମେ ଆରୁ ଇ ଜୀବନ ନେ ବି ଆମେ ଇ ବର୍ଷ ନୂଆଖାଇ ପୁରା ଜୀବନ ଯାପନ କରମୁ। ଆରକର ବର୍ଷ ଠକ ବି ଆମେ ଭଗବାନ ରଖିଛୁ, ଏନ୍ତା ନୂଆ ଫଲଟେ ଆର ନୂଆ କର ହାତେ ଧରମା ଖାଇମା ବୋଲି କରି ପୁରା ତ ଭଲ ଲାଗ୍ସି ନା ନାନୀ।
0: ନିଶ୍ଚୟ। ତ ଗାଁରେ ଗୋଟେ ଏବେ କେନ୍ତା ଲାଗଲା ଯେତେବେଳେ ନୂଆଖାଇ ସମସ୍ତେ ଖାଇଥିବେ?
1: ଗାଁରେ ବି ଆମକୁ ବହୁତ ଖୁସି ଲାଗଲା। କେଁକା ଯେ ବେଲେ ଆମର ଗାଁ ଲୋକ ସବୁ ଲୋକ ମିଶିକରି ଆମେ ଯେତେ ନୂଆ ଖାଇଲେ, ତାର ପଛେ ନୂଆ ଜୁଆର ଭେଟ ଘାଟ ହେଲେ, ତ କେନ୍ତା ଖୁସି ବି ଲାଗବା ନାନୀ।
0: ତ ଆଜି ସେ ଖୁସି ନେ କେନ୍ ଗୀତ ଶୁଣବେ ଆପଣ?
1: ମୁଇଁ ତ ଗୀତ ନା ନେଇ ମନେ ରଖଲା ନା କେନ୍ତା ଯେ
0: ଦୀକ୍ଷା ଭଉଣୀ। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ, ହଁ
2: ଆଜ୍ଞା,
0: ହଁ ପାଖେ ଭଉଣୀ ଅଛନ୍, ଦିଅନ୍। ହ୍ୟାଲୋ
3: ହ୍ୟାଲୋ ଦିଦି,
0: ହ୍ୟାଲୋ, ଆପଣଙ୍କର ପରିଚୟ ଟିକେ ଦେବେ? ହ୍ୟାଲୋ, ବାଲମତୀ ଭଉଣୀ? ହଁ, କୁମାରୀ ଭଉଣୀ। ଆପଣଙ୍କର ତାଙ୍କର ସ୍ୱର ପୁରା ସମାନ ଲାଗୁଛେ, ବାଲମତୀ ଭଉଣୀ ଆର ଆପଣଙ୍କର ଟା। ଆରୁ ଆପଣ ତ ହସୁଛନ୍ ମୁଲୁ।

ମୁଲୁର୍ ଫୁଲ୍ ଯାଉଛେ ଝରି କରୁଛୁ ଜୁହାର ନୂଆ ଖାଇ କରି ଜୁହାର ଆପଣ କେ ନୂଆ ଖାଇ ଆଉ ଆଜି କେନ୍ ଗୀତ ଶୁଣବେ ରୁମକୁ ଝୁମାର ଯେନ୍ ଗୀତ ଶୁଣିଲେ ହେବା ହ୍ୟାଲୋ ଆଜି ଆଜି ତ ଆପଣ ହସୁଥିଲେ ଆରମ୍ଭ ନୁ ନାଇଁ କେ ଘରେ ସବୁ କିଏ କିଏ ଅଛନ୍ କୁମାରୀ ଭଉଣୀ ଘରେ କିଏ କିଏ ଅଛନ୍ ହ୍ୟାଲୋ ହଁ ଆପଣଙ୍କ ଘରେ କିଏ କିଏ ଅଛନ୍ ଆପଣ ନୂଆ ଖାଇଲେ ନା କେନ୍ତା ଲାଗିଲା ନୂଆ ଖାଇକରି ହ୍ୟାଲୋ ଠିକ ଅଛି ଆମେ ଆପଣଙ୍କ ରୁମକୁ ଝୁମାର ଗୋଟେ ଗୀତ ଶୁଣେଇ ଦଉଛୁ କଥା ହେବେ ତ ଆପଣ ଆମକେ ଶୁଣି ପାରୁଛନ୍ ଠିକ ଅଛି ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ ଆଜି କୁମାରୀ ଭଉଣୀ ବୋଧେ କଥା ହେବନ ଆମର ସଙ୍ଗେ ହଁ ହ୍ୟାଲୋ ଆଉ କିଏ ଭଉଣୀ ଫୋନ୍ କରିଛନ୍ତି କଥା ହେବା ତାଙ୍କ ସହିତ ହ୍ୟାଲୋ ଫୋନ୍ ତ ଆମ ପାଖକୁ ସମ୍ପୂର୍ଣ୍ଣ ଭାବରେ ପହଞ୍ଚି ପାରୁନି ଦୁଇ ଜଣ ଭଉଣୀଙ୍କ ସହିତ ଆମେ କଥା ହେଇସାରିଲୁଣି ତେବେ ଏଇ ଗୀତଟି ସେମାନଙ୍କ ପାଇଁ

0: ହ୍ୟାଲୋ
1: ହ୍ୟାଲୋ, ହଁ ସୁମିତ୍ରା ଭଉଣୀ, ଝୁଆର
0: ହ୍ୟାଲୋ
1: ଝୁଆର,
0: ଅପା ନମସ୍କାର
1: ନମସ୍କାର।
0: ନୂଆଖାଇ ଜୁହାର ଅପା,
1: ଆପଣ କେବେ ନୂଆଖାଇ? ଜୁହାର,
0: ମୁଇଁ ପାକଲପଡ଼ାରୁ ସୁମିତ୍ରା ସାହୁ କହୁଥିଲି ଅପା।
1: ସୁମିତ୍ରା ଭଉଣୀ, ଗୀତ ଗାଇ କରି ବର୍ଷା ଦଉଛେ ହସି, ଆମେ ଆପଣକେ ନୂଆଖାଇ ଜୁହାର କରି କରି ଖୁବ୍ ଖୁସି। ଆଉ କେନ୍ତା ଅଛନ୍ ସବେ? ଆମେ ବି ସମସ୍ତେ ଭଲ ଅଛୁ। ଆରୁ ନୂଆ ତ ଆପଣ ଖାଇଲେ, କେନ୍ତା ଲାଗ୍ଲା?
0: ଫୋନ୍ ତ ଅପା ବହୁତ ବେଲେ ଲଗା ହଉଛି, ଆଜି ଟିକେ ନେଇ ଲାଗୁଛି।
1: ଟିକେ ସମସ୍ୟା ରହୁଛି ଫୋନ୍ ଲାଇନ୍ରେ, ଆମେ ବି ଅନୁଭବ କରୁଛୁ, କାହିଁକି ନା ଆମ ଭଉଣୀ ମାନେ ଆମ ପାଖକୁ ପହଞ୍ଚି ପାରୁନାହାନ୍ତି, ଚେଷ୍ଟା କରୁଛନ୍ତି ଆମ ସହିତ
0: ଓହୋ।
1: ତ ଆମେ ଦେଖିବା କଥା ହେବା ଆପଣଙ୍କ ପାଖକୁ ପହଞ୍ଚିଛି କି ନାହିଁ। ନାଇଁ, ଆଉ ଆପଣଙ୍କ ଘରେ କେତେ ଜଣ ନୂଆ ଖାଇଲେ?
0: ସାତ ଭାଇ ପରିବାର ଗୁଟେ ନେ ନୂଆ ଖାଇନୁ ଅପା। ଆମେ
1: ସାତ ଭାଇ ମିଶି କରି,
0: ହଁ ମିଶି କରି ସବୁ ବର୍ଷ ଖାଇଟା ଆମେ ନୂଆ ଖାଇ ସବୁ ବରଫ ଖାଉଛୁ ଅପା।
1: ଏଟା ମାନେ କେତେ ଲୋକ ହେବେ ସବେ?
0: ଆମେ 25 ଜଣ ହଉଛୁ ଅପା, ସାତ ଭାଇର ପୁଅ ଝିଅ ହେଇକରି ସବୁ ଜଣ।
1: ଚମତ୍କାର, ଏବେ ପରିବାର ମାନେ ଅଲଗା ହେଇଯାଉଛନ୍, ଆର୍ ଆପଣ ମାନେ ସାତ ଭାଇ ମିଶିକରି ଖାଉଛନ୍, ଗୋଟେ ଆନନ୍ଦର କଥା ହେ। ଅଭିନନ୍ଦନ ଆପଣଙ୍କେ ହେତିର୍ ଲାଗି, କାଁ ଯେ ମନ ମନେ ଏବେ କାଁ ହେଲା ଯେ ନେଇ ମିଶ୍ବାର ନା, ଆପଣ ମିଶିକରି ଅଛନ୍ ବହୁତ ଖୁସି ଲାଗୁଛି।
0: ଅପା ତମେ ତ ସବୁବେଳେ ଶୁଣୁଛ, ଆମେ ତ ଯା ଜୁଆଲି ସବୁବେଳେ ଫୋନ୍ ଗଲା କରିଦେସୁଁ, କଥା ହେସନ୍, ତମେ ତ ଅପା ସବୁବେଳେ ଜାଣୁଛ। ପରିବାର ଗୁଟେ ସବୁବେଳେ ମିଶିକିନା ଏକା ଆମେ ସବୁବେଳେ ରହୁଛୁ, ସମସ୍ତେ ଯାକ ଚାର ଭାଇ
1: ଯେନ୍ ମିଶିକରି ରହୁଛନ୍, କେନ୍ତା ମିଶିକରି ରହୁଛନ୍? ଅନେକ ପରିବାର ତ ଭାଙ୍ଗି ଯାଉଛି।
0: ହଁ ଭାଇ,
1: ବେଲେ ଆପଣଙ୍କର ଯା ମାନଙ୍କର ଭିତରେ କେବେ ହିସା ରାଗ ନେଇ ହୁଏ କେ?
0: ନାଇଁ ହେ ଅପା, ମୁଇଁ ତ ସବକରନୁ ବଡ଼, ସବକେ ଏକା ବୁଝାମି ସୁଝାମି କହିଲି ଟିକେ ମାଂସେ ତପା ସବୁ, ସେ ଆମର ଆଜ୍ଞା କଥା ଗଲା ସବୁବେଳେ ମାଂସେ, ତମର କଥା ଗଲା ମାଂସେ, ଯା ଜୁଆଲି ପୁଅ ଝିଅ ମାନେ ଗଲା ସମସ୍ତେ ସବୁ ମିଶି କରି ଅଛୁ ଅପା।
1: ମାନେ ବଡ଼ ମନକେ ମାନିଲେ ପରିବାର ଭଲ କରି ଚାଲସି।
0: ଦେଖ ଅପା, ଭାଇ ଦେଇ ବେରେନ୍ ଜେଠେନ୍ ସବୁ ମିଶି କରିଥିଲେ, କେନ୍ ଦୁଃଖେ ସୁଖେ ଗୁଟେ ସୁବିଧା ହଉଛି କି ନି ଅପା?
1: ଗୋଟେ ଆନନ୍ଦ ଅଲଗା ହେ ପରିବାରରେ ଯଦି ସବୁ ମିଶି କରି ଅଛୁ,
0: ଯେତେ ରହି ପାରୁଛ ସେତେ ଭଲ କିନି। ଆମେ ଯେମିତି କରିଥିମା ଆମର ପୁଅ ଝି ଥିବେ ତାର ପୁଅ ଝି, ତ
1: ଆପଣଙ୍କର ଛୁଆମାନେ ସବୁ ଶିଖିବେ ନିକା, ଗୋଟେ ବଢିଆ ବାର୍ତ୍ତା ଯାଉଛି ଆକାଶବାଣୀ ମାଧ୍ୟମରେ ଆପଣଙ୍କର ଘରର କଥା, ବୋଲେ ମିଶି କରି ଯେନ୍ ଆପଣ ରହୁଛନ୍ ନିକା। ତ ଆପଣ ଆଜି କେନ୍ ଗୀତ ଶୁଣବେ? ଜଣେ ଭଉଣୀଙ୍କର ଫୋନ ଆସୁଛି, ବାକି ପାଖକୁ ପହଞ୍ଚି ପାରୁନାହାନ୍ତି। ମାନେ ଖୁସି ଲାଗୁଛି ଯେ ଆମ ଭଉଣୀମାନେ ପ୍ରୟାସ ଜାରି ରଖିଛନ୍ତି, ହାରୁନାହାନ୍ତି। ନ ହାରିବା ହିଁ ଜୀବନ, ପ୍ରତ୍ୟେକ କ୍ଷେତ୍ରରେ ଛୋଟରୁ ବଡ଼ ପର୍ଯ୍ୟନ୍ତ। ହ୍ୟାଲୋ
2: ହ୍ୟାଲୋ ଦିତି ଅପା, ନମସ୍କାର।
1: ନମସ୍କାର, କେମିତି ଅଛନ୍ତି?
2: ମୁଁ ଭଲ ଅଛି ଅପା, ଆଉ ପ୍ରଭାକର କହୁଛି।
1: ହଁ ଆମେ ତ ଜାଣିଗଲୁ, ଆଉ ନୂଆଖାଇ ଆମର ବଡ଼ ତିହାର, ବଡ଼ ତିହାର ସ୍ୱର୍ଣ୍ଣପ୍ରଭା ଭଉଣୀକେ ନୂଆଖାଇ ଜୁହାର।
2: ଅପା ନୂଆଖାଇ ଜୁହାର, ଆଉ ଆପଣଙ୍କର କେନ୍ଦ୍ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ମୋ ନୂଆଖାଇ ଜୁହାର, ଆଉ ଆକାଶବାଣୀ ଭବାନୀ ପଠାଣ ସମସ୍ତ ଶ୍ରୋତା ଭାଇ ଭଉଣୀଙ୍କୁ ମଧ୍ୟ ନୂଆଖାଇ ଜୁହାର କରୁଛନ୍।
1: ତ ଆପଣ ଏ ନୂଆଖାଇ ପଞ୍ଚମୀରେ ଖାଇସନ୍ କି ଦଶମୀରେ?
2: ନାଇଁ ଅପା, ପଞ୍ଚମୀରେ ଖାଇସନ୍। ଆପଣଙ୍କର ଆଡେ କଳାହାଣ୍ଡି ଆଡେ କେନ୍ ଆଡେ ଦଶମୀରେ ଖାଇସନ୍?
1: ପଞ୍ଚମୀରେ ଖାଆନ୍ତି, ଭବାନୀପାଟଣା ଏରିଆରେ ଆମର ମାନେ ଦଶମୀରେ ଖାଆନ୍ତି।
2: ହଁ,
1: ତ ଆପଣଙ୍କ ଘରେ ସମସ୍ତେ କେତେ ଜଣ ହେବେ ନୂଆ ଖାଇଲେ?
2: ଆମର ବହୁତ ଅଛୁ, ଆମର ତିନିଟା ଭାଇ ଅଛନ୍, ଆଉ ଭାଉଜ ମାନେ ତାଙ୍କର ପୁଅ ଝିଅ ମାନେ ଦୁଇ ଦୁଇଟା, ତାପରେ ଆମେ ତିନିଟା ମା ଝିଅ, ମା ଅଛନ୍ତି, ଆମର ବଡ ଭଉଣୀଟେ ଅଛି, ମୋ ଅଛି, ବାପା ନାହାନ୍ତି। ତ ଆମର ବହୁତ ବଡ଼ ପରିବାର, ଆଉ ସମସ୍ତଙ୍କର ଗୋଟେ ଘରେ ପୁରା ଗୋଟେ ପରିବାର।

0: ଆମେ ସମସ୍ତେ ଖାଇଲେ ପୁରା ବହୁତ ଭଲ ଲାଗେ। ଆଉ ସମସ୍ତେ ତ ଆସିପାରନ୍ତିନି ଅପା, କେବେ କେବେ ଭାଇମାନେ ଗୋଟେ ଆସିବି ପାରନ୍ତିନି।
1: ତ ଯେତେବେଳେ ଆପଣ ନୂଆକୁ ହାତରେ ଧରନ୍ତି କେମିତି ଲାଗେ?
0: ବହୁତ ଖୁସି ଲାଗେ ଅପା, ବହୁତ। ଆମର ଯାହା ଆମର ତ ପଶ୍ଚିମ ଓଡ଼ିଶାର ଏଇ ଗଣପର୍ବ ନୂଆଖାଇ କୃଷି ଭିତ୍ତିକ ପର୍ବ। ତ ଯେତେବେଳେ ଚାଷୀମାନେ ତାଙ୍କର ଅମଳ ଧାନ ତ ହୋଇନଥାଏ, ତଥାପି ଯୋଉ ପ୍ରଥମ ଧାନ ଅମଳକୁ ସେଇଟା ମାଙ୍କ ପାଖରେ ଅର୍ପଣ କରାଯାଏ। ତାପରେ ଆମେ ଘରେ ଘରେ ସମସ୍ତେ ନିଜ ଇଷ୍ଟ ଦେବାଦେବୀ ମାନଙ୍କୁ ଭୋଗ ଲଗେଇ ଥାଉ। ତାପରେ ଏଇଟା ଭାଇଚାରା ଏକତାର ପର୍ବ ଆମ ନୂଆଖାଇ। ତ ବହୁତ ଖୁସି ଲାଗେ ସମସ୍ତଙ୍କୁ, ଯାହାର ଭେଟ ଘର ପରିବାର ବାହାର ବନ୍ଧୁ ବାନ୍ଧବ ସାଙ୍ଗସାଥି ଆମର ସବୁ ଆକାଶବାଣୀରେ ବି ଆମର ନୂଆଖାଇ ଜୁହାର ଭେଟ ସବୁ ଚାଲିଛି ଅପା। ବହୁତ ଖୁସି ଲାଗୁଛି ଏଇ ପର୍ବଟା, ଆମ ସବୁ ସଂସ୍କୃତି ପରମ୍ପରାର
1: ଖୁସି ଲାଗୁଛି,
0: ଆମର ମାଟିର ପ୍ରକୃତିର ପର୍ବ ଏଇଟା। ବହୁତ ଖୁସି ଲାଗେ ଅପା।
1: ତେବେ ଏଥର ଆପଣଙ୍କର ସିଆଡେ ଚାଷ କେମିତି ହେଇଛି, କେମିତି ଦିଶୁଛି?
0: ଚାଷ ବହୁତ ବଢିଆ ହେଇଛି ଅପା, ଏବେ ତ ବର୍ଷା ବହୁତ ଭଲ ବର୍ଷା ହଉଛି ଏଥର, ତ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେଲାଣି। ତ ଚାଷବାସ ଠିକ ଅଛି, କିନ୍ତୁ ଯଦି ଧାନ ଅମଳ ହେଲା ବେଳକୁ ଯେତେବେଳେ ଗର୍ଭିଣୀ ହୁଏ ଧାନ କହନ୍ତି, ସେତେବେଳେ ଯଦି ଯଦି ବର୍ଷା ଛାଡ଼ିଦେବ ଏମିତି କାର୍ତ୍ତିକ ମାସରେ, ତାପରେ ଦଶହରାରେ ଏମିତି ପର୍ବପର୍ବାଣିରେ ଟିକେ ଟିକେ ବର୍ଷା ହେଲେ ପୁରା ଧାନ ଭଲ ହୁଏ। ତ ସେଠି ଛାଡ଼ିଦେଲେ ଟିକେ ଅସୁବିଧା ଚାଷୀମାନଙ୍କର। ତଥାପି ଆମର ତ ମୁଖ୍ୟ କେନାଲ ବଡ଼ କେନାଲ ଅଛି ଆମର ବରଗଡ଼ ଅଞ୍ଚଳର, ଆଉ ସବୁ ଦୁଇ ଫସଲି ହଉଛି, ଚାଷୀମାନଙ୍କର ଅସୁବିଧା ନାହିଁ। କିନ୍ତୁ ଏକ ଫସଲି ଯାହାର ଟିକେ ତାର ଚାଷୀମାନଙ୍କର, ତଥାପି ସମସ୍ତେ ତ ଏବେ ଜମିରେ ବୋରୱେଲ ମାନେ ବି ସମସ୍ତେ ନିଜର କରୁଛନ୍ତି ଅପା, ତ ସେମିତି କିଛି ଅସୁବିଧା ହୁଏନି।
1: ଆପଣ କ୍ଷେତ ଆଡେ ବୁଲି ଯାଆନ୍ତି ନା ଖାଲି ଖବର ଶୁଣନ୍ତି ଯେ ଚାଷ ଭଲ ହେଇଛି?
0: ନାଇଁ ଅପା, କ୍ଷେତ ଆଡେ ଆମକୁ କିଏ ନବ, ଆମ ଗାଁରେ ଆମ କ୍ଷେତ ନାହିଁ। ଆମ ଅଜାର ଯୋଉ ଜାଗା ଥିଲା ଜମି ଥିଲା, ତ ସେ ଗୋଟେ 5-7 କିଲୋମିଟର ଦୂରିଆ ଅଛି କ୍ଷେତ ଅଛି, ତ ଆମକୁ କିଏ ନବ, ଭାଇମାନେ ଯାଆନ୍ତି
1: ଚାଷ ଦେଖିବାକୁ ଯାଆନ୍ତି କି ନାହିଁ ଜମି ଗୁଡାକ ପାଖ ପାଖରେ ବୁଲି ବୁଲା ଯାଆନ୍ତି?
0: ଜମି ଗୁଡାକ ଆମେ କୋଉଠି ଯାଉଛୁ ବାପା, ଆମକୁ କୋଉଠି ନଉଛନ୍ତି? ସେ ଭାଇମାନେ ତ ସବୁ ବୁଝୁଛନ୍ତି, ଦେଖୁଛନ୍ତି କ୍ଷେତକୁ ଯାଇକି,
1: ଖବର ପହଞ୍ଚୁଛି, ଆପଣ ଜାଣୁଛନ୍ତି ନୁହେଁ କି?
0: ସବୁ ସେମାନେ ବୁଝୁଛନ୍ତି, ଆଉ ଆମେ କୋଉଠି ଆମକୁ ତମେ କଣ କହିବ, କ୍ଷେତକୁ ଗଲେ କହିବେ ଆମକୁ କାଇଁ ନେବେ।
1: କେବେ କେମିତି ଗଲେ ବହୁତ ଖୁସି ଲାଗେ, ଯୋଉ ଚାରିଆଡେ ଶାଗୁଆ ଶାଗୁଆ।
0: ନାଇଁ ବହୁତ ଖୁସି ଲାଗେ, ମୁଁ ଦେଖିଛି ଥରେ ଏମିତି ଆମ ମୋ ମାମା ଟେ ମୋ ବାପାର ଖୁଡ଼ିଟେ ସେ ତାଙ୍କର ଏକ୍ସପାୟାର୍ଡ କଲା ଭୋଜି ଦେଇଥିଲେ ତାଙ୍କ କ୍ଷେତ ଗାଁରେ ଯୋଉ ଚାଷୀ ମୂଲିଆ ତାଙ୍କର କାମ କରୁଥିଲେ ସେ ସମସ୍ତଙ୍କୁ ଭୋଜି ଦେଇଥିଲେ ଅପା। ତ ସେଇଠାରେ ମୁଁ ଯାଇଥିଲି, ଦେଖିଥିଲି ଟିକେ କ୍ଷେତକୁ, ତାକୁ ଦେଖିଥିଲି, ସେମାନଙ୍କୁ ସମସ୍ତଙ୍କୁ ସେଇଠି ଭୋଜି ଟିକେ ଦେଇଥିଲେ। ତ
1: ଏଥିରେ ବି ଏଥର ବି ଚେଷ୍ଟା କରି ଟିକେ ଦେଖିବାକୁ ଯାଆନ୍ତୁ, ଭଲ ଲାଗିବ।
0: ହଁ ବହୁତ ଭଲ ଲାଗେ ଅପା, ହଁ ସେ ଯୋଉ ଧାନ କ୍ଷେତ ଲହଡା ମାରୁଥିବ ସବୁ ଧାନ ଶାଗୁଆ ଶାଗୁଆ ସବୁ ବହୁତ ଦେଖିଲେ
1: ସବୁ କାନରେ କଣ କହୁଥିବେ ତାକୁ ବୁଝିବାର ଅଛି ନୁହେଁ?
0: ବହୁତ ବଢିଆ,
1: ନିଶ୍ଚିତ କାନରେ କିଛି କହୁଥିବେ ଆପଣ ବି କେବେ ଯଦି ଅନୁଭବ କରିଛନ୍ତି
0: ନୁହେଁ? ନିଶ୍ଚିତ କ୍ଷେତ ନ ଆମର କ୍ଷେତ ନ ଦେଖିଲେ ବି ଆମେ ତ ସମସ୍ତଙ୍କର ଦେଖୁଛୁ ଅପା, ଆମ କେନାଲ ପାଖରେ ବହୁତ ଜମି ଅଛି, ତ ସେ ଧାନ କ୍ଷେତ ଦେଖିଲେ ବହୁତ ଖୁସି ଲାଗେ, କି କାରଣ ଧାନ ଆମର ତ ଅନ୍ନ ହିଁ ଆମର ମୁଖ୍ୟ, ଆମେ ଅନ୍ନ ବିହୁନେ ହାସ୍ୟହାନି, ତ ଅନ୍ନ ନହେଲେ ଆମେ ବଞ୍ଚିପାରିବା ନା। ତ ସେଇ ଚାଷୀମାନଙ୍କର
1: ଆମ କଥାକୁ ଆମେ ଏଇଠି ରଖିବା, ଯେହେତୁ ସମୟ ସରି ଆସିଲାଣି କାର୍ଯ୍ୟକ୍ରମର, ଆଉ ଆପଣ ଆରଥର ପାଇଁ ଗୀତ ଶୁଣିପାରିବେ, ଏଥର ତ ସମୟ ଆଉ ନାହିଁ, ତ ଆମେ କାର୍ଯ୍ୟକ୍ରମକୁ ଏଇଠି ରଖିବୁ। ସେଥିପାଇଁ
0: ଗୀତ ଆଜି ଅପା ଗୋଟେ କଥା କହିବି, ଆଜି ବଲିଉଡ ଦିବସ, ତ ମୁଁ ଗୋଟେ ଗୀତ ଶୁଣିଛି ଆଜି, ମୁଁ ଦିବାନା ତୋ ପାଇଁ କହିବି ବୋଲିଥିଲି, ଆଉ ଟାଇମ୍ ତ ନାହିଁ, ମୁଁ କଣ କରିବି ଅପା କଥା କହିବି।
1: ଓହୋ ଠିକ୍ ଅଛି ଠିକ୍ ଅଛି, ଆରଥର ପାଇଁ ତାହେଲେ ଆମେ ଏଠି ରଖୁଛୁ ଆମ କଥାକୁ, ଫୋନ୍ କଲେ ଧନ୍ୟବାଦ।
0: ହଁ ଅପା ରହୁଛି,
1: ନମସ୍କାର ନମସ୍କାର। ଏଥର ଶକ୍ତି ରୂପା ଫୋନ୍ ଇନ୍ ପ୍ଲିଜ୍ ନେବ ବିଦାୟ ଓ କହିବ ତା ସମ୍ପର୍କରେ ଲେଖି ପଠାଇବାକୁ। ଆପଣଙ୍କୁ ତେବେ ରହୁଛୁ, ଦୀପ୍ତି ମୁଣ୍ଡ ନମସ୍କାର, ନମସ୍ତେ ଝୁଆର।
2: ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ, ଯେଥିରେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିପାରିଲେ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
3: ଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ, ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ କଲେ ମତ ବିନିମୟ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଆହ୍ୱାନ ଦେଲେ

0: ଭାରତ ସମେତ ଅନ୍ୟ ତିନିଟି ରାଷ୍ଟ୍ର। ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ 9 ଜଣଙ୍କର ମୃତ୍ୟୁ। ସାମୁଦ୍ରିକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ବିଶ୍ୱ ସାମୁଦ୍ରିକ ଦିବସ। ଏବଂ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେବା ସମସ୍ତଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ। ରାଜନୈତିକ କ୍ଷେତ୍ରରେ ମଧ୍ୟ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଭଳି ମନୋଭାବ ପ୍ରତ୍ୟେକଙ୍କୁ ଉଚ୍ଚ ପଦରେ ପ୍ରତିଷ୍ଠିତ କରିଥାଏ। ଭାଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେବା ପରମଧର୍ମ ଜୀବନର ସବୁଠାରୁ ବଡ଼ କର୍ତ୍ତବ୍ୟ।
1: सेवा यही मुख्य हमारा काम होना चाहिए और हम सेवा कर कर के ही सेवा का संदेश देंगे, शब्दों में नहीं देंगे। हमारे आचरण से लोगों को पता चले कि राजनीति में

0: ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା ପରମଧର୍ମ ଜୀବନର ସବୁଠାରୁ ବଡ଼ କର୍ତ୍ତବ୍ୟ।
1: सेवा यही मुख्य हमारा काम होना चाहिए और हम सेवा कर कर के ही सेवा का संदेश देंगे, शब्दों में नहीं देंगे। हमारे आचरण से लोगों को पता चले कि राजनीति में सत्ता कितनी ही क्यों न बड़ी हो जाए, लेकिन हमारा मार्ग सेवा का ही रहेगा। हम कभी भी सेवा के मार्ग से नहीं विचलित होंगे, कितने ही ऊंचे शिखर पर पहुंचेंगे, लेकिन सेवा परमो धर्म इस भाव को लेकर आगे बढ़ेंगे।
0: ସେବାକୁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପିଏମ୍ କିଷାନ କିମ୍ବା ପିଏମ୍ ସୂର୍ଯ୍ୟଘର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବାରେ ସଫଳ ହୋଇପାରିଛି। ସେବା ମନୋଭାବ ଦ୍ୱାରା ହିଁ 4 କୋଟି ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି।
1: ହମାରେ କିଷାନୋ କେ ପାସ୍ ପିଢ଼ିଓ ସେ ବନା ହୁଆ ଜ୍ଞାନ କା ଭଣ୍ଡାର ହେ। ବେସ୍ ନଲେଜ କୋ ହର ଦିନ ଅପନେ ଜୀବନ ମେ ଅପନାତେ ହେ। ହମେ ଇନ ଅନୁଭବୋ ସେ ଭି ସିଖନା ହେ। अगर अनुभव करते तो भारत की विविधता की अनुभूति होती और उनसे भी विविधता में भी एकता के भी दर्शन होता है। वो हमें हिंदुस्तान के हर कोने में पहुंचाने ही है। एक जगह से दूसरी जगह पहुंचाना है। एक गांव का अच्छा प्रयोग दूसरे गांव के काम आए। एक युवा का समाधान दूसरे युवा की ताकत बने।
0: ସେବାର ଭାବନା ରାଷ୍ଟ୍ରର ନୀତିରେ ସାମିଲ ହେଲେ ଦେଶର ପ୍ରଗତି ପାଇଁ ସବୁଠାରୁ ଅଧିକ ପ୍ରୋତ୍ସାହନ ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ଭାବନା 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିବାକୁ ସହାୟକ ହୋଇପାରିଛି। 2047 ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ମୋଦି ଏହି ଅବସରରେ ଆଲୋକପାତ କରିଛନ୍ତି। ଆଜିର ଯୁବପିଢ଼ି ବିକଶିତ ଭାରତର ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଭାରତ ସମେତ ଅନ୍ୟ 3ଟି ରାଷ୍ଟ୍ର ଆହ୍ୱାନ ଦେଇଛନ୍ତି। ଭାରତ, ବ୍ରାଜିଲ, ଜର୍ମାନୀ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଏକ ମିଳିତ ବିବୃତ୍ତିରେ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟ ପରିଷଦ କ୍ଷେତ୍ର ବ୍ୟାପକ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ 81ତମ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବ୍ରାଜିଲ ପ୍ରତିପକ୍ଷ ମୌରା ଭିଏରା, ଜର୍ମାନ ପ୍ରତିପକ୍ଷ ଜୋହାନ ଡେଭିଡ୍ ୱାଡେପୁଲ ଏବଂ ଜାପାନ ପ୍ରତିପକ୍ଷ ମୋତେକି ତୋଶିମିତ୍ସୁଙ୍କ ସହ ବୈଠକ ପରେ ଏହି ବିବୃତ୍ତି ପ୍ରଦାନ କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ପରିବେଶର ଆହ୍ୱାନକୁ ମୁକାବିଲା କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଆଫ୍ରିକା, ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଲାଟିନ୍ ଆମେରିକା ଓ କାରାବିଆନ୍ ସମେତ ବିଭିନ୍ନ ଅଞ୍ଚଳର ପ୍ରତିନିଧିତ୍ୱ ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ନେଇ ଜାତିସଂଘ ଦାୟିତ୍ୱ ନିର୍ବାହ କରିବାକୁ ଏହା ସହଯୋଗ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀଗଣ ଆଶା ବ୍ୟକ୍ତ କରିଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ 9 ଜଣଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ଯମୁନା ଏକ୍ସପ୍ରେସ୍ ୱେରେ ଏକ ସ୍ଲିପର ବସ୍ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଛି। ବହୁ ଯାତ୍ରୀ ଝରକା ଦେଇ ଡେଇଁ ବାହାରକୁ ପଳାଇ ଆସିଥିଲେ। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେୱାର ଥାନା ଅନ୍ତର୍ଗତ ଦୟନ୍ତପୁର ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ବିହାରରେ ପଞ୍ଜିକୃତ ସ୍ଲିପର ବସ୍ ନୋଏଡାରୁ ଆଗ୍ରା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ 35 ଜଣ ଯାତ୍ରୀ ଥିଲେ। ଦମନ୍ତପୁର ଗ୍ରାମ ନିକଟରେ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଦ୍ରୁତଗତିରେ ନିଆଁ ବ୍ୟାପିଯିବାରୁ ବସ୍ରୁ ବାହାରି ପାରିନଥିବା 9 ଜଣ ଯାତ୍ରୀଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ସେମାନଙ୍କର ପରିଚୟ ଜାଣିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଜାରି ରହିଥିବା ପୁଲିସ୍ କହିଛି। ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ସରକାର ମଧ୍ୟ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମୁଦ୍ରିକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ବିଶ୍ୱ ସାମୁଦ୍ରିକ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଦେଶର ବାଣିଜ୍ୟ ତଥା ବିକାଶ ଦିଗରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଏ କ୍ଷେତ୍ରରେ କାର୍ଯ୍ୟରତ ବୃତ୍ତିଗତଙ୍କ ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ଗୁରୁବାରରେ ଏହି ଦିବସ ପାଳନ କରାଯାଇ ଆସୁଛି। ସାମୁଦ୍ରିକ କ୍ଷେତ୍ର ସହଯୋଗ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏବଂ ବିଶ୍ୱବ୍ୟାପୀ ଅର୍ଥନୈତିକ ପରିସ୍ଥିତିକୁ ତ୍ୱରାନ୍ୱିତ କରିବା ନେଇ

0: ଜନସମାଜକୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ନୀତି ପ୍ରସ୍ତୁତିରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସାମୁଦ୍ରିକ ଦକ୍ଷତା ବୃଦ୍ଧି ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ପକ୍ଷରୁ ଏହି ପ୍ରସଙ୍ଗ ଆଧାରରେ ଆସନ୍ତା ବର୍ଷ ମଧ୍ୟ ବିଶ୍ୱ ସାମୁଦ୍ରିକ ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। 1948 ମାର୍ଚ୍ଚ ମାସ 6 ତାରିଖରେ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ପ୍ରତିଷ୍ଠିତ ହୋଇଥିଲା। ଏହି ଦିବସ ପାଳନ ଅବସରରେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଭାରତର ସାମୁଦ୍ରିକ କ୍ଷେତ୍ର ରାଷ୍ଟ୍ରୀୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମୁଦ୍ରିକ କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ନୀତିଗତ ସଂସ୍କାର ତଥା ସୁଦୃଢ଼ ସାମୁଦ୍ରିକ ଖାଦ୍ୟ ଦୃଷ୍ଟିକୋଣ ଆଧାରରେ ଭାରତ ଅଗ୍ରସର ହେଉଛି ବୋଲି ସେ ସୋନୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଏହି ଧାରାବାହିକ ସ୍ୱତନ୍ତ୍ର ପ୍ରସଙ୍ଗରେ ଆଜି ଆମେ ଆପଣଙ୍କୁ ନୂତନ ଶିକ୍ଷାନୀତି 2020 ମାଧ୍ୟମରେ ପରିବର୍ତ୍ତନ ଉପରେ ତଥ୍ୟ ପ୍ରଦାନ କରୁଛୁ। ଜାତୀୟ ଶିକ୍ଷାନୀତି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଛାତ୍ରଛାତ୍ରୀଙ୍କୁ ବିଷୟ ଚୟନ କରିବାକୁ ଏହା ଅଧିକ ସୁଯୋଗ ପ୍ରଦାନ କରୁଛି। ଦକ୍ଷତା ବିକାଶ, ଗବେଷଣା ଏବଂ ନବସୃଜନକୁ ମଧ୍ୟ ଶିକ୍ଷାନୀତି ପ୍ରୋତ୍ସାହନ ପ୍ରଦାନ କରୁଛି। ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚଶିକ୍ଷାରେ ଉନ୍ନତି ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ନୂତନ କୌଶଳ ଶିଖିବା ପାଇଁ ସୁଯୋଗ ପ୍ରଦାନ କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ରାଜ୍ୟରେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ନୂତନ ନୀତି ସହ ସମନ୍ୱିତ କରିବାକୁ ପ୍ରୟାସ ଜାରି ରହିଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରତ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ ବୋଲି କହିଛନ୍ତି। ରୁଷ ୟୁକ୍ରେନ୍ ମଧ୍ୟରେ ପ୍ରସଙ୍ଗଭିତ୍ତିକ ଯୁଦ୍ଧବିରତି ଉପରେ ଆମେରିକା ଗୁରୁତ୍ୱ ପ୍ରଦାନ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଶକ୍ତି ଏବଂ ଖାଦ୍ୟଶସ୍ୟ କ୍ଷେତ୍ର ଆଧାରରେ ସୀମିତ ଯୁଦ୍ଧବିରତି ନେଇ ଉଭୟ ପକ୍ଷ ଇଚ୍ଛା ପ୍ରକାଶ କରିଛନ୍ତି। ଏବେ ଏଥିପାଇଁ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ଏପର୍ଯ୍ୟନ୍ତ ଆଗତ ହୋଇନାହିଁ। ମସ୍କୋ ଏବଂ କିଭ୍ ସହ ଆମେରିକା ଏ ନେଇ ଆଲୋଚନା କରିଥିବା ଶ୍ରୀ ରୁବିଓ କହିଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଗତକାଲି ବିଳମ୍ବିତ ରାତ୍ରିରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆମ ନବରଙ୍ଗପୁର ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ 8 ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର 640.25 ମିଟର ରହିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ରାଜନୈତିକ କ୍ଷେତ୍ରରେ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ସେବା ଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ କଲେ ମତ ବିନିମୟ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଆହ୍ୱାନ ଦେଲେ ଭାରତ ସମେତ ଅନ୍ୟ 3 ରାଷ୍ଟ୍ର। ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ 9 ମୃତ୍ୟୁ ଏବଂ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi highlights service as the main purpose of life, says Seva Paramo Dharma should remain the guiding principle. External Affairs Minister Dr. S. Jaishankar chairs meeting of Forum for India-Pacific Islands Cooperation Foreign Ministers on the sidelines of 81st United Nations General Assembly in New York. Government says India is manufacturing nearly 99.2% of country's total domestic demand for mobile phones. Red alert issued for very heavy rainfall over West Bengal, Telangana, Chhattisgarh, coastal Andhra Pradesh and Odisha today. And India storms into men's Kabaddi semi-finals after beating Chinese Taipei in final Group A fixture at Asian Games in Japan. Prime Minister Narendra Modi today said service should be the main purpose of life.

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ରନୀତିରେ ସେବା ଭାବନା ସାମିଲ ହେଲେ ଦେଶର ପ୍ରଗତି ଅଧିକ ତ୍ୱରାନ୍ୱିତ ହୋଇଥାଏ କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରୁଥିବା ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ଓ ସାମଗ୍ରିକ ଅର୍ଥନୀତିକୁ ନୂତନ ଗତି ଦେବା ପାଇଁ ପୁରୀରେ ନିର୍ମାଣ ହେବ ଅତ୍ୟାଧୁନିକ ଆନ୍ତର୍ଜାତିକ କ୍ରୁଜ୍ ଟର୍ମିନାଲ ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 3 ଜିଲ୍ଲାକୁ ସତର୍କ ସୂଚନା ଜାରି। ରାଷ୍ଟ୍ରନୀତିରେ ସେବା ଭାବନା ସାମିଲ ହେଲେ ଦେଶର ପ୍ରଗତି କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଜୀବନରେ ସେବା ପରମଧର୍ମ ଭାବନା ନେଇ ଆଗକୁ ବଢ଼ିବାକୁ ହେବ। 2047 ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିର ଯୁବପିଢ଼ି ବିକଶିତ ଭାରତର ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇବେ बोले प्रधानमंत्री दृढ़ोक्ति प्रकाश करी छंती।
1: सेवा यही मुख्य हमारा काम होना चाहिए और हम सेवा कर कर के ही सेवा का संदेश देंगे, शब्दों में नहीं देंगे। हमारे आचरण से लोगों को पता चले कि राजनीति में सत्ता कितनी ही क्यों न बड़ी हो जाए, लेकिन हमारा मार्ग सेवा का ही रहेगा। हम कभी भी सेवा के मार्ग से नहीं विचलित होंगे। कितने ही ऊंचे शिखर पर पहुंचेंगे, लेकिन सेवा परमो धर्म इस भाव को लेकर आगे बढ़ेंगे।
0: ସେବାକୁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପିଏମ୍ କିଷାନ ଏବଂ ପିଏମ୍ ସୂର୍ଯ୍ୟଘର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବାରେ ସଫଳ ହୋଇପାରିଛି। ସେବା ମନୋଭାବ ଦ୍ୱାରା ହିଁ 4 ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିବସରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ସ୍ଥିତିରେ ସୁଧାର ନ ଆସିବାରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନମାନ ଦେଇଥିଲେ। ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ 2 ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖିଥିଲେ। ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ସରକାର ସାମଗ୍ରିକ ବନ୍ୟା ପରିଚାଳନା ନାମରେ ଏକ ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ସଦସ୍ୟ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଅଧୀନରେ ବନ୍ୟା ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ କରାଯିବ। ନଦୀବନ୍ଧର ସୁଦୃଢ଼ୀକରଣ, ସୁରକ୍ଷା, ନଦୀବନ୍ଧର ପୁନଃନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ପର୍ଯ୍ୟଟନ ଓ ସାମୁଦ୍ରିକ ଅର୍ଥନୀତିକୁ ନୂଆ ଗତି ଦେବା ପାଇଁ ରାଜ୍ୟ ସରକାର ପୁରୀରେ ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ନିର୍ମାଣ କରିବେ। ଏନେଇ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, 2028 ମସିହା ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପଟି ପୁରୀ ଜିଲ୍ଲାର ଶିପ ସରୁବାଲିଠାରେ ଥିବା ଧଉଣ୍ଡିଆ ନଦୀ ମୁହାଣ ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ 60 ଜମିରେ ପ୍ରତିଷ୍ଠା କରାଯିବ। କ୍ରୁଜ୍ ଟର୍ମିନାଲର ଯୋଜନାବଦ୍ଧ ବିକାଶ ଏବଂ କାର୍ଯ୍ୟାନ୍ୱୟନ ପାଇଁ ମୁଖ୍ୟ ପରିଚାଳନା ଅଧିକାରୀ ଓଡ଼ିଶା ମାରିଟାଇମ୍ ବୋର୍ଡଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ ପାଇଁ ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହକୁ ଅବଗତ କରାଇଛନ୍ତି। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଅମର୍ଦା ରୋଡ୍ରେ ଏକ ବିମାନ ବନ୍ଦର

0: ପ୍ରତିଷ୍ଠା କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। କେନ୍ଦ୍ର ସରକାର ଏହି ଏୟାର ଷ୍ଟ୍ରିପ୍କୁ ବିମାନ ବନ୍ଦରରେ ପରିଣତ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଚଳିତ ବଜେଟ୍ରେ ଏହି ଏୟାର ଷ୍ଟ୍ରିପ୍ର ଉନ୍ନତିକରଣ ପାଇଁ ଅର୍ଥ ବରାଦ କରାଯାଇଛି। ରାଜ୍ୟ ସରକାର ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହିତ କଥାବାର୍ତ୍ତା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ ଗତ 15 ତାରିଖ ସୁଦ୍ଧା ଖଣିରୁ 21,586 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଗୃହରେ ଉତ୍ତର ରଖିଛନ୍ତି। ସଦସ୍ୟ ଶାରଦା ପ୍ରସନ୍ନ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି 2023-24 ଆର୍ଥିକ ବର୍ଷରେ 46,396 କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ଏମ୍ଏମ୍ଡିଆର୍ ଆଇନ 2026ର ସଂଶୋଧନ ଫଳରେ 2005ରୁ 2024 ମଧ୍ୟରେ ଆଦାୟ ହୋଇଥିବା କୌଣସି ଖଣି ଟିକସ ବକେୟା ବା ବାର୍ଷିକ ରାଜସ୍ୱ କ୍ଷତିର ପରିମାଣ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ପର୍ଯ୍ୟାୟରେ ଆକଳନ କରାଯାଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମରେ ଗତକାଲି ବିଳମ୍ବିତ ରାତିରେ ସ୍ଥଳଭାଗ ଅତିକ୍ରମ କରିଛି। ଗଭୀର ଅବପାତ ରାୟଗଡ଼ାଠାରୁ 80 କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଅଞ୍ଚଳରେ 45.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 406.583 ଘନମିଟର ଜଳ ପ୍ରବେଶ କରୁଥିବା ବେଳେ 342.208 ଘନମିଟର ଜଳ ନିଷ୍କାସିତ ହେଉଛି। କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ 63 ଜଣ ଗର୍ଭବତୀ ମହିଳାଙ୍କୁ ମା ଘରେ ଆଶ୍ରୟ ଦିଆଯାଇଛି। 157 ନମ୍ବର ଜାତୀୟ ରାଜପଥ କଳିଙ୍ଗଘାଟିରେ ମାଟି ଅତଡ଼ା ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି। ଗଞ୍ଜାମ ଜିଲ୍ଲାରେ 338 ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ପୋଟେରୁ, କୋଙ୍ଗାରକୁଣ୍ଡା, MV90, MV96 ଏବଂ କାଲିମେଳା କନ୍ୟାଶ୍ରମ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଅବଧି ବଢ଼ିପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ବନ୍ୟାରେ ରାଜ୍ୟର 26 ଜିଲ୍ଲାର 37,43,943 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ 7 ଜଣଙ୍କର ଜୀବନହାନି ହୋଇଛି। ଏଥିସହ 93 ଗୃହପାଳିତ ପଶୁ, 2,12,533 ହେକ୍ଟର ଫସଲ, 18,67 ବାସଗୃହ କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଛନ୍ତି। ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ଭରଣା ପାଇଁ 234,84,86,000 ଟଙ୍କା ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକ ଆଜି ଶୁଣନ୍ତୁ ଲକ୍ଷ୍ୟ
1: ଗ୍ରାମାଞ୍ଚଳର ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ଲକ୍ଷ୍ୟପତି ଦିଦି ଯୋଜନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବ୍ୟବସାୟ ଆରମ୍ଭ ତଥା ଅଧିକ ପ୍ରସାର ପାଇଁ ସ୍ୱଳ୍ପ ସୁଧରେ ଓଡ଼ିଶାରେ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଏହି ଯୋଜନା ଅଧିକ ପ୍ରଭାବଶାଳୀ ହୋଇପାରିଛି। ଦେବଗଡ଼ ଜିଲ୍ଲାର ତିଲେଇବଣି, ରିୟାମାଳ ଓ ବାରକୋଟ ବ୍ଲକରେ ଅନେକ ଗ୍ରାମୀଣ ମହିଳା ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ଯୋଜନା ସମ୍ପର୍କରେ ଜିଲ୍ଲାର ଲକ୍ଷ୍ୟପତି ଦିଦି ସସ୍ମିତା ସାହୁ ପ୍ରତିକ୍ରିୟାରେ କହିଛନ୍ତି,
2: ଆଗରୁ ଆମେ ଧାନ ଚାଷ, ପିଆଜ ଚାଷ, ମୁଗ ବିରି ସବୁ ଚାଷ କରୁଥିଲୁ, କିନ୍ତୁ ସେତେବେଳେ ଆମେ ରାସାୟନିକ ସାର ବ୍ୟବହାର କରୁଥିଲୁ। ଏବେ କିନ୍ତୁ ଜୈବିକ ସାର ଔଷଧ ବ୍ୟବହାର କରିବା ଦ୍ୱାରା ଆମକୁ କମ୍ ଖର୍ଚ୍ଚ ହେଲା, ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରିପାରିଲୁ। ଏସ୍ଏଚ୍ଜି ମାଧ୍ୟମରେ ଆମକୁ 1% ସୁଧରେ ପଇସାଟା ଆମେ ପାଇପାରିଲୁ। ଆଉ ପନିପରିବା ସବୁ ଜିନିଷ ଚାଷ କରିକିରି ଆମେ ଲକ୍ଷ୍ୟପତି ଦିଦି ହେଇପାରିଲୁ। ଲକ୍ଷ୍ୟପତି ଦିଦି ହେବା ପରେ 1% ଯୋଉ ଆମେ ପାଇଲୁ, ଯୋଉ ଲୋନ୍ ଆଣିଲୁ ଆମେ ଇଣ୍ଟରେଷ୍ଟ କମ୍ ଦ୍ୱାରା ଜଲ୍ଦି ଆମେ ସୁଝିକିରି ବି ଉପକୃତ ହେଇପାରିଲୁ।
1: ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ନୀନା ସାହୁ।
0: ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାବରଙ୍ଗ ହାଇସ୍କୁଲରେ କିଶୋର ନ୍ୟାୟ ଆଇନ, ଶିଶୁ ସୁରକ୍ଷା ପୋକ୍ସୋ ଆଇନ ଏବଂ ପିଡ଼ି

ଚିକିତ୍ସା କ୍ଷତିପୂରଣ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁଙ୍କ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟକୁ ଆଜି ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟରେ ଉପଲବ୍ଧ ଚାଉଳ, ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ସ୍ଥିତି ଯାଞ୍ଚ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ରନୀତିରେ ସେବା ଭାବନା ସାମିଲ ହେଲେ ଦେଶର ପ୍ରଗତି ଅଧିକ ତ୍ୱରାନ୍ୱିତ ହୋଇଥାଏ, କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରୁଥିବା ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ଓ ସାମଗ୍ରିକ ଅର୍ଥନୀତିକୁ ନୂତନ ଗତି ଦେବା ପାଇଁ ପୁରୀରେ ନିର୍ମାଣ ହେବ ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 3 ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ କେତେ ଗୋଟିଏ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ କ୍ରିସ୍ ଚଳଚ୍ଚିତ୍ରରୁ, ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ, ଗୀତିକାର ନାସିର ଫରେଜ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ବାସ୍ତବ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି, କ୍ଷମା କରିବେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ବାସ୍ତବ କଥାଚିତ୍ରରୁ, ଗାଇଛନ୍ତି ସୋନୁ ନିଗମ। ସଙ୍ଗୀତ ନିର୍ଦ୍ଦେଶନା ଜତିନ ଲଳିତ, ଗୀତିକାର ସମୀର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଇଂଲିଶ ଇଂଲିଶ ଚଳଚ୍ଚିତ୍ରରୁ ଗାଇଛନ୍ତି ଶିଳ୍ପା ରାଓ, ଗୀତିକାର ସୋନାନନ୍ଦ କିର୍କିରେ, ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏଆର୍ ଏଫ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:30 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତ ରଥ। ଶ୍ରୋତାବନ୍ଧୁ, ବିଜ୍ଞାନ ହେଉଛି ଏକ ଅନନ୍ତ ଅନ୍ୱେଷଣର ଯାତ୍ରା। ଯେଉଁଠାରେ ପ୍ରଶ୍ନ ଅଛି ସେଠାରେ ବିଜ୍ଞାନ ଅଛି, ଯେଉଁଠାରେ ନୂଆ କିଛି ଜାଣିବାର ଇଚ୍ଛା ଅଛି ସେଠାରେ ବିଜ୍ଞାନର ଆରମ୍ଭ। ଆମେ ଆକାଶକୁ ଦେଖି ପାଣିପାଗର ଅନୁମାନ କରୁ, ସମୁଦ୍ରକୁ ଦେଖି ତାହାର ଗଭୀରତା ଓ ରହସ୍ୟକୁ ବୁଝିବାକୁ ଚେଷ୍ଟା କରୁ, ମହାକାଶରୁ ଅନୁସନ୍ଧାନ କରି ଚନ୍ଦ୍ର ଓ ଅନ୍ୟ ଗ୍ରହ ବିଷୟରେ ନୂଆ ତଥ୍ୟ ଜାଣୁ, ଆଉ ଆଜିର ଦିନରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଭଳି କ୍ଷେତ୍ର ଆମ ଭବିଷ୍ୟତକୁ ନୂଆ ରୂପ ଦେଉଛି। ତେଣୁ ବିଜ୍ଞାନ ଆମଠାରୁ ଦୂରରେ ନୁହେଁ, ଆମ ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନର ଉପସ୍ଥିତି ରହିଛି। ଆଜି ହେଉଛି ସେପ୍ଟେମ୍ବର 24 ତାରିଖ। ଆଜିର ଦିନଟି ଆଉ ଏକ ଦୃଷ୍ଟିରୁ ବିଶେଷ, କାରଣ ଆଜି ପାଳନ କରାଯାଉଛି ବିଶ୍ୱ ସାମୁଦ୍ରିକ ଦିବସ ବା ୱାର୍ଲ୍ଡ ମ୍ୟାରିଟାଇମ୍ ଡେ। ପ୍ରତିବର୍ଷ ସେପ୍ଟେମ୍ବର ମାସର ଶେଷ ଗୁରୁବାର ଦିନ ବିଶ୍ୱ ସାମୁଦ୍ରିକ ଦିବସ ପାଳନ କରାଯାଏ। 2026 ଓ 2027 ପାଇଁ ଇଣ୍ଟରନ୍ୟାସନାଲ ମ୍ୟାରିଟାଇମ୍ ଅର୍ଗାନାଇଜେସନ ବା IMO ନିର୍ଦ୍ଧାରଣ କରିଥିବା ବିଷୟ ହେଉଛି ଫ୍ରମ୍ ପଲିସି ଟୁ ପ୍ରାକ୍ଟିସ୍ ପାୱାରିଂ ମ୍ୟାରିଟାଇମ୍ ଏକ୍ସଲେନ୍ସ, ଅର୍ଥାତ୍ ନୀତି ଓ ନିୟମକୁ କେବଳ ନିର୍ଦ୍ଧାରଣ କରି ରଖି ନଦେଇ ସେଗୁଡ଼ିକୁ ବାସ୍ତବ କାର୍ଯ୍ୟରେ ପରିଣତ କରିବା ଏବଂ ଏକ ସୁରକ୍ଷିତ, ଦକ୍ଷ ଓ ପରିବେଶ ଅନୁକୂଳ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଗଢ଼ିବା। ସମୁଦ୍ର କେବଳ ଆମ ପୃଥିବୀର ଏକ ବିଶାଳ ଜଳରାଶି ନୁହେଁ, ଏହା ବିଶ୍ୱ ବାଣିଜ୍ୟ, ପରିବହନ, ଖାଦ୍ୟ, ଜଳବାୟୁ ଓ ପରିବେଶ ସହ ଗଭୀର ଭାବରେ ଜଡ଼ିତ। ଆଜିର ଆଧୁନିକ ସାମୁଦ୍ରିକ ପରିବହନରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଅତ୍ୟନ୍ତ ବଡ଼। ଜାହାଜର ଦିଗ ନିର୍ଣ୍ଣୟ ପାଇଁ ସାଟେଲାଇଟ୍ ନାଭିଗେସନ୍ ଓ GPS, ସମୁଦ୍ରର ପାଣିପାଗ ଜାଣିବା ପାଇଁ ୱେଦର ଫୋରକାଷ୍ଟିଂ ସିଷ୍ଟମ୍ସ, ଜାହାଜ ଚଳାଚଳ ନିରୀକ୍ଷଣ ପାଇଁ ରାଡାର ଏବଂ ସାଟେଲାଇଟ୍ କମ୍ୟୁନିକେସନ୍, ଏସବୁ ଆଧୁନିକ ସାମୁଦ୍ରିକ ବିଜ୍ଞାନର ଅଂଶ। ଆଜି ବିଜ୍ଞାନୀମାନଙ୍କ ସାମ୍ନାରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି ସମୁଦ୍ର ପ୍ରଦୂଷଣ କିପରି କମାଯିବ ଏବଂ ସାମୁଦ୍ରିକ ପରିବହନକୁ କିପରି ଅଧିକ ପରିବେଶ ଅନୁକୂଳ କରାଯିବ। ସେଥିପାଇଁ ନୂଆ ପ୍ରକାରର ଇନ୍ଧନ, ଶକ୍ତି ଦକ୍ଷ ଇଞ୍ଜିନ୍, ଉନ୍ନତ ନାଭିଗେସନ୍ ଟେକ୍ନୋଲୋଜି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଯୁକ୍ତି ଉପରେ ଗବେଷଣା ଚାଲିଛି। ତେଣୁ ୱାର୍ଲ୍ଡ ମ୍ୟାରିଟାଇମ୍ ଡେ ମଧ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ସହ ଗଭୀର ଭାବରେ ଜଡ଼ିତ। ଶ୍ରୋତାବନ୍ଧୁ, ଆଗକୁ ଆହୁରି ଆଲୋଚନା କରିବା, ହେଲେ ତା ପୂର୍ବରୁ ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।

ଏବେ ଆସନ୍ତୁ ସେପ୍ଟେମ୍ବର ମାସ ସହିତ ଜଡ଼ିତ ଆଉ ଏକ ବିଶେଷ ଅବସର ବିଷୟରେ ଜାଣିବା। ହିନ୍ଦୀ ପଖୱାଡ଼ା। ଚଳିତ ମାସ 14 ତାରିଖକୁ ଭାରତରେ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ। 1949 ସେପ୍ଟେମ୍ବର 14 ତାରିଖରେ ସମ୍ବିଧାନ ସଭା ଦେବନାଗରୀ ଲିପିରେ ହିନ୍ଦୀକୁ ସଂଘର ରାଜଭାଷା ଭାବେ ଗ୍ରହଣ କରିଥିଲା। ସମ୍ବିଧାନର ଅନୁଚ୍ଛେଦ 343 ଏହା ସମ୍ପର୍କରେ ବ୍ୟବସ୍ଥା ରହିଛି। ଏହା ସହିତ ଅନୁଚ୍ଛେଦ 351 ହିନ୍ଦୀ ଭାଷାର ପ୍ରସାର ବିକାଶ ସମୃଦ୍ଧି ପାଇଁ ନିର୍ଦ୍ଦେଶ ରହିଛି। ହିନ୍ଦୀ ଦିବସକୁ କେନ୍ଦ୍ର କରି ପ୍ରତିବର୍ଷ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାରେ ହିନ୍ଦୀ ପଖୱାଡ଼ା ଆୟୋଜନ କରାଯାଏ। ପଖୱାଡ଼ା ଅର୍ଥ ହେଉଛି ପ୍ରାୟ 2 ସପ୍ତାହର ସମୟ, ଅର୍ଥାତ୍ ଏହା କେବଳ ଗୋଟିଏ ଦିନର ଆୟୋଜନ ନୁହେଁ। ଭାଷାର ବ୍ୟବହାର, ଲେଖନ, ଅନୁବାଦ ଓ ସୃଜନଶୀଳତାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବା ଏକ ପକ୍ଷକାଳୀନ ଆୟୋଜନ। ଚଳିତ ବର୍ଷ 2026 ମଧ୍ୟ ବିଭିନ୍ନ ସଂସ୍ଥାରେ ହିନ୍ଦୀ ପଖୱାଡ଼ା ପାଳନ କରାଯାଉଛି। ଉଦାହରଣ ସ୍ୱରୂପ ରାଜ୍ୟସଭା ସଚିବାଳୟରେ ସେପ୍ଟେମ୍ବର 14-28 ତାରିଖ ପର୍ଯ୍ୟନ୍ତ ହିନ୍ଦୀ ପଖୱାଡ଼ା ଆୟୋଜିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ହିନ୍ଦୀର ପ୍ରଚାର ପ୍ରସାର ସହିତ କାର୍ଯ୍ୟାଳୟନ କାର୍ଯ୍ୟରେ ହିନ୍ଦୀର ବ୍ୟବହାରକୁ ଉତ୍ସାହିତ କରିବା। ଏହି ଅବସରରେ କେବଳ ଭାଷଣ କିମ୍ବା ଆଲୋଚନା ହୁଏ ନାହିଁ, ଭାଷାକୁ ନେଇ ବିଭିନ୍ନ ପ୍ରକାରର ସୃଜନଶୀଳ ଓ ଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ, ଯେପରିକି ହିନ୍ଦୀ ରଚନା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା, ଅନୁବାଦ ପ୍ରତିଯୋଗିତା, କମ୍ପ୍ୟୁଟରରେ ହିନ୍ଦୀ ଟାଇପିଂ, ସୁଲେଖ ଓ ଶୁଦ୍ଧ ଲେଖନ, ବାଦବିବାଦ କବିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଚଳିତ ବର୍ଷ ରାଜ୍ୟସଭା ସଚିବାଳୟରେ ହିନ୍ଦୀ ପଖୱାଡ଼ା କାର୍ଯ୍ୟକ୍ରମରେ ମଧ୍ୟ ଏପରି ବିଭିନ୍ନ ପ୍ରତିଯୋଗିତା ସାମିଲ ହୋଇଛି। ଏସବୁ କାର୍ଯ୍ୟକ୍ରମର ଗୋଟିଏ ମୁଖ୍ୟ ଦିଗ ହେଉଛି ଭାଷାକୁ କେବଳ ପଢ଼ା କିମ୍ବା ଲେଖାର ବିଷୟ ଭାବେ ନ ଦେଖି ଦୈନନ୍ଦିନ କାର୍ଯ୍ୟ ଓ ଜ୍ଞାନର ଏକ ସକ୍ରିୟ ମାଧ୍ୟମ ଭାବରେ ବ୍ୟବହାର କରିବା। କାରଣ ଭାଷା କେବଳ ଆମର ଭାବନାକୁ ପ୍ରକାଶ କରେ ନାହିଁ, ଆମେ ଯାହା ଶିଖୁଛୁ, ଯେଉଁ ତଥ୍ୟ ଜାଣୁଛୁ, ଯେଉଁ ଜ୍ଞାନକୁ ଅନ୍ୟମାନଙ୍କ ସହିତ ବାଣ୍ଟୁଛୁ, ସେସବୁର ପଛରେ ଭାଷାର ଏକ ବଡ଼ ଭୂମିକା ରହିଛି। ବିଶେଷ କରି ଭାରତ ଭଳି ଏକ ବହୁଭାଷୀ ଦେଶରେ ଏହି ବିଷୟଟି ଆହୁରି ଗୁରୁତ୍ୱପୂର୍ଣ୍ଣ। ଭାରତରେ ହିନ୍ଦୀ ସହିତ ଓଡ଼ିଆ, ବଙ୍ଗଳା, ଆସାମିଆ, ମରାଠୀ, ଗୁଜୁରାଟୀ, ପଞ୍ଜାବୀ, ତାମିଲ, ତେଲୁଗୁ, କନ୍ନଡ଼, ମଲୟାଲମ ଭଳି ଅନେକ ଭାଷା ରହିଛି। ପ୍ରତ୍ୟେକ ଭାଷାର ନିଜସ୍ୱ ଇତିହାସ, ସାହିତ୍ୟ, ଲୋକ ପରମ୍ପରା ଓ ସାଂସ୍କୃତିକ ପରିଚୟ ରହିଛି। ତେଣୁ ଭାଷା ବିଷୟରେ ଆଲୋଚନା କଲାବେଳେ ଆମକୁ ଭାରତର ଏହି ଭାଷାଗତ ବିବିଧତାକୁ ମଧ୍ୟ ମନେ ରଖିବାକୁ ପଡ଼ିବ।

ଆଉ ଏବେ ଏହି ଭାଷାକୁ ନେଇ ଆମେ ଆଜିର ବିଜ୍ଞାନ ଓ ପ୍ରଯୁକ୍ତିର ଦୁନିଆ ସହିତ ସମ୍ପର୍କ ସ୍ଥାପନ କରିପାରିବା। କିଛି ବର୍ଷ ପୂର୍ବରୁ ଯଦି ଆମେ ଭାବୁଥିଲୁ ଯେ କମ୍ପ୍ୟୁଟର କେବଳ ଇଂରାଜୀ ଭାଷାରେ ହିଁ ଅଧିକ ସହଜରେ କାମ କରିପାରିବ, ଆଜିର ପ୍ରଯୁକ୍ତି ସେହି ଧାରଣାକୁ ବହୁ ପରିମାଣରେ ବଦଳାଇ ଦେଇଛି। ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା, ମେସିନ୍ ଟ୍ରାନ୍ସଲେସନ୍, ସ୍ପିଚ୍ ରେକଗ୍ନାଇଜେସନ୍ ଏବଂ ନ୍ୟାଚୁରାଲ ଲାଙ୍ଗୁଏଜ୍ ପ୍ରସେସିଂ ଭଳି ପ୍ରଯୁକ୍ତି ମାଧ୍ୟମରେ କମ୍ପ୍ୟୁଟରକୁ ମାନବ ଭାଷା ବୁଝିବା, ଲେଖାକୁ ବିଶ୍ଳେଷଣ କରିବା, କଥାକୁ ଟେକ୍ସଟରେ ପରିଣତ କରିବା ଏବଂ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିବା ଭଳି କାର୍ଯ୍ୟ କରାଯାଉଛି। ଏହାର ଅର୍ଥ ଆଜି ଭାଷା ଓ ପ୍ରଯୁକ୍ତି ଦୁଇଟି ଅଲଗା ଜଗତ ହୋଇ ରହିନାହାନ୍ତି। ଭାରତରେ ମଧ୍ୟ ଭାରତୀୟ ଭାଷାଗୁଡ଼ିକୁ ଡିଜିଟାଲ ପ୍ରଯୁକ୍ତି ସହିତ ଯୋଡ଼ିବା ଦିଗରେ କାମ ହୋଇଛି। ରାଜଭାଷା ବିଭାଗ ପକ୍ଷରୁ ବିକଶିତ ଭାରତୀ ନାମକ AI ଆଧାରିତ ଉପକରଣ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଅନୁବାଦ ଓ ଯୋଗାଯୋଗକୁ ସହଜ କରିବା ଦିଗରେ ବ୍ୟବହୃତ ହେଉଛି। ସେହିପରି ହିନ୍ଦୀ ଶବ୍ଦ ସିନ୍ଧୁ ଏକ ଡିଜିଟାଲ ଶବ୍ଦକୋଷ ଭାବରେ ଭାଷା ସମ୍ବନ୍ଧୀୟ ଜ୍ଞାନକୁ ଡିଜିଟାଲ ମାଧ୍ୟମରେ ଉପଲବ୍ଧ କରାଇବାର ଏକ ଉଦାହରଣ। ଏଠାରେ ବିଜ୍ଞାନ ପାଇଁ ଭାଷାର ଗୁରୁତ୍ୱଟି ଆହୁରି ସ୍ପଷ୍ଟ ହୋଇଥାଏ। ଧରନ୍ତୁ କୌଣସି ବୈଜ୍ଞାନିକ ଗବେଷଣାରୁ ଏକ ନୂଆ ତଥ୍ୟ ମିଳିଲା। ଏହା ଯଦି କେବଳ ଗବେଷଣାଗାର, ବୈଜ୍ଞାନିକ ପତ୍ରିକା କିମ୍ବା ବିଶେଷଜ୍ଞମାନଙ୍କ ମଧ୍ୟରେ ସୀମିତ ରହିଯାଏ, ତେବେ ସାଧାରଣ ଲୋକ ତାହାର ଲାଭ ସହଜରେ ପାଇପାରିବେ ନାହିଁ। କିନ୍ତୁ ସେହି ବୈଜ୍ଞାନିକ ତଥ୍ୟ ଯଦି ଲୋକମାନେ ବୁଝୁଥିବା ଭାଷାରେ ସରଳ ଓ ସ୍ପଷ୍ଟ ଭାବରେ ପହଞ୍ଚିପାରେ, ତେବେ ତାହାର ପ୍ରଭାବ ଅଧିକ ବ୍ୟାପକ ହୋଇପାରେ। ପାଣିପାଗର ପୂର୍ବାନୁମାନ, ସ୍ୱାସ୍ଥ୍ୟ ସଚେତନତା, କୃଷି ସମ୍ବନ୍ଧୀୟ ପରାମର୍ଶ, ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସତର୍କତା କିମ୍ବା ନୂଆ ପ୍ରଯୁକ୍ତି ସମ୍ପର୍କରେ ଜାଣିବା, ସବୁ କ୍ଷେତ୍ରରେ ବୈଜ୍ଞାନିକ ତଥ୍ୟ ଲୋକଙ୍କ ନିଜ ଭାଷାରେ ପହଞ୍ଚିବା ତାହାକୁ ବୁଝିବାରେ ସହାୟକ ହୁଏ। ତେଣୁ ଆଜିର ସମୟରେ ବିଜ୍ଞାନର ବିକାଶ ସହିତ ସାଇନ୍ସ କମ୍ୟୁନିକେସନ୍ ଅର୍ଥାତ୍ ବୈଜ୍ଞାନିକ ଜ୍ଞାନକୁ ସାଧାରଣ ଲୋକଙ୍କ ନିକଟରେ ସହଜ ଭାଷାରେ ପହଞ୍ଚାଇବାର ଆବଶ୍ୟକତା ମଧ୍ୟ ବଢ଼ିଛି ଏବଂ ଏଠାରେ ଭାଷା ଓ ବିଜ୍ଞାନର ସମ୍ପର୍କ ଆହୁରି ଗଭୀର ହୋଇଯାଏ।

ଏବେ ଆସନ୍ତୁ ନଜର ପକାଇବା ସେପ୍ଟେମ୍ବର ମାସର କିଛି ସତ୍ୟତମ ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବାଦ ଉପରେ। ପ୍ରଥମଟି ସମ୍ବଲପୁରରେ ଭାରତର 51ତମ ଡପ୍ଲର ୱେଦର ରେଡାର। ହଁ ଶ୍ରୋତା ବନ୍ଧୁ, ଆମ ଓଡ଼ିଶା ପାଇଁ ଏହି ମାସର ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ସମ୍ବାଦ ହେଉଛି ସମ୍ବଲପୁରରେ ଡପ୍ଲର ୱେଦର ରେଡାରର ସ୍ଥାପନ। 17 ସେପ୍ଟେମ୍ବର 2026 ଭାରତର 51ତମ ଷ୍ଟେଟ୍ ଅଫ୍ ଦି ଆର୍ଟ ଡପ୍ଲର ୱେଦର ରେଡାର ସମ୍ବଲପୁରରେ ଉଦ୍ଘାଟିତ ହୋଇଛି। ଏହି ରେଡାର ପଶ୍ଚିମ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳର ପାଣିପାଗ ନିରୀକ୍ଷଣ ଓ ପୂର୍ବ ସତର୍କ ସୂଚନା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ। ସମ୍ବଲପୁର ରେଡାର ଆଖପାଖର ଝାରଖଣ୍ଡ, ଛତିଶଗଡ଼, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳର ପାଣିପାଗ ନିରୀକ୍ଷଣରେ ମଧ୍ୟ ସହାୟକ ହେବ। ତେବେ ପ୍ରଶ୍ନ ହେଉଛି, ଏହି ଡପ୍ଲର ୱେଦର ରେଡାର କରି କ'ଣ? ରେଡାର ଏକ ପ୍ରକାରର ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ୍ ବା ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ବାୟୁମଣ୍ଡଳ ଦିଗକୁ ପଠାଏ। ଏହି ତରଙ୍ଗଗୁଡ଼ିକ ବାୟୁମଣ୍ଡଳରେ ଥିବା ବର୍ଷାବିନ୍ଦୁ, ବରଫ କଣିକା ଓ ଅନ୍ୟାନ୍ୟ କଣିକା ସହ ଧକ୍କା ଖାଇ ରେଡାରକୁ ଫେରିଆସେ। ଏହି ଫେରିଥିବା ସଙ୍କେତକୁ ବିଶ୍ଳେଷଣ କରି ବୈଜ୍ଞାନିକମାନେ ବର୍ଷାର ଅବସ୍ଥିତି, ତୀବ୍ରତା ଏବଂ ୱେଦର ସିଷ୍ଟମର ଗତି ସମ୍ପର୍କରେ ଅନୁମାନ କରିପାରନ୍ତି। ଡପ୍ଲର ଟେକ୍ନୋଲୋଜି ଦ୍ୱାରା ବାୟୁମଣ୍ଡଳୀୟ କଣିକାଗୁଡ଼ିକର ଗତି ସମ୍ପର୍କରେ ମଧ୍ୟ ତଥ୍ୟ ମିଳେ। ଏହାଦ୍ୱାରା ଭାରୀ ବର୍ଷା, ଥଣ୍ଡରଷ୍ଟର୍ମ, ଲାଇଟନିଂ ଭଳି ପାଣିପାଗ ଜନିତ ବିପଦ ସମ୍ପର୍କରେ ଅଧିକ ସମୟ ଉପଯୋଗୀ ତଥ୍ୟ ମିଳିପାରିବ। ଭାରତର ଡପ୍ଲର ୱେଦର ରେଡାର ନେଟୱାର୍କ 2014ରେ 14ଟି ରେଡାର ଥିବା ସ୍ଥାନରୁ ବର୍ତ୍ତମାନ 51ଟିରେ ପହଞ୍ଚିଛି। ମିଶନ ମୌସମ ଅଧୀନରେ ଆହୁରି ପ୍ରାୟ 50ଟି ରେଡାର ସ୍ଥାପନର ଯୋଜନା ରହିଛି। ଏହା କେବଳ ଏକ ନୂଆ ଯନ୍ତ୍ର ସ୍ଥାପନ ନୁହେଁ, ଏହାର ଅର୍ଥ ହେଉଛି ପାଣିପାଗକୁ ଆହୁରି ଭଲ ଭାବରେ ବୁଝିବା ଏବଂ ତାହାର ଆଧାରରେ ଲୋକମାନଙ୍କୁ ସମୟ ପୂର୍ବରୁ ସତର୍କ କରିବା। ଦ୍ୱିତୀୟଟି ହେଉଛି ମହାକାଶ ବିଜ୍ଞାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରବେଶ। ହଁ ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ପୃଥିବୀରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ଚନ୍ଦ୍ର ଆଡ଼କୁ ଯିବା। ଚଳିତ ମାସ 10 ତାରିଖରେ ନାସା ଓ ଆଇବିଏମ୍ ମିଳିତ ଭାବରେ ନାସା ଆଇବିଏମ୍ ଲୁନର ଫାଉଣ୍ଡେସନ ମଡେଲ ଉନ୍ମୋଚନ କଲେ। ଏହା ଚନ୍ଦ୍ର ସମ୍ପର୍କିତ ଗବେଷଣା ପାଇଁ ବିକଶିତ ଏକ ଓପନ୍ ସୋର୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ। ନାସାର ଲୁନର ରିକନୟେନ୍ସ ଅର୍ବିଟର ଗତ 17 ବର୍ଷ ଧରି ଚନ୍ଦ୍ରପୃଷ୍ଠର ବିଶାଳ ପରିମାଣର ତଥ୍ୟ ସଂଗ୍ରହ କରିଆସୁଛି। ଭାବନ୍ତୁ, ଏତେ ବଡ଼ ପରିମାଣର ତଥ୍ୟକୁ ମଣିଷ ଏକାକୀ ଯାଞ୍ଚ କରିବାକୁ କେତେ ସମୟ ନେବ? ଏଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟ କରିପାରେ। ଏହି ମଡେଲ ପ୍ରସ୍ତୁତ କରିବା ସମୟରେ ପ୍ରାୟ 2 ନିୟୁତ ଇମେଜ୍ ଟାଇଲ୍ସ ବ୍ୟବହାର କରାଯାଇଛି। ଏଥିରେ ଚନ୍ଦ୍ରର ଉଚ୍ଚ ରେଜଲ୍ୟୁସନ୍ ଚିତ୍ର, ଟ୍ୟାରେନ୍ ଡାଟା ଏବଂ ଅନ୍ୟାନ୍ୟ ମହାକାଶ ମିଶନର ତଥ୍ୟ ମଧ୍ୟ ରହିଛି। ଏଆଇର ସାହାଯ୍ୟରେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠର କ୍ରାଟର ଜିଓଲୋଜିକାଲ ଫିଚର୍ସ ଏବଂ ମେରୁ ଅଞ୍ଚଳର ଆଇସ୍ ଷ୍ଟାବିଲିଟି ଭଳି ବିଷୟ ଅଧ୍ୟୟନକୁ ଆହୁରି ଦ୍ରୁତ କରିପାରିବେ। ଏହା ଆମକୁ ଏକ ନୂଆ ଦିଗ ଦେଖାଇଛି। ଭବିଷ୍ୟତରେ ବିଜ୍ଞାନ କେବଳ ମଣିଷ ଓ ଯନ୍ତ୍ରର ସହଯୋଗରେ ନୁହେଁ, ମଣିଷ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହଯୋଗରେ ମଧ୍ୟ ଆଗକୁ ବଢ଼ିବ। ତୃତୀୟଟି ହେଉଛି ଭାରତର ସେମି କଣ୍ଡକ୍ଟର କ୍ଷେତ୍ରରେ ବଡ଼ ପଦକ୍ଷେପ। ଏକ ଏମିତି ବିଜ୍ଞାନ ଓ ଟେକ୍ନୋଲୋଜି ଡେଭଲପମେଣ୍ଟ ବିଷୟରେ ଜାଣିବା ଯାହା ଆଜିର ଭାରତ ପାଇଁ ବିଶେଷ ମହତ୍ତ୍ୱ ରଖେ। ହଁ ଶ୍ରୋତା ବନ୍ଧୁ, ଚଳିତ ମାସ 17 ତାରିଖରେ ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସେମି କଣ୍ଡକ୍ଟର ଡିଜାଇନ୍, ମ୍ୟାନୁଫ୍ୟାକ୍ଚରିଂ, ଆଡ଼ଭାନ୍ସଡ୍ ପ୍ୟାକେଜିଂ, ରିସର୍ଚ୍ଚ ଏବଂ ଟ୍ୟାଲେଣ୍ଟ ଡେଭଲପମେଣ୍ଟ ଭଳି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବର୍ଷର ବିଶେଷ ଦିଗ ହେଉଛି ଭାରତ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ କେବଳ ନୀତି ଓ ଯୋଜନାର ସ୍ତରରେ ନ ରଖି ପ୍ରଡକ୍ସନ ଦିଗରେ ଆଗକୁ ନେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସେମିକଣ୍ଡକ୍ଟର କ'ଣ? ସରଳ ଭାବରେ କହିଲେ, ସେମିକଣ୍ଡକ୍ଟର ହେଉଛି ଏଭଳି ଏକ ପଦାର୍ଥ ଯାହାର ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି ଏକ କଣ୍ଡକ୍ଟର ଏବଂ ଇନ୍ସୁଲେଟର ମଧ୍ୟରେ ରହେ। ଏହି ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ବ୍ୟବହାର କରି ତିଆରି ହୁଏ ମାଇକ୍ରୋଚିପ୍ସ ବା ଇଣ୍ଟିଗ୍ରେଟେଡ୍ ସର୍କିଟ୍ସ। ଆଜି ଆମେ ଯେଉଁ ସ୍ମାର୍ଟଫୋନ୍ ବ୍ୟବହାର କରୁଛୁ, କମ୍ପ୍ୟୁଟର ଚଲାଉଛୁ,

ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର କରୁଛୁ, ସାଟେଲାଇଟ୍, ମେଡିକାଲ ଇକ୍ୟୁପମେଣ୍ଟ, କମ୍ୟୁନିକେସନ୍ ସିଷ୍ଟମ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି, ଏସବୁର କ୍ଷେତ୍ରରେ ସେମିକଣ୍ଡକ୍ଟର ଚିପ୍ସର ଗୁରୁତ୍ୱ ରହିଛି। ଏହି କାରଣରୁ ସେମିକଣ୍ଡକ୍ଟରକୁ ଆଧୁନିକ ଡିଜିଟାଲ୍ ୱାର୍ଲଡ୍ର ଏକ ମୌଳିକ ଭିତ୍ତି ବୋଲି କୁହାଯାଇପାରେ। ସେମିକନ୍ ଇଣ୍ଡିଆ 2026ରେ ଭାରତ ସେମିକନ୍ 2.0 ଦିଗରେ ମଧ୍ୟ ନୂଆ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛି, ଯେଉଁଥିରେ ଡିଜାଇନ୍, ମ୍ୟାନୁଫ୍ୟାକ୍ଚରିଂ, ପ୍ୟାକେଜିଂ, ରିସର୍ଚ୍ଚ ଓ ସ୍କିଲ୍ଡ ଟ୍ୟାଲେଣ୍ଟ ଡେଭଲପମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମରେ ନୂଆ କମର୍ସିଆଲ୍ ପ୍ରଡକ୍ସନ୍ ଲାଇନ୍ସ ଆରମ୍ଭ ହେବାର ଖବର ମଧ୍ୟ ଆସିଛି। ଅର୍ଥାତ୍ ସେମିକଣ୍ଡକ୍ଟର ବିଷୟରେ ଭାରତର ଯାତ୍ରା କେବଳ ଭବିଷ୍ୟତର ଯୋଜନା ନୁହେଁ, ଉତ୍ପାଦନ ଦିଗରେ ମଧ୍ୟ ଆଗକୁ ବଢ଼ୁଛି। ଆଉ ଏକ ଖୁସି କଥା ହେଉଛି, ଓଡ଼ିଶାର NIT ରାଉରକେଲାର 2 ଇଣ୍ଡିଜିନିୟସ୍ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଡିଜାଇନ୍ ମଧ୍ୟ ସେମିକନ୍ ଇଣ୍ଡିଆରେ ପ୍ରଦର୍ଶିତ ହୋଇଛି। ଏଗୁଡ଼ିକ ଚିପ୍ ଟୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ ଅଧୀନରେ ବିକଶିତ ହୋଇଛି। ଏହା ଆମକୁ ଦେଖାଏ ଯେ ସେମିକଣ୍ଡକ୍ଟର ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିରେ ମଧ୍ୟ ଆମ ଦେଶର ଶିକ୍ଷାନୁଷ୍ଠାନ ଓ ଯୁବ ଗବେଷକମାନେ ନିଜସ୍ୱ ଅବଦାନ ରଖୁଛନ୍ତି। ଚତୁର୍ଥଟି ହେଉଛି ଚନ୍ଦ୍ରପୃଷ୍ଠରେ ନୂଆ କ୍ରାଟରର ଆବିଷ୍କାର। ଏବେ ଆସନ୍ତୁ ପୁଣି ଥରେ ଫେରିଯିବା ସେହି ଚନ୍ଦ୍ର ଆଡ଼କୁ। ସେପ୍ଟେମ୍ବର ମାସରେ ନାସାର ଲୁନର ରିକନୟେନ୍ସ ଅର୍ବିଟରରୁ ମିଳିଥିବା ତଥ୍ୟକୁ ନେଇ ଆଉ ଏକ ରୋଚକ ବିଜ୍ଞାନ ସମ୍ବାଦ ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଏକ ନୂଆ ଇମ୍ପାକ୍ଟ କ୍ରାଟର ଚିହ୍ନଟ କରିଛନ୍ତି। ଏହାର ବ୍ୟାସ ପ୍ରାୟ 222 ମିଟର। ଏହି କ୍ରାଟର ଏକ ମହାକାଶୀୟ ବସ୍ତୁ ଚନ୍ଦ୍ରପୃଷ୍ଠରେ ଧକ୍କା ଦେବା ଫଳରେ ସୃଷ୍ଟି ହୋଇଥିଲା। ଏଠାରେ ମଧ୍ୟ ଆମେ ଟେକ୍ନୋଲୋଜିର ଗୁରୁତ୍ୱ ଦେଖିପାରୁ। ବୈଜ୍ଞାନିକମାନେ ଚନ୍ଦ୍ରର ସମାନ ଅଞ୍ଚଳର ଭିନ୍ନ ସମୟରେ ନିଆଯାଇଥିବା ଚିତ୍ରକୁ ତୁଳନା କରି ପୃଷ୍ଠଭାଗରେ ଘଟିଥିବା ଏହି ପରିବର୍ତ୍ତନକୁ ଚିହ୍ନଟ କରିପାରିଛନ୍ତି। ଅର୍ଥାତ୍ ମହାକାଶକୁ ବୁଝିବା ପାଇଁ କେବଳ ରକେଟ୍ କିମ୍ବା ସ୍ପେସ୍କ୍ରାଫ୍ଟ ପଠାଇବା ଯଥେଷ୍ଟ ନୁହେଁ, ସେଥିରୁ ମିଳୁଥିବା ଡାଟାକୁ ବୁଝିବା ପାଇଁ ଆବଶ୍ୟକ ହୁଏ ଉନ୍ନତ କ୍ୟାମେରା, କମ୍ପ୍ୟୁଟର ଟେକ୍ନୋଲୋଜି, ଇମେଜ୍ ଆନାଲିସିସ୍ ଏବଂ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଧ୍ୟ। ତେବେ ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମରେ ଆମେ ଚଳିତ ମାସର କିଛି ସତ୍ୟତମ ବିଜ୍ଞାନ ଓ ପ୍ରଯୁକ୍ତି ଘଟଣା ବିଷୟରେ ଜାଣିଲୁ। 24 ସେପ୍ଟେମ୍ବରର ୱାର୍ଲଡ ମ୍ୟାରିଟାଇମ୍ ଡେ ଆମକୁ ସମୁଦ୍ର ସାମୁଦ୍ରିକ ପରିବହନ ଓ ତାହା ସହ ଜଡ଼ିତ ବିଜ୍ଞାନ ପ୍ରଯୁକ୍ତିର ଗୁରୁତ୍ୱ ବୁଝାଇଲା। ହିନ୍ଦୀ ପଖୱାଡ଼ା ଭଳି ଅବସର ଆମକୁ ଭାଷାର ବ୍ୟବହାର ଓ ଗୁରୁତ୍ୱ ଉପରେ ଚିନ୍ତା କରିବାର ସୁଯୋଗ ଦିଏ। ଆଉ ବିଜ୍ଞାନ ଆମକୁ ଦେଖାଏ, ଜ୍ଞାନ ଯେତେବେଳେ ସହଜ ଭାଷାରେ ଲୋକଙ୍କ ପାଖରେ ପହଞ୍ଚେ ସେତେବେଳେ ତାହା ଆହୁରି ଅର୍ଥପୂର୍ଣ୍ଣ ହୋଇଥାଏ। ଭାଷା ଜ୍ଞାନକୁ ପହଞ୍ଚାଇବାର ମାଧ୍ୟମ, ଆଉ ବିଜ୍ଞାନ ହେଉଛି ଜ୍ଞାନର ଏକ ବିଶାଳ କ୍ଷେତ୍ର। ଏହି ଦୁଇଟିର ସମନ୍ୱୟ ହିଁ ଆଜିର ଡିଜିଟାଲ ଯୁଗରେ ଜ୍ଞାନକୁ ଆହୁରି ସହଜ, ବ୍ୟାପକ ଓ ସମସ୍ତଙ୍କ ପାଇଁ ଉପଲବ୍ଧ କରିବାର ଏକ ମାର୍ଗ ହୋଇପାରେ। 17 ସେପ୍ଟେମ୍ବରରେ ସମ୍ବଲପୁରରେ 51ତମ ଡପ୍ଲର ୱେଦର ରେଡରର ସ୍ଥାପନ ଆମ ଅଞ୍ଚଳର ପାଣିପାଗ ନିରୀକ୍ଷଣ ଓ ପୂର୍ବ ସତର୍କ ସୂଚନା ବ୍ୟବସ୍ଥାକୁ ଆହୁରି ମଜବୁତ କଲା। ଚଳିତ ମାସ 10 ତାରିଖର ନାସା ଓ IBMର ଲୁନର AI ମଡେଲ ମହାକାଶ ବିଜ୍ଞାନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମିଳନର ଏକ ନୂଆ ଉଦାହରଣ ସୃଷ୍ଟି କଲା। ଆଉ 17 ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ସେମିକନ୍ ଇଣ୍ଡିଆ 2026 ଭାରତର ସେମିକଣ୍ଡକ୍ଟର ଟେକ୍ନୋଲୋଜିରେ ଡିଜାଇନ୍ରୁ ମ୍ୟାନୁଫ୍ୟାକ୍ଚରିଂ ପର୍ଯ୍ୟନ୍ତ ଆଗକୁ ବଢ଼ୁଥିବା ଯାତ୍ରାକୁ ଦର୍ଶାଇଲା। ଏହା ସହିତ NIT ରାଉରକେଲାର ଇଣ୍ଡିଜିନିୟସ୍ ଚିପ୍ ଡିଜାଇନ୍ସର ଉପସ୍ଥିତି ଓଡ଼ିଶା ପାଇଁ ମଧ୍ୟ ଗର୍ବର ବିଷୟ। ଏସବୁ ଘଟଣା ଅଲଗା ଅଲଗା ମନେ ହେଲେ ମଧ୍ୟ ଏହାର ମୂଳରେ ରହିଛି ଗୋଟିଏ ଜିନିଷ, ଜ୍ଞାନର ଅନ୍ୱେଷଣ ଏବଂ ତାହାର ବ୍ୟବହାର। କେଉଁଠି ବିଜ୍ଞାନ ଆମକୁ ପାଣିପାଗ ବୁଝାଇବାରେ ସାହାଯ୍ୟ କରୁଛି, କେଉଁଠି ସମୁଦ୍ର

ମଧ୍ୟ ଏହାର ମୂଳରେ ରହିଛି ଗୋଟିଏ ଜିନିଷ, ଜ୍ଞାନର ଅନ୍ୱେଷଣ ଏବଂ ତାହାର ବ୍ୟବହାର। କେଉଁଠି ବିଜ୍ଞାନ ଆମକୁ ପାଣିପାଗ ବୁଝାଇବାରେ ସାହାଯ୍ୟ କରୁଛି, କେଉଁଠି ସମୁଦ୍ର ଓ ପରିବେଶକୁ ସୁରକ୍ଷିତ ରଖିବାରେ ରାସ୍ତା ଦେଖାଉଛି, ଏବଂ କେଉଁଠି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଚନ୍ଦ୍ରର ତଥ୍ୟ ବୁଝିବାରେ ସାହାଯ୍ୟ କରୁଛି, ଆଉ କେଉଁଠି ସେମିକଣ୍ଡକ୍ଟର ଟେକ୍ନୋଲୋଜି ଆମର ଡିଜିଟାଲ ଭବିଷ୍ୟତର ଭିତ୍ତି ତିଆରି କରୁଛି। ବିଜ୍ଞାନ ଆମକୁ କେବଳ ନୂଆ ଜିନିଷ ଦେଉନାହିଁ, ଏହା ଆମକୁ ପ୍ରଶ୍ନ କରିବା, ପରୀକ୍ଷା କରିବା, ତଥ୍ୟକୁ ବୁଝିବା ଏବଂ ନୂଆ ସମାଧାନ ଖୋଜିବାର ଶକ୍ତି ଦେଉଛି, ଆଉ ଏହି ଅନ୍ୱେଷଣର କୌଣସି ଶେଷ ନାହିଁ। ଆଜି ଯେଉଁ ପ୍ରଶ୍ନର ଉତ୍ତର ଆମେ ଦେଖୁଛୁ, ଖୋଜୁଛୁ, ହୁଏତ ସେହି ଉତ୍ତର ଆସନ୍ତାକାଲି ଆଉ ଏକ ନୂଆ ପ୍ରଶ୍ନର ଜନ୍ମ ଦେବ।

କାର୍ଯ୍ୟକ୍ରମଟି ଶେଷ କରିବା ପୂର୍ବରୁ ଆପଣଙ୍କୁ ଅନୁରୋଧଟି କରିବି, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ତେବେ ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁଚିତ୍ରା ମହାପାତ୍ର, ଶ୍ରୀକାନ୍ତ ଦାସ, ଶିଶିରା ଦାସ, ସୁରେନ୍ଦ୍ରନାଥ ଦାସ ଓ ନନ୍ଦିତା ମହାପାତ୍ର। ଚେତନା ଚିନ୍ତନ ଶୁଣିବେ ସକାଳ 6:30। ସକାଳ 6:35 ପ୍ରଚାର କରିବ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସ୍ୱଚ୍ଛ ଭାରତ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ପ୍ରଚାର କରିବୁ ସକାଳ 7:25। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ଶ୍ରୀରାମଚରିତ ମାନସ ଶୁଣିପାରିବେ ସକାଳ 7:30। ଚାଷର କଥା ରହିଛି ସକାଳ 7:40। ଧାରାବାହିକ ନାଟକ ଆଦି ଗାଥା ଶୁଣିପାରିବେ ସକାଳ 7:45। ରଚନା ଉମାଶଙ୍କର ପଣ୍ଡା ଓ ପ୍ରଯୋଜନା ମାନଭଞ୍ଜନ ହୋତା। ସକାଳ 8:30 ରହିଛି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଓଡ଼ିଆ ଗୀତ। ଶିଳ୍ପୀମାନେ ହେଲେ ମହମ୍ମଦ ଆଜିଜ, ସଞ୍ଜୀବ କୁମାର ଓ କୁଲଦୀପ ପଟ୍ଟନାୟକ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ରହିଛି ସକାଳ 9:00। ସକାଳ 9:10 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ। ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତ ରହିଛି ସକାଳ 9:45। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଆଦିବାସୀ ଗୀତ କ୍ରମରେ କୁଇ ଗୀତ। ପରିବେଷଣ କରିବେ ରାମ ଜାନି ଓ ସାଥୀ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର।

ତୃପ୍ତି ଦାସ, ସାମନ୍ତ କୁମାର ମହାନ୍ତି ଓ ମମତା ସାହୁ। ଦିନ 1:20 ଶୁଣିବେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଶିଳ୍ପୀ ମଙ୍ଗୁଳି ସିସା ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25। ରାତି 9:16 ଶୁଣିପାରିବେ ସଂସଦ ସମୀକ୍ଷା। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଗୀତ ଓ ଗଜଲ ରହିଛି। ରାତି 8:00 ଶିଳ୍ପୀ ସୋନୁ ନିଗମ। ରାତି 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶିଳ୍ପୀ ଯୋଗେନ୍ଦ୍ର ପଣ୍ଡା। ରାତି 8:30 ଶୁଣିବେ ସ୍ପୋର୍ଟସ୍ କ୍ୟାନ୍। ରାତି 9:30 ରହିଛି କଣ୍ଟ୍ରି ୱାଇଡ୍ ଏବଂ କରେଣ୍ଟ ଆଫେୟାର୍ସ। ରାତି 10:00 ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସୀୟ କ୍ରୀଡ଼ାର ଦୈନିକ ଖେଳର ମୁଖ୍ୟାଂଶ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:20। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଶିଳ୍ପୀ ପଣ୍ଡିତ ରାଜନ ଓ ସାଜନ ମିଶ୍ର, ରାଗ ଦରବାରି କାନ୍ନାରା ଓ ଆଦାନ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।

ନମସ୍କାର ଶ୍ରୋତା ବନ୍ଧୁ, ବିକାଶ ମନ୍ତ୍ରାଳୟ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବାସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ

0: ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କିଙ୍ଗ ସେବା ସହ ଯୋଡ଼ି ହୋଇପାରୁଛନ୍ତି। ଉଜ୍ଜଳା ଯୋଜନା ଦ୍ୱାରା ଗରିବ ପରିବାରରେ ମହିଳାମାନଙ୍କୁ ଧୂଆଁମୁକ୍ତ ରୋଷେଇରୁ ସୁବିଧା ପ୍ରଦାନ କରାଯାଉଛି। ଏହା ବ୍ୟତୀତ ଜଳ ଜୀବନ ମିଶନ ଭଳି ଅନେକ ଯୋଜନା ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି। ହଁ ଶ୍ରୋତା ବନ୍ଧୁ, ଏହି ସମସ୍ତ ଯୋଜନା ଆମକୁ ଶିଖାଏ ଯେ ଜଣେ ସଚେତନ ନାଗରିକ ଭାବରେ ଆମେ ସରକାରଙ୍କ ଯୋଜନାର ଲାଭ ନେବା ସହ ଦେଶର ବିକାଶରେ ନିଜର ଅବଦାନ ମଧ୍ୟ ରଖିବା ଉଚିତ। ଏହିଭଳି ଅନେକ ଅଭିଯାନ ଏବଂ ଯୋଜନାମାନ ମଧ୍ୟରେ ପୋଷଣ ଅଭିଯାନଟି ହେଉଛି ଅନ୍ୟତମ। ଏହା ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ମା ଓ ଶିଶୁଙ୍କ ସୁପୋଷଣ, ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଭବିଷ୍ୟତ ଗଠନ ପାଇଁ କାର୍ଯ୍ୟ କରିଥାଏ। ସୁସ୍ଥ ଶିଶୁ ଓ ସୁସ୍ଥ ମା ହେଉଛନ୍ତି ଏକ ସଶକ୍ତ ରାଷ୍ଟ୍ରର ମୂଳ ଆଧାର। ତେଣୁ ଆସନ୍ତୁ ଆମେ ସମସ୍ତେ ପୋଷଣ ସମ୍ପର୍କରେ ସଚେତନ ହେବା ଏବଂ ସୁସ୍ଥ ଭାରତ ଗଠନରେ ନିଜର ଭୂମିକା ପାଳନ କରିବା। ତେବେ ଶ୍ରୋତା ବନ୍ଧୁ, ଆଉ ଜମାରୁ ଡେରି ନ କରି ଆସନ୍ତୁ ଆଜିର ଆମର ଏହି ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଏହି ପୋଷଣ ଅଭିଯାନ ବିଷୟରେ ଆହୁରି ଅନେକ କିଛି ବିଶେଷ କଥା ଆଲୋଚନା କରିବା ଆଜିର ଆମର ଅତିଥିଙ୍କ ସହିତ।
1: ମ୍ୟାଡାମ ନମସ୍କାର।
2: ନମସ୍କାର
1: ମ୍ୟାଡାମ, ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତ ମ୍ୟାଡାମ, କାର୍ଯ୍ୟକ୍ରମ ଆଡକୁ ଯିବା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣେଇଦେବେ?
2: ମୋର ପରିଚୟ ହେଲା, ମୁଁ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ରାଉରକେଲା। ମୁଁ ଜଣେ ସାହିତ୍ୟିକା, ତତ୍ସହିତ ଜଣେ ପ୍ରାବନ୍ଧିକା ଏବଂ କବୟତ୍ରୀ।
1: ତେବେ ମ୍ୟାଡାମ, ଯୋଉ କହୁଛେ ଆମେ ପିଏମ୍ ପୋଷଣ ଅଭିଯାନ,
2: ଏଇ ଯୋଉ ପିଏମ୍ ପୋଷଣ ଅଭିଯାନଟା ହେଉଛି, ବା ଯୋଉଟାକୁ ଆମେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ବୋଲି କହୁଛୁ ଆମେ, ସେଇଟା ହେଉଛି ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟର ଶିଶୁମାନଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ପାଇଁ ଚାଲୁଥିବା ଏକ କେନ୍ଦ୍ର। ଏହାର ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କର ପୋଷଣ ସ୍ତର ବଢ଼ାଇବା, ବିଦ୍ୟାଳୟରେ ସେମାନଙ୍କର ଉପସ୍ଥିତି ବୃଦ୍ଧି।

0: କରିବା ଏବଂ ଶିକ୍ଷା ପ୍ରତି ଆକର୍ଷଣ ବଢାଇବା।
1: ମ୍ୟାଡାମ ଏଇ ଯୋଜନାଟି କେବେ ଆରମ୍ଭ କରାଯାଇଥିଲା?
0: ଆମର ଏଇ ଯୋଜନାଟି ସେପ୍ଟେମ୍ବର 2021 ଆରମ୍ଭ ହୋଇଥିଲା, କିନ୍ତୁ ଏହା ପୂର୍ବରୁ ଆମର ଚାଲୁଥିଲା ଗୋଟେ ଯୋଉଟାକି ମଧ୍ୟାହ୍ନ ଭୋଜନ ଯୋଜନା ବୋଲି ଯୋଉ କାର୍ଯ୍ୟକ୍ରମଟି ଚାଲୁଥିଲା, ତାର ଏଇଟା ହଉଛି ଏକ ନୂତନ ରୂପରେଖ। ଏବେ ଏଇ ଯୋଉ ଯୋଜନାର ମୂଳ ଯୋଜନାଟି ଆମର 15 ଅଗଷ୍ଟ 1995 ନ୍ୟାସନାଲ ପ୍ରୋଗ୍ରାମ ଅଫ୍ ନ୍ୟୁଟ୍ରିସନାଲ ସପୋର୍ଟ ଟୁ ପ୍ରାଇମେରୀ ଏଜୁକେସନ, ଯୋଉଟାକୁ ଆମେ କହୁ NPNSP, ସେଇ ଭାବରେ ଆରମ୍ଭ ହୋଇଥିଲା। ଯାହା ପରେ ମଧ୍ୟାହ୍ନ ଭୋଜନ ଯୋଜନା ଏବଂ ବର୍ତ୍ତମାନ PM ପୋଷଣ ଯୋଜନା ନାମରେ ପରିଚିତ।
1: ମ୍ୟାଡାମ ସରକାରଙ୍କର ଏହି ଯୋଜନାଟି ଆରମ୍ଭ କରିବା ପଛରେ ତାର ମୂଳ ଉଦ୍ଦେଶ୍ୟ କଣ ରହିଛି?
0: ଏହି ଯୋଜନାଟି ଯୋଉ ଆରମ୍ଭ କଲେ ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ପ୍ରତ୍ୟେକ ଶିଶୁଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗେଇ ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମଗ୍ରିକ ବିକାଶ ଗୁଡିକର ସୁନିଶ୍ଚିତ କରିବା, ଶିଶୁମାନଙ୍କର ପୋଷଣ ସ୍ତରରେ ଉନ୍ନତି ଆଣିବା, ବିଦ୍ୟାଳୟରେ ନାମଲେଖା ଉପସ୍ଥିତି ବୃଦ୍ଧି କରିବା। ଆମେ ଦେଖୁଛେ ଯେ ଗ୍ରାମାଞ୍ଚଳ ମାନଙ୍କରେ ବା ବସ୍ତି ମାନଙ୍କରେ ପିଲାମାନେ ପାଠପଢା ଅଳ୍ପରେ ଛାଡି ଦେଇକି ରହି ଯାଉଛନ୍ତି, ବିଶେଷ କରି ଝିଅମାନଙ୍କ କ୍ଷେତ୍ରରେ ଡ୍ରପ୍ ଆଉଟ୍ ବୋଲି ଆମେ କହିଥାଉ। ତେଣୁ ଶିଶୁମାନଙ୍କ ମଧ୍ୟରେ ଏଇ ଭାବନାଟିକୁ ଜାଗ୍ରତ କରିବା ପାଇଁ ସ୍କୁଲରେ ଯେତେ ଉପସ୍ଥିତି ହେବେ ସେଥିପାଇଁ, ଏବଂ ଶିଶୁମାନଙ୍କ ମଧ୍ୟରେ କୁପୋଷଣ ଦୂର କରିବା, ସାମାଜିକ ସମ୍ମାନତା ଓ ସଦ୍ଭାବ ବୃଦ୍ଧି କରିବା, ଯାହାଦ୍ୱାରା ସମସ୍ତ ଶିଶୁ ଏକାଠି ବସି ଭୋଜନ କରିବେ, ଏବଂ ଏହି ଯୋଜନା ଦ୍ୱାରା ଶିକ୍ଷା ପ୍ରତି ଆଗ୍ରହ ବଢେଇ ଶିକ୍ଷାର ଗୁଣାତ୍ମକ ଉନ୍ନତି କରିବା ହେଲା ଏହାର ମୁଖ୍ୟ ଉଦ୍ଦେଶ୍ୟ।
1: ଏ ଯୋଉ PM ପୋଷଣ ଯୋଜନାରେ ପିଲାମାନଙ୍କୁ କେଉଁ ପ୍ରକାର ଖାଦ୍ୟ ସବୁ ଦିଆଯାଇଥାଏ?
0: ଏହି ପୋଷଣ ଯୋଜନାରେ ଛାତ୍ରଛାତ୍ରୀ ମାନଙ୍କୁ ପୌଷ୍ଟିକ ଓ ସନ୍ତୁଳିତ ମଧ୍ୟାହ୍ନ ଭୋଜନ ଦିଆଯାଏ। କିଛି କିଛି ରାଜ୍ୟରେ କିଛି କିଛି ଖାଦ୍ୟର ମେନୁ ରହିଛି ପରିବର୍ତ୍ତନ, ସେଇ ହିସାବରେ ମଧ୍ୟ ଦିଆଯାଏ, କିନ୍ତୁ ଭାତ, ରୁଟି, ଡାଲି, ପନିପରିବା ତରକାରୀ, ଖେଚୁଡ଼ି, ସୋୟାବିନ ତରକାରୀ, ସପ୍ତାହରେ ଥରେ 2 ଥର ଅଣ୍ଡା, ଏହା ଛଡ଼ା ଫଳ ଭିତରେ କଦଳୀ ଆଉ ସେଓ ପିଲାମାନଙ୍କୁ ଦିଆଯାଇଥାଏ। ଏହା ଛଡ଼ା କ୍ଷୀର କିମ୍ବା କ୍ଷୀର ଜାତୀୟ ଖାଦ୍ୟ ମଧ୍ୟ ଦିଆଯାଇଥାଏ। ଆମର ଓଡ଼ିଶାରେ ବିଶେଷ କରି ସାଧାରଣତଃ ଭାତ, ଡାଲି, ତରକାରୀ ଓ ନିର୍ଦ୍ଦିଷ୍ଟ ଦିନରେ ଅଣ୍ଡା ଦିଆଯାଏ, ଯାହାଦ୍ୱାରା ଶିଶୁମାନଙ୍କର ପ୍ରୋଟିନ ଓ ପୋଷଣ ଆବଶ୍ୟକତା ପୂରଣରେ ସହାୟକ ହୁଏ। ଆମର କୁହାଯାଇଛି ପୌଷ୍ଟିକ ଖାଦ୍ୟ ସୁସ୍ଥ ଶିଶୁ ଉଜ୍ଜଳ ଭବିଷ୍ୟତ।
1: ମ୍ୟାଡାମ ବର୍ତ୍ତମାନ କୁହନ୍ତୁ ଯେ ମାନେ ଆପଣଙ୍କ ମତରେ ଏହି ଯୋଜନାଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ କେତେ ଉପକାରୀ ସାବ୍ୟସ୍ତ ହୋଇଛି?
0: ମୋ ମତରେ ଏଇ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଆସନ୍ତି, ପାଠ ପଢ଼ନ୍ତି, ଯାହାଦ୍ୱାରା କି ସେମାନଙ୍କର ଏକାଗ୍ରତା ଓ ମନୋଯୋଗ ବଢିଯାଏ। ବିଶେଷ କରି ଆର୍ଥିକ ଭାବରେ ଦୁର୍ବଳ ପରିବାର ମାନଙ୍କୁ ଏହି ସହାୟତାଟା ଉନ୍ନତିର ସୋପାନରେ ପହଞ୍ଚାଇଥାଏ, କାରଣ ଗୋଟେ ସୁସ୍ଥ ଶରୀର ଓ ଉତ୍ତମ ଶିକ୍ଷା ପାଇଁ ଏହି PM ପୋଷଣ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ଶିଶୁମାନଙ୍କର ବର୍ତ୍ତମାନକୁ ସୁଦୃଢ଼ କରି ଭବିଷ୍ୟତକୁ ଉଜ୍ଜଳ କରିଥାଏ।
1: ମ୍ୟାଡାମ ଏହି ଯୋଜନା ଦ୍ୱାରା ପିଲାମାନଙ୍କ ସ୍ୱାସ୍ଥ୍ୟରେ କେତେ ପରିବର୍ତ୍ତନ ଆସିଛି?
0: ଏହି ଯୋଜନା ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ପିଲାମାନଙ୍କ ମଧ୍ୟରେ ଯୋଉ କୁପୋଷଣ ହାରଟା କମିଛି, ପିଲାଙ୍କର ଯାହାର ଓଜନ ବଢୁନଥିଲା ସେମାନଙ୍କର ଏଇ ଖାଦ୍ୟ ନିୟମିତ ଖାଇବା ଫଳରେ ଓଜନ ବି ବଢୁଛି, ତତ୍ସହିତ ଉଚ୍ଚତାର ମଧ୍ୟ ସଠିକ୍ ବୃଦ୍ଧି ହେବାରେ ଏହା ସହାୟତା ମିଳିଛି। ଏହା ଛଡ଼ା ଶରୀରକୁ ମଧ୍ୟ ଆବଶ୍ୟକ ପ୍ରୋଟିନ, ଭିଟାମିନ ଓ ଖଣିଜ ଲବଣ ମଧ୍ୟ ମିଳୁଛି। ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି, ଯାହାଫଳରେ ସେମାନେ ଯେକୌଣସି ବେମାରୀଟିଏ ଆସିଲେ ମଧ୍ୟ ତାକୁ ପ୍ରତିରୋଧ କରିପାରୁଛନ୍ତି। ଭୋକ ବଢିବା ଏବଂ ଦୁର୍ବଳତା କମିଥିବାରୁ ଶ୍ରେଣୀ କକ୍ଷରେ ପିଲାମାନଙ୍କର ଧ୍ୟାନ ଓ ଏକାଗ୍ରତା ରହୁଛି। ପ୍ରାୟ ଆମର ପିଲାମାନଙ୍କର ବିଶେଷ କରି ଗୋଟେ ବଡ଼ ସମସ୍ୟା ଥାଏ, ଯୋଉଟା ହେଲା ରକ୍ତହୀନତା। ତେଣୁ ଏଇ ଯୋଉ ରକ୍ତହୀନତା ସମସ୍ୟା ଦୂର କରିବାରେ ଏଇଟା ବହୁତ ସହାୟକ ହୋଇଛି। ନିୟମିତ ପୌଷ୍ଟିକ ଖାଦ୍ୟ ଖାଇବା ଦ୍ୱାରା ପିଲାମାନେ ଅଧିକ ସକ୍ରିୟ ଓ ସୁସ୍ଥ ରହନ୍ତି।
1: ଖୁବ ସୁନ୍ଦର ମ୍ୟାଡାମ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡାମ।
2: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ତ ଏହି ପୋଷଣ ଅଭିଯାନଟି ଗୋଟିଏ ମା ଓ ଶିଶୁ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ପୋଷଣ ଦ୍ୱାରା ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ସୁନିଶ୍ଚିତ ହୁଏ ଏବଂ ମହିଳାମାନେ ମଧ୍ୟ ସୁସ୍ଥ ଜୀବନଯାପନ କରିପାରନ୍ତି।

ଅଭିଯାନ ସମାଜରେ ପୋଷଣ ସମ୍ପର୍କିତ ସଚେତନତା ବୃଦ୍ଧି କରୁଛି ଏବଂ ଏକ ସୁସ୍ଥ ଭାରତ ଗଠନରେ ସହାୟକ ମଧ୍ୟ ହେଉଛି। ତେଣୁ ଆସନ୍ତୁ ଏହି ପୋଷଣ ଅଭିଯାନ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ଗୋଟିଏ ମା ଏବଂ ତାର ଶିଶୁକୁ ଗୋଟିଏ ସୁନ୍ଦର ଭବିଷ୍ୟତ ଗଢିବାରେ ପ୍ରେରଣା ଦେବା। ଏବଂ ଏହି ସୁନ୍ଦର କଥା ସହିତ ମୁଁ ଆଜି ଆମର ଏହି ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ପୁଣି ଥରେ ଆସିବି କିଛି ନୂଆ ଆଲୋଚନା ସହିତ। ରହୁଛି, ନମସ୍କାର।

0: ଶୁଣିଲେ ଆକାଶବାଣୀ ରାଉରକେଲା ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନା ସୌମ୍ୟା ଶ୍ରୀ ମହାନ୍ତି। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରି ଟେକା ହେଇଛି, ଶୋଇଛି। କ'ଣ ଗୋଡ଼ ହାତର ହାଡ଼ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ।

0: ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
1: ତମେ କିଏ?
0: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ, ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଧାନସଭାରେ ଆଜି ଭାରତୀୟ ଷ୍ଟାମ୍ପ ବିଲ୍ 2026 ସମେତ ଦୁଇଟି ବିଲ୍ ପାରିତ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ଗୃହ ମୁଲତବୀ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବର୍ଷାରେ ରାଜ୍ୟର 37 ବ୍ଲକର 273 ଗ୍ରାମ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ପ୍ରକାଶ ପାଇଲା ସ୍ନାତକୋତ୍ତର ନିଟ୍ ପରୀକ୍ଷାଫଳ ଏବଂ ଏସୀୟ କ୍ରୀଡ଼ାରେ ଗୁଳିଚାଳନା ପ୍ରତିଯୋଗିତାରେ ଭାରତୀୟ ଦଳକୁ କାଂସ୍ୟ ପଦକ। ବିଧାନସଭାର ଦ୍ୱିତୀୟାର୍ଦ୍ଧ ଅଧିବେଶନ ଆରମ୍ଭ ହେବା ମାତ୍ରକେ ଆଜି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ମଧ୍ୟରେ ଦୁଇଟି ବିଲ୍ ଗୃହର ଅନୁମୋଦନ ଲାଭ କରିଛି। ବିଲ୍ଗୁଡ଼ିକ ହେଉଛି ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2026 ତଥା ଭାରତୀୟ ଷ୍ଟାମ୍ପ ବିଲ୍ 2026। ହଟ୍ଟଗୋଳ ଯୋଗୁଁ ବିଲ୍ ଉପରେ ଆଲୋଚନା ହୋଇପାରିନଥିବା ବେଳେ ବହୁମତରେ ଏହାକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପାରିତ ଘୋଷଣା କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ରାଜ୍ୟରେ 35 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଏହାଛଡ଼ା 2 ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ 1 ସହାୟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଏଥିରେ ପ୍ରଥମ ଶ୍ରେଣୀର 137, ଦ୍ୱିତୀୟ ଶ୍ରେଣୀର 197 ଓ ତୃତୀୟ ଶ୍ରେଣୀର 438 ଏବଂ ଚତୁର୍ଥ ଶ୍ରେଣୀର 47 ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ଏହି ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ 276 ପଦବୀ ଖାଲି ରହିଛି। 12 ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ, ମୋଟରଯାନ ନିରୀକ୍ଷକ ଭଳି ପଦବୀରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଆସନ୍ତାକାଲି ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ, ଲାଭାଂଶ ବଣ୍ଟନର ଶୁଭାରମ୍ଭ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର କୃଷି ଶିକ୍ଷା ସଦନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ଠାରେ ସ୍ଥଳଭାଗ ଅତିକ୍ରମ କରିବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଆଜି ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ଷା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଗଭୀର ଅବପାତ ଯୋଗୁଁ ରାଜ୍ୟର 6 ଜିଲ୍ଲା କୋରାପୁଟ, ଗଜପତି, ମାଲକାନଗିରି, ଗଞ୍ଜାମ, ନବରଙ୍ଗପୁର ଏବଂ ରାୟଗଡ଼ାର 37 ବ୍ଲକ ଅନ୍ତର୍ଗତ 127 ଗ୍ରାମ ପଞ୍ଚାୟତର 273 ଗ୍ରାମ ପ୍ରଭାବିତ ହୋଇଛି। ଏହାସହ 5 ସହରାଞ୍ଚଳର 20 ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ 8,082 ଜଣ ଲୋକଙ୍କୁ ସୁରକ୍ଷିତ

0: ଅନ୍ୟମାନଙ୍କୁ ସ୍ଥାନାନ୍ତର କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ନିୟମିତ ଭାବରେ କ୍ଷେତ୍ରୀୟ ସ୍ଥିତି ଆକଳନ କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତିମୂଳକ ପଦକ୍ଷେପ, ରାତ୍ରିକାଳୀନ ପାଟ୍ରୋଲିଂ, ଜଳସ୍ତର ନିରୀକ୍ଷଣ ଏବଂ ପୁନରୁଦ୍ଧାର ବ୍ୟବସ୍ଥା ଜାରି ରହିଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସାମଗ୍ରିକ ପରିସ୍ଥିତିକୁ ନେଇ ତୀକ୍ଷ୍ଣ ନଜର ରଖାଯାଇଛି। ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା ବିଭିନ୍ନ ଜାଗାରେ କମ୍ ବେଶୀ କରି ଚାଲିଛି, ଆହୁରି 24 ଘଣ୍ଟାରୁ ଅଧିକ ଏଟା ଚାଲିବ ଏବଂ ପ୍ରଶାସନ ସବୁ ଦିଗରୁ ପ୍ରସ୍ତୁତ ଅଛନ୍ତି। ହେଲ୍ଥ ସର୍ଭିସେସ ପ୍ରସ୍ତୁତ ଅଛି, ଓଡିଆରଏଫ ଏନ୍ଡିଆରଏଫ ଆମେ ଯେଉଁଟା ଆପଣ କହୁଥିଲେ ଓଡିଆରଏଫ 33 ୟୁନିଟ୍ ଅବସ୍ଥାପିତ ଅଛନ୍ତି। ଏପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଇଏ ଜିଲ୍ଲାମାନଙ୍କର ମଧ୍ୟ ସବିଶେଷ ରିପୋର୍ଟ ଆମ ପାଖରେ ପହଞ୍ଚିଗଲାଣି। କିଛି କିଛି ଜାଗାରେ ପ୍ରବଳ ବର୍ଷା ହୋଇଛି, କିନ୍ତୁ ସମ୍ପୂର୍ଣ୍ଣ
0: ଜିଲ୍ଲାରେ ଗତ 3 ଦିନ ମଧ୍ୟରେ 718.8 mm ବର୍ଷା ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କାଙ୍ଗୁରୁକୁଣ୍ଡା, MV90, MV96, ମହାରାଜପାଲି, ପାଙ୍ଗାମ ଓ କାଲିମେଳା କନ୍ୟାଶ୍ରମ ସ୍ଥିତ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ପଲିଥିନ୍ ସିଟ୍, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଛି। କଳାହାଣ୍ଡି ଜିଲ୍ଲାରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଅଙ୍ଗନବାଡ଼ି ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ସମସ୍ତ ଅଙ୍ଗନବାଡ଼ି ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିର ଅନ୍ଧାରିକୋଟ ନିକଟରେ ସୁରକ୍ଷା ପ୍ରାଚୀର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ସେଠାରେ ଭୂସ୍ଖଳନ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବାରୁ କନ୍ଧମାଳ ଜିଲ୍ଲାପାଳ କଳିଙ୍ଗାଘାଟି ଦେଇ ଯାତାୟତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ପୁଲିସ୍ ମୁତୟନ ସହ ଘାଟିରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରି ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ NBEMS ପକ୍ଷରୁ ସରକାରୀ ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଗତ ମାସ 30 ତାରିଖରେ ଦେଶବ୍ୟାପୀ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 265,960 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆସନ୍ତା 1ରୁ ୱେବ୍ସାଇଟ୍ରୁ ଛାତ୍ରଛାତ୍ରୀ ସେମାନଙ୍କର ସ୍କୋର କାର୍ଡ ଡାଉନଲୋଡ୍ କରିପାରିବେ। NBEMS ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 1ରୁ ୱେବ୍ସାଇଟ୍ରେ ଉତ୍ତରାବଳୀ ପ୍ରକାଶ ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜ୍ୟରେ ସ୍ଥାୟୀ ସହରୀ ଯାତାୟତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ ଏକ କର୍ମଶାଳା ଆଜି ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଏସୀୟ ବିକାଶ ବ୍ୟାଙ୍କ ସହଯୋଗରେ ଅନୁଷ୍ଠିତ କର୍ମଶାଳାରେ ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଆର୍ଥିକ ଅଞ୍ଚଳ ପାଇଁ ଏକ ବ୍ୟାପକ ସ୍ଥାୟୀ ସହରୀ ଯାତାୟତ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଭାଗୀୟ ଅତିରିକ୍ତ ସଚିବ ଉଷା ପାଢ଼ୀ କର୍ମଶାଳାରେ ଯୋଗଦେଇ କହିଛନ୍ତି ଏହି ଯୋଜନା ଦସ୍ତାବିଜ ପ୍ରସ୍ତୁତିରେ ସୀମିତ ନ ରହି କାର୍ଯ୍ୟରେ ପରିଣତ ହେବା ଆବଶ୍ୟକ। କଟକସ୍ଥିତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ପରିସରରେ ଆଜି ବିଶ୍ୱ ସାମୁଦ୍ରିକ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗ ଓ ସାମୁଦ୍ରିକ ସଂଗ୍ରହାଳୟ ସହ ସମ୍ପୃକ୍ତ ଅଧିକାରୀମାନେ ଓଡ଼ିଶାର ସାମୁଦ୍ରିକ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ, ସମୁଦ୍ର ଯାତ୍ରା ସମ୍ପର୍କିତ ଏକ ପୋଷ୍ଟର ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ବୌଦ୍ଧ ଜିଲ୍ଲା ନ୍ୟାୟିକ ବିଭାଗ ଅଧୀନରେ କେତେକ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆବାସୀ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆକାଶବାଣୀ କଟକ କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏହି କ୍ରମରେ କେନ୍ଦ୍ରର କର୍ମଚାରୀମାନେ ସ୍ୱଚ୍ଛତା ଶପଥ ପାଠ କରିଥିଲେ। ଏହାସହ କାର୍ଯ୍ୟାଳୟ ପରିସରରେ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କେନ୍ଦ୍ର ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବକ୍ତୃତା, ପ୍ରବନ୍ଧ, ପ୍ରଶ୍ନୋତ୍ତରୀ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ମା କରମଶାନୀଙ୍କ ବାର୍ଷିକ ପୂଜା ଓ କରମା ପର୍ବ ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାଳୁମାନେ ଏକ ଶୋଭାଯାତ୍ରାରେ ମା କରମଶାନୀଙ୍କ ପ୍ରତୀକ ଭାବେ ଏକ ଗଛ ଡାଳକୁ ବରଣ କରି ପୂଜାମଣ୍ଡପକୁ ନେଇଥିଲେ। ଲୋକମାନେ ନିଜ ଘର ସମ୍ମୁଖରେ ମା କରମଶାନୀଙ୍କ ପୂଜା କରିଥିଲେ। ଶ୍ରଦ୍ଧାଳୁମାନେ ଏହି ଅବସରରେ କରମା ନୃତ୍ୟ ପରିବେଷଣ କରିଥିବା ଜଣାପଡ଼ିଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ଗୁଳିଚାଳନା ପ୍ରତିଯୋଗିତାର ଦଳଗତ ମୁକାବିଲାରେ ଅନନ୍ତଜିତ ସିଂ ନାରୁକା ଓ ପରିଣା

ଧାଲିୱାଲ କାଂସ୍ୟ ପଦକ ହାସଲ କରିଛନ୍ତି। ଦଳଗତ ପର୍ଯ୍ୟାୟରେ ଭାରତ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଗୁଳିଚାଳନାରେ ପଦକ ହାସଲ କରିଛି। ଅନ୍ୟପକ୍ଷରେ ମୁଷ୍ଟିଯୋଦ୍ଧାରେ ମହିଳା 65 କିଲୋଗ୍ରାମ ବର୍ଗରେ ତାଜିକିସ୍ତାନ ଖେଳାଳିଙ୍କୁ ପରାସ୍ତ କରି ପରୱିନ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏବେ କିଛି ସମ୍ବାଦ ସଂକ୍ଷେପରେ। ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ। ନୂଆପଡ଼ା ଖଡ଼ିଆଳ ଏବଂ ଖରିଆର ରୋଡ୍ ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ରାଉଳଙ୍କ ନେତୃତ୍ୱରେ କୃଷି ବିଭାଗର ଏକ ଟିମ୍ ଜଳମଗ୍ନ ଧାନ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ବିଧାନସଭାରେ ଆଜି ଭାରତୀୟ ଷ୍ଟାମ୍ପ ବିଲ୍ 2026 ସମେତ ଦୁଇଟି ବିଲ୍ ପାରିତ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ଗୃହ ମୁଲତବୀ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବର୍ଷାରେ ରାଜ୍ୟର 37 ବ୍ଲକର 273 ଗ୍ରାମ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ପ୍ରକାଶ ପାଇଲା ସ୍ନାତକୋତ୍ତର ନିଟ୍ ପରୀକ୍ଷାଫଳ ଏବଂ ଏସୀୟ କ୍ରୀଡ଼ାରେ

0: ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ। ନୂଆପଡ଼ା ଖଡ଼ିଆଳ ଏବଂ ଖରିଆର ରୋଡ୍ ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ରାଉଳଙ୍କ ନେତୃତ୍ୱରେ କୃଷି ବିଭାଗର ଏକ ଟିମ୍ ଜଳମଗ୍ନ ଧାନ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଧାନସଭାରେ ଆଜି ଭାରତୀୟ ଷ୍ଟାମ୍ପ ବିଲ୍ 2026 ସମେତ ଦୁଇଟି ବିଲ୍ ପାରିତ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ଗୃହ ମୁଲତବୀ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବର୍ଷାରେ ରାଜ୍ୟର 37 ବ୍ଲକର 273 ଗ୍ରାମ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ପ୍ରକାଶ ପାଇଲା ସ୍ନାତକୋତ୍ତର ନିଟ୍ ପରୀକ୍ଷାଫଳ ଏବଂ ଏସୀୟ କ୍ରୀଡ଼ାରେ ଗୁଳିଚାଳନା ପ୍ରତିଯୋଗିତାରେ ଭାରତୀୟ ଦଳକୁ କାଂସ୍ୟ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ, ପୂର୍ବ ଭାରତର ବିକାଶରେ ପାରାଦୀପ ବନ୍ଦରର ଭୂମିକା। ଆଲେଖ୍ୟ ପିନାକୀ ମହାନ୍ତି, ଉପସ୍ଥାପନାରେ ମୁଁ ନୀନା ସାହୁ। ସାମୁଦ୍ରିକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ବିଶ୍ୱ ସାମୁଦ୍ରିକ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ଗୁରୁବାର ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଓ ବିଶ୍ୱ ଅର୍ଥନୈତିକ ପରିସ୍ଥିତିକୁ ତ୍ୱରାନ୍ୱିତ କରିବା ନେଇ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ସମ୍ପର୍କରେ ଜନସମାଜକୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସାରା ବିଶ୍ୱର ଶତକଡ଼ା 90% ବାଣିଜ୍ୟ ସମୁଦ୍ର ପଥରେ ହୋଇଥାଏ। ଖାଦ୍ୟ, ଔଷଧ, ଜାଳେଣୀ ଏବଂ ଶିଳ୍ପ ସାମଗ୍ରୀ ପରି ଅତ୍ୟାବଶ୍ୟକୀୟ ଜିନିଷ ବିଶ୍ୱର ଗୋଟିଏ କୋଣରୁ ଅନ୍ୟ କୋଣକୁ ପହଞ୍ଚାଇବାରେ ଏହା ସବୁଠାରୁ ଶସ୍ତା ଓ ସୁଦୃଢ଼ ମାଧ୍ୟମ ପାଲଟିଛି। ବିଶ୍ୱ ସାମୁଦ୍ରିକ ମାନଚିତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଓଡ଼ିଶାରେ ଥିବା ବିଭିନ୍ନ ବନ୍ଦରଗୁଡ଼ିକ ମଧ୍ୟରୁ ପାରାଦୀପ ବନ୍ଦର ସବୁଠାରୁ ପୁରାତନ ଏବଂ ବାଣିଜ୍ୟ କାରବାର ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଭାରତର ଆର୍ଥିକ ପ୍ରଗତି ଏବଂ ସାମୁଦ୍ରିକ ବାଣିଜ୍ୟକୁ ଶକ୍ତିଶାଳୀ କରିବାରେ ଏହି ପାରାଦୀପ ବନ୍ଦର ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜ୍ୟମାନଙ୍କ ପାଇଁ ସାମୁଦ୍ରିକ ଦ୍ୱାର ସଦୃଶ କାର୍ଯ୍ୟ କରିଆସୁଛି। 1962 January 3 ଏହାର ଶୁଭ ଉଦ୍ଘାଟନ ହେବା ପରେ ଏହି ବନ୍ଦର ପ୍ରଗତିର ଅନେକ ପାହାଚ ଅତିକ୍ରମ କରିସାରିଲାଣି। ପ୍ରଥମେ ଏହା ଏକ କ୍ଷୁଦ୍ର ବନ୍ଦର, ପରେ ମଧ୍ୟମ ଧରଣର ଓ ସମ୍ପ୍ରତି ପଣ୍ୟ କାରବାର କ୍ଷେତ୍ରରେ ସମଗ୍ର ଦେଶରେ ଏକ ବୃହତ୍ ବନ୍ଦର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଏହା ଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ହୋଇଥିବାରୁ ଏଠାରେ ଅନେକ ଦେଶ ସହ ଜଳପଥରେ ସଂଯୋଗ ରହିଛି। 2016 February 7 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତରେ ଆସିଥିବା ବେଳେ ଘୋଷଣା କରିଥିଲେ ଯେ ପୂର୍ବ ଭାରତର ବିକାଶର ମୁଖଶାଳା ହେବ ପାରାଦୀପ। ସମ୍ପ୍ରତି ଅନ୍ତର୍ଜାତୀୟ ଶିଳ୍ପ ବାଣିଜ୍ୟ ସହର ଭାବରେ ପାରାଦୀପ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ 2 ଧରି ଖଣିଜ ଦ୍ରବ୍ୟ ରପ୍ତାନୀକାରୀ ବନ୍ଦର ଭାବେ ଏକକ ପ୍ରତିଷ୍ଠାନ ଥିବାବେଳେ ଏହାକୁ ଭିତ୍ତି କରି ଭାରତୀୟ ତୈଳ ନିଗମର 11ତମ ସର୍ବବୃହତ୍ ଓ ସର୍ବାଧୁନିକ ବିଶୋଧନାଗାର ପ୍ରକଳ୍ପ ସହିତ ଅନେକ ଭାରୀ ଶିଳ୍ପ ଓ 40ରୁ ଊର୍ଦ୍ଧ୍ୱ ମଧ୍ୟମ ଶିଳ୍ପ ଏଠାରେ ପ୍ରତିଷ୍ଠା ହୋଇପାରିଛି। ପାରାଦୀପ ବନ୍ଦର ଭାରତର ସାମୁଦ୍ରିକ କ୍ଷେତ୍ରରେ ଚାଲିଥିବା ବ୍ୟାପକ ପରିବର୍ତ୍ତନର ଏକ ଅଂଶ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସାମୁଦ୍ରିକ ଆଧୁନିକୀକରଣର ଏକ ନୂତନ ପର୍ଯ୍ୟାୟ ପହଞ୍ଚିଛି। ବିଗତ 12 ମଧ୍ୟରେ ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ଏବଂ ସାମୁଦ୍ରିକ କ୍ଷମତାକୁ ସୁଦୃଢ଼ କରିପାରିଛି। 2047 ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଦିଗରେ ପୂର୍ବ ଭାରତର ପାରାଦୀପ ବନ୍ଦରର ଅଭିବୃଦ୍ଧି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। କେନ୍ଦ୍ର ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଇତିମଧ୍ୟରେ ପାରାଦୀପ ଗସ୍ତରେ ଆସି 427.80 crore ସାତଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ସେଥିମଧ୍ୟରୁ 352 crore ବ୍ୟୟରେ 18.5 meter ଗଭୀର କ୍ଷମତା ବିଶିଷ୍ଟ କ୍ୟାପିଟାଲ ଡ୍ରେଜିଂ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହାଦ୍ୱାରା ବନ୍ଦରର କ୍ଷମତା ବ୍ୟାପକ ହେବା ସହ ବୃହତ୍ ପଣ୍ୟବାହୀ ଜାହାଜ ପରିଚାଳନା ଅଧିକ ହୋଇପାରିବ। ପାରାଦୀପ ବନ୍ଦରର ବର୍ତ୍ତମାନ 22 ବର୍ଥ ରହିଛି। ଏହି ବର୍ଥଗୁଡ଼ିକରେ ଦୈନିକ 5-10 ଜାହାଜ ପଣ୍ୟ କାରବାର କରିବାର କ୍ଷମତା ରହିଛି। ପାରାଦୀପ ବନ୍ଦର ସର୍ବଦା ଭାରତର ସାମୁଦ୍ରିକ କ୍ଷେତ୍ରରେ ବିକାଶ, ଦକ୍ଷତା ଓ ବିଶ୍ୱସନୀୟତାର ଏକ ପ୍ରତୀକ ଭାବେ ଉଭା ହୋଇଛି। ଏହି ବନ୍ଦର ଅନ୍ତର୍ଜାତୀୟ ଓ ଉପକୂଳ

0: ନିଯୁକ୍ତି ବାଣିଜ୍ୟ ପାଇଁ ଏକ ପ୍ରମୁଖ ପ୍ରବେଶ ଦ୍ୱାରରେ ପରିଣତ ହୋଇଛି, ଯାହା ଓଡ଼ିଶାର ଆଭ୍ୟନ୍ତରୀଣ ଉପକୂଳ ସହିତ ଭାରତର ପୂର୍ବ ଓ କେନ୍ଦ୍ରୀୟ ରାଜ୍ୟଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୋଗ ସ୍ଥାପନ କରିବାରେ ସହାୟକ ହୋଇପାରିଛି। ସମ୍ପ୍ରତି ପାରାଦୀପ ବନ୍ଦର ବାର୍ଷିକ 300 ମିଲିୟନ ମେଟ୍ରିକ୍ ଟନ୍ ହାସଲ ଦିଗରେ କାର୍ଯ୍ୟ କରୁଛି। ଏଥିସହିତ କେନ୍ଦ୍ରାପଡ଼ାଠାରେ 24,700 କୋଟି ଟଙ୍କାରେ ଏକ ଜାହାଜ ନିର୍ମାଣ, ମରାମତି ଓ ଉପକରଣ କେନ୍ଦ୍ର ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାରଙ୍କ ନୌବାଣିଜ୍ୟ ବିଭାଗ ଓ ପାରାଦୀପ ବନ୍ଦର ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଆଗାମୀ ଦିନରେ ଏହି ଅଞ୍ଚଳ ଜାହାଜ ନିର୍ମାଣ ଦିଗରେ ଦେଶରେ ଏକ ଅଗ୍ରଣୀ ସ୍ଥାନରେ ରହିବ ବୋଲି ଆଶା କରାଯାଉଛି। ସାମୁଦ୍ରିକ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ପାରାଦୀପଠାରେ ଉନ୍ନତିମୂଳକ ବ୍ୟବସ୍ଥା ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଆକାଶବାଣୀ କଟକ। ଆଜିର ପ୍ରସଙ୍ଗରେ ଶୁଣିଲେ, ପୂର୍ବ ଭାରତର ବିକାଶରେ ପାରାଦୀପ ବନ୍ଦରର ଭୂମିକା, ଆଲେଖ୍ୟ ପିନାକୀ ମହାନ୍ତି ଏବଂ ଉପସ୍ଥାପନା କରିଥିଲେ ନୀନା ସାହୁ।

0: 75 जनजातियां प्रिमिटिव ट्राइब की पहचान हमारी सरकार ने की है। अब इन जनजातियों तक भारत सरकार विशेष अभियान चलाकर पहुंचने वाली है।
1: ମିଶନ ଅଧୀନରେ 9ଟା ମନ୍ତ୍ରଣାଳୟର ମିଳିତ ଚେଷ୍ଟା ଲାଗି 11ଟା କ୍ଷେତ୍ରରେ ହସ୍ତକ୍ଷେପ କରାଯାଉଛି, ଯେମିତି ଘର, ପିଇବା ପାଇଁ, ବିଜୁଳି, ରାସ୍ତା, ଟେଲିକମ୍ ସଂଯୋଗ, ସ୍ୱାସ୍ଥ୍ୟସେବା, ପୁଷ୍ଟି ସାଧନ, ଶିକ୍ଷା ଓ ଜୀବିକା ସାମିଲ ଅଛି। 2026 ଜୁନ୍ ମାସରେ ମିଶନ ବ୍ୟାପକ ସଫଳତା ମିଳିଛି। 2,67,000 ପକ୍କା ଘର ତିଆରି, 8,463 ଗାଁ 100% ପାଇପ୍ ପାଇଁ ଯୋଗାଣ, 831 ମୋବାଇଲ ମେଡିକାଲ ୟୁନିଟ୍ କାର୍ଯ୍ୟକ୍ଷମ, 2,390 ଅଙ୍ଗନବାଡ଼ି କେନ୍ଦ୍ର, 18 ରାଜ୍ୟ ପିଭିଟିଜିଙ୍କ ଲାଗି କାମ କରୁଛି। ଏହି ମିଶନ ସବୁଠୁ ଦୁର୍ବଳ ଆଦିବାସୀ ସମ୍ପ୍ରଦାୟକୁ ବିକଶିତ ଭାରତ ଯାତ୍ରା କେନ୍ଦ୍ରରେ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାର ରବିବାର ଦିନ ସକାଳ 11 ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଏଇଟା ତାଙ୍କ 138 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ହେତୁ ଆଞ୍ଚଳିକ ଭାଷାଟି ପ୍ରସାରଣ କରାଯିବ। ଚିକିତ୍ସା ବିଜ୍ଞାନ ଜାତୀୟ ପରୀକ୍ଷା ବୋର୍ଡ ଏନ୍ବିଇଏମ୍ଏସ୍ ତରଫ ନିଟ୍ ପିଜି 2026 ପରୀକ୍ଷା ଫଳ ଘୋଷଣା କରାଯାଇଛି। 2026-27 ଶିକ୍ଷାବର୍ଷ ଲାଗି ଭିନ୍ ଭିନ୍ ପାଠ୍ୟକ୍ରମ ଆଉ ପିଜି ମେଡିକାଲ ଡିପ୍ଲୋମା ପାଠ୍ୟକ୍ରମ ନାଁ ଲେଖା ଲାଗି ଗଲା ଅଗଷ୍ଟ 30 ଦିନ ସାରା ଦେଶରେ ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀମାନେ ଅକ୍ଟୋବର 1 ଏନ୍ବିଇଏମ୍ଏସ୍ ଅଫିସିଆଲ ୱେବ୍ସାଇଟ୍ରୁ ନିଜ ସ୍କୋର କାର୍ଡ ପାଇପାରିବେ। ପଶ୍ଚିମ କେନ୍ଦ୍ରୀୟ ଆଉ ତାକେ ଲାଗି କରିଥିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଗଭୀର ଅବପାତ ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମ୍ଠାରେ ଗଲାକାଲି ଦେବି ରାତି ସ୍ଥଳଭାଗ ଛୁଇଁଛି। ଗଭୀର ଅବପାତ ରାୟଗଡ଼ାରୁ 80 କିଲୋମିଟର ଦୂରେ ଅଛି। ଏହାର ପ୍ରଭାବଟି ଦକ୍ଷିଣ ଓଡ଼ିଶା ସହିତ ରାଜ୍ୟ ଭିନ୍ ଭିନ୍ ଜାଗାର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ଭିତରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଜୁଳି ଘଡ଼ଘଡ଼ି ସହିତ ଜବର ଅତି ଜବର ବର୍ଷାକୁ ନେଇକରି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେମିତି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର ଅତି ଜବର ବର୍ଷା ହେବା ସମ୍ଭାବନା ରହିଛି। ଜବର ବର୍ଷାକୁ ନଜର ସ୍ଥିର ରଖିକରି ପ୍ରଭାବିତ ଜିଲ୍ଲାମାନଙ୍କୁ ସ୍କୁଲ ଛୁଟି ସମୟ ବଢ଼ିପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା କହିଛନ୍ତି। ରାଷ୍ଟ୍ରନୀତି ସେବା ଭାବନା ସାମିଲ ହେଲେ ଦେଶ ପ୍ରଗତି ଅଥବା ତୃପ୍ତି ହେଉଛି କହିଲେ ପ୍ରଧାନମନ୍ତ୍ରୀ। ଭିନ୍ ଭିନ୍ ପ୍ରସଙ୍ଗକୁ ନେଇ ବିରୋଧୀମାନଙ୍କର ହୋହଲ୍ଲା ଲାଗି ଆଇବାକାଲି ତ ବିଧାନସଭା ମୁଲତବୀ। ରାଜ୍ୟ ସମବାୟ କ୍ଷେତ୍ରକୁ ଆହୁରି ବର୍କସ୍ କରିବା ଲାଗି ଆଇବାକାଲି ମେଗା ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧ ହେବା ଶୁଭାରମ୍ଭ ଆଉ ଗଭୀର ଅବପାତ ପ୍ରଭାବ ରାଜ୍ୟ ଭିନ୍ ଭିନ୍ ଜାଗାର ଲାଗି ରହିଛି ବର୍ଷା। ଆଜି ଆଞ୍ଚଳିକ ଖବର ଇନ ଶୃଙ୍ଖଳା ଜୁହାର।

ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନାଗରିକ ସେବାକୁ ସବୁଠାରୁ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଲେ ସିଡିଏସ୍ ଏନ୍ ଏସ୍ ରାଜା ସୁବ୍ରମଣି। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷାଫଳ ପ୍ରକାଶିତ। ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି 3 କାଂସ୍ୟ ପଦକ ଏବଂ ସ୍ଥଳଭାଗ ଅତିକ୍ରମ ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସେବା ସମସ୍ତଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ। ରାଜନୈତିକ କ୍ଷେତ୍ରରେ ମଧ୍ୟ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଭଳି ମନୋଭାବ ପ୍ରତ୍ୟେକଙ୍କୁ ଉଚ୍ଚ ପଦରେ ପ୍ରତିଷ୍ଠିତ କରିଥାଏ। ଭାଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା ପରମଧର୍ମ, ଜୀବନର ସବୁଠାରୁ ବଡ଼ କର୍ତ୍ତବ୍ୟ। ନାଗରିକ ସେବାକୁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପିଏମ୍ କିଷାନ ଏବଂ ପିଏମ୍ ସୂର୍ଯ୍ୟଘର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବାରେ ସଫଳ ହୋଇପାରିଛି। ସେବା ମନୋଭାବ ଦ୍ୱାରା ହିଁ 4 କୋଟି ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି। ଆଜିର ଯୁବପିଢ଼ି ବିକଶିତ ଭାରତ ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ଭାରତର ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ସେନା କର୍ମଚାରୀ ମୁଖ୍ୟ ଜେନେରାଲ ଏନ୍ ଏସ୍ ରାଜା ସୁବ୍ରମଣି ଗୁରୁତ୍ୱ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ଇକୋସିଷ୍ଟମକୁ ମଜବୁତ କରିବାରେ ପ୍ରଯୁକ୍ତିବିଦ୍ୟା, ତଥ୍ୟ ଏବଂ ଉଦ୍ୟୋଗ୍ୟ ସମନ୍ୱୟର ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧର ପରିବର୍ତ୍ତିତ ସ୍ଥିତି ଉପରେ ଆଲୋକପାତ କରି ଜେନେରାଲ ସୁବ୍ରମଣି ପ୍ରତିରକ୍ଷା କ୍ଷେତ୍ରର ଅର୍ଥନୀତି ଉପରେ ଉଲ୍ଲେଖ କରିଛନ୍ତି। ଗଣନା, ସୁସଂହତ ଏବଂ ସହଯୋଗ ଆଦି 3 କ୍ଷେତ୍ର ଉପରେ ଏହା ଆଧାରିତ ବୋଲି କହିଛନ୍ତି। ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ କ୍ଷେତ୍ରର ଛାତ୍ରଛାତ୍ରୀ ଓ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ କ୍ଷେତ୍ର ଦେଶର ଆତ୍ମନିର୍ଭରଶୀଳତା ଏବଂ ପ୍ରତିରକ୍ଷା ଉତ୍ପାଦନ ମିଶନରେ ଅଂଶଗ୍ରହଣ କରିବାକୁ ଜେନେରାଲ ସୁବ୍ରମଣି ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପ୍ରତିରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହାର ସଠିକ୍ ପରିଚାଳନା ଉପରେ ସେ ମତବ୍ୟକ୍ତ କରିଛନ୍ତି। ବେଙ୍ଗାଲୁରୁରେ ଆସନ୍ତାକାଲି ସେବା ପ୍ରଥମ ନବସୃଜନ ପ୍ରତିଯୋଗିତାକୁ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଦ୍ଘାଟନ କରିବେ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବବର୍ଗଙ୍କୁ ନବସୃଜନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ ଦିଗରେ ଏହି ପ୍ରତିଯୋଗିତା ସହାୟକ ହେବ। 5 ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି, ସ୍ୱଚ୍ଛ ଏବଂ ନିରନ୍ତର ଭାରତ, ସମୃଦ୍ଧ କୃଷକ ଓ ସମୃଦ୍ଧ ଭାରତ, ସୁସ୍ଥ ସମାବେଶୀ ଭାରତ, ଶିକ୍ଷିତ ଓ ଦକ୍ଷ ଭାରତ ଏବଂ ସୁରକ୍ଷିତ ଭାରତ। ବିଭିନ୍ନ ବିଦ୍ୟାଳୟ, ଶିଳ୍ପ ତାଲିମ ପ୍ରତିଷ୍ଠାନ, ପଲିଟେକ୍ନିକ୍ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ। ଆସନ୍ତା ଡିସେମ୍ବର ମାସରେ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଶିକ୍ଷା ମନ୍ତ୍ରଣାଳୟ, ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଧାରାବାହିକ ସ୍ୱତନ୍ତ୍ର ପ୍ରସଙ୍ଗରେ ଆଜି ଆମେ ଆପଣଙ୍କୁ ମିଶନ କର୍ମଯୋଗୀ ଦୃଷ୍ଟିକୋଣ ଆଧାରରେ ସରକାରୀ କାର୍ଯ୍ୟାଳୟରେ ହୋଇଥିବା ପରିବର୍ତ୍ତନ ଉପରେ ତଥ୍ୟ ପ୍ରଦାନ କରୁଛୁ। 2020 ମସିହା ସେପ୍ଟେମ୍ବରରେ ମିଶନ

କର୍ମଯୋଗେ ଅଭିଯାନ ଆରମ୍ଭ କରାଯାଇଥିଲା। ନାଗରିକ ସେବା ପ୍ରଦାନକୁ ଅଧିକ ସୁବ୍ୟବସ୍ଥିତ ତଥା ଭବିଷ୍ୟତମୁଖୀ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତଥା ସେବା ପ୍ରଦାନକୁ ଅଧିକ ନାଗରିକ କୈନ୍ଦ୍ରିକ କରିବା ଲକ୍ଷ୍ୟ ନେଇ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ ଆଇଗଟ୍ ପ୍ଲାଟଫର୍ମରେ 1,70,00,000 ଅଧିକ ପଞ୍ଜିକୃତ ହୋଇଛନ୍ତି। 6,500 ଉର୍ଦ୍ଧ୍ୱ ଦକ୍ଷତା ଭିତ୍ତିକ ତାଲିମ ବ୍ୟବସ୍ଥା ଏହି ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ ହୋଇଛି। ସରକାରୀ କର୍ମଚାରୀଙ୍କୁ ଅତ୍ୟାବଶ୍ୟକ ଡିଜିଟାଲ୍ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିବାରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। କୃତ୍ରିମ ବୁଦ୍ଧିମତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ 200ରୁ ଅଧିକ ପାଠ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ। ପ୍ଲାଟଫର୍ମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଦେଶର ବିକାଶ ଯାତ୍ରାକୁ ପ୍ରେରଣାଦାୟକ ପ୍ରୋତ୍ସାହନ ମିଳିପାରିବ। ଆକାଶବାଣୀ ସମ୍ବାଦ ବିଭାଗ ସହ ଆଲୋଚନା କାଳରେ ଦକ୍ଷତା ବିକାଶ କମିଶନର ଅଧ୍ୟକ୍ଷ ଏସ୍ ରାଧା ଚୌହାନ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଏହି ମିଶନ କାର୍ଯ୍ୟକାରୀ ହୋଇଥିବା ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ NBEMS ପକ୍ଷରୁ ସରକାରୀ ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଗତମାସ 30 ତାରିଖରେ ଦେଶବ୍ୟାପୀ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 265,960 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆସନ୍ତା 1ରୁ ୱେବ୍ସାଇଟ୍ରୁ ଛାତ୍ରଛାତ୍ରୀ ସେମାନଙ୍କର ସ୍କୋର କାର୍ଡ ଡାଉନ୍ଲୋଡ୍ କରିପାରିବେ। NBEMS ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 1ରୁ ୱେବ୍ସାଇଟ୍ରେ ଉତ୍ତରବଳୀ ପ୍ରକାଶ ପାଇବ। ନୂଆଦିଲ୍ଲୀରେ ଆସନ୍ତା ମାସ 12-14 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଥିଏଟର ଫେଷ୍ଟିଭାଲ ଅନୁଷ୍ଠିତ ହେବ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା NSD ପକ୍ଷରୁ ଏହି 3-ଦିନିଆ ସମାରୋହର ଆୟୋଜନ କରାଯାଉଛି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସଂସ୍କୃତି ମନ୍ତ୍ରଣାଳୟ ସଚିବ ବିବେକ ଅଗ୍ରୱାଲ କହିଛନ୍ତି, ଚିନ୍ତାଧାରା ବାଣ୍ଟିବା, ଭବିଷ୍ୟତର ଅଂଶୀଦାର ହେବା ପ୍ରସଙ୍ଗ ଆଧାରରେ ଏହି ସମାରୋହ ଆୟୋଜିତ ହେଉଛି। ବିବିଧ ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ କରାଯିବା ସହ ଅଭିଜ୍ଞତା ଆଦାନ ପ୍ରଦାନ ତଥା କଳାକାରଙ୍କ ସମ୍ପର୍କକୁ ମଜବୁତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ଗତମାସରେ ଅନୁଷ୍ଠିତ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ପରିପ୍ରେକ୍ଷୀରେ ଗୃହୀତ ଭୋପାଳ ଘୋଷଣାନାମା ଆଧାରରେ ଏହି ସମ୍ମିଳନୀ ଆୟୋଜନ କରାଯାଉଥିବା ସେ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଭାରତ ସମେତ ଥାଇଲାଣ୍ଡ, ଇଣ୍ଡୋନେସିଆ, ରୁଷ, ଭିଏତନାମ, ଇରାନ, ଦକ୍ଷିଣ ଆଫ୍ରିକା, କାଜାକସ୍ତାନ ଏବଂ ଇଥିଓପିଆ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 27 ତାରିଖ ରବିବାର ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ଏହା ହେବ 138ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଉପଯୋଗୀ ସାବ୍ୟସ୍ତ ହେବା ସହ ଆହ୍ୱାନର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ରୋହିତ ଜୈନ କହିଛନ୍ତି। ମୁମ୍ବାଇରେ ତ୍ରୟୋଦଶ SBI ବ୍ୟାଙ୍କିଙ୍ଗ୍ ଅର୍ଥନୀତି ସମ୍ମିଳନୀ 2026 ସମ୍ବୋଧନ କରି ଶ୍ରୀ ଜୈନ କହିଛନ୍ତି, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି। କୃତ୍ରିମ ବୁଦ୍ଧିମତା ଉପରେ ଆଲୋକପାତ କରି ଶ୍ରୀ ଜୈନ କହିଛନ୍ତି, ଉପଭୋକ୍ତାଙ୍କୁ ସେବା ପ୍ରଦାନ, ଠକେଇ ଚିହ୍ନଟ, ଆହ୍ୱାନର ମୂଲ୍ୟାୟନ ଏବଂ ମୁକାବିଲା ଏବଂ ଉତ୍ପାଦକତା ଉନ୍ନତ କରିବାରେ ଏହା ଫଳପ୍ରଦ ସାବ୍ୟସ୍ତ ହେବ। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ନିରନ୍ତରତାକୁ ସୁନିଶ୍ଚିତ କରିବା ଉପରେ ଶ୍ରୀ ଜୈନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 10,000 ମିଟର ମହିଳା ଦୌଡ଼ ପ୍ରତିଯୋଗିତାରେ ସୀମା କୁମାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଭାରତ ପ୍ରଥମ ଥର ପାଇଁ ଏସିଆନ୍ ପଦକ ହାସଲ କରିଛି। ମିଳିତ ସ୍କିଟ୍ ଦଳଗତ ବର୍ଗରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଦକ୍ଷିଣ କୋରିଆର ପ୍ରତିଯୋଗୀଙ୍କଠାରୁ ଭାରତୀୟ ଯୋଡ଼ି ଅନନ୍ତଜିତ୍ ସିଂ ନାରୁକା ଏବଂ ପରିନାଜ ଧନିୱାଲ ମାତ୍ର 1 ପଏଣ୍ଟରେ ହାରି ବ୍ରୋଞ୍ଜ ପଦକ ପାଇଛନ୍ତି। ରୋଇଂ ଡବଲ୍ ସ୍କଲ୍ସ ପୁରୁଷ ବର୍ଗରେ ଭାରତର ସତନାମ ସିଂ ଓ ସଲମାନ ଖାଁଙ୍କ ଯୋଡ଼ି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟ ଖେଳଗୁଡ଼ିକ ମଧ୍ୟରେ ପରବିନ ମହିଳା 65 କିଲୋଗ୍ରାମ ମୁଷ୍ଟିଯୋଦ୍ଧା ବର୍ଗରେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପରବର୍ତ୍ତୀ ଖେଳରେ ପରବିନ ଉଜ୍ବେକିସ୍ତାନର କ୍ରୀଡ଼ାବିତ୍କୁ ଭେଟିବେ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ଠାରେ ସ୍ଥଳଭାଗ ଅତିକ୍ରମ କରିବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଆଜି ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ

0: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନାଗରିକ ସେବାକୁ ସବୁଠାରୁ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଲେ CDS NS ରାଜାସୁବ୍ରମଣି। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷାଫଳ ପ୍ରକାଶିତ। ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି 3 କାଂସ୍ୟ ପଦକ ଏବଂ ସ୍ଥଳଭାଗ ଅତିକ୍ରମ ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଆସି ଜିଲ୍ଲା ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିବା ସହ ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ସମୀକ୍ଷା ବୈଠକରେ ଭିନ୍ନ ଯୋଜନାର ସମୀକ୍ଷା କରି ଶ୍ରୀ ପୂଜାରୀ କହିଥିଲେ,
2: 94 ମସିହା ବେଳକୁ ଗଢ଼ିଥିବା ଏହି ଜିଲ୍ଲା ଆଜି ବି ସମସ୍ୟା ବହୁଳ ଜିଲ୍ଲା। ଜଳସେଚନର ସମସ୍ୟା ଅଛି, ଶିଳ୍ପ ପ୍ରତିଷ୍ଠା କରିବାର ସମସ୍ୟା ଅଛି, ଏଠି ଶିକ୍ଷାର ସମସ୍ୟା ଅଛି, ସ୍ୱାସ୍ଥ୍ୟର ସମସ୍ୟା ଅଛି। ଏସବୁ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ଯେତେ ଯୋଜନା ସବୁ ପ୍ରସ୍ତୁତ କରୁଛନ୍ତି, କେନ୍ଦ୍ର ସରକାର ଯେତିକି ଯୋଜନା ପ୍ରସ୍ତୁତ କରୁଛନ୍ତି, ତାର ସଫଳ ରୂପାୟନ ଦେଖିବାର ଦାୟିତ୍ୱ ମୋର ଅଛି। ତେଣୁ ଆଜି ଜିଲ୍ଲା ପ୍ରଶାସନ ସାଙ୍ଗରେ ମୁଁ ବସିଥିଲି। ରାଜସ୍ୱ ବିଭାଗର ବିଭିନ୍ନ ଫ୍ଲେକ୍ସିପ୍ ପ୍ରୋଗ୍ରାମ ଯେଉଁଟା ବସୁନ୍ଧରା ଯୋଜନା, ଜଳ ଜଙ୍ଗଲ ଜମିନ ର ଜନଜାତିର ଅଧିକାରର ଯେଉଁ ଯୋଜନା ଏବଂ ତାର ସାଙ୍ଗରେ ସାଙ୍ଗରେ ଶିକ୍ଷାର ବିକାଶ ପାଇଁ ଯେତେ ଏଠି ପଞ୍ଚାୟତ ଅଛି ସେଥିରେ କେମିତି ଆମେ ଯଥାଶୀଘ୍ର ଆଦର୍ଶ ପଣ୍ଡିତ ଗୋଦାବର ମିଶ୍ର ଆଦର୍ଶ ଶିକ୍ଷାନୁଷ୍ଠାନ କରିପାରିବୁ, ତାର ମଧ୍ୟ ଯେଉଁ ଜମି ଆବଣ୍ଟନର ବ୍ୟବସ୍ଥା ଅଛି ତାର ମଧ୍ୟ ମୁଁ ସମୀକ୍ଷା କଲି। କେନ୍ଦ୍ର ଏବଂ ରାଜ୍ୟର ଗରିବ କଲ୍ୟାଣ ଯୋଜନା କେମିତି ଧାଡ଼ିର ଶେଷରେ ଛିଡ଼ା ହୋଇଥିବା ବ୍ୟକ୍ତି ପାଖକୁ ପହଞ୍ଚି ପାରିବ, ଏ ବାବଦରେ ପ୍ରଶାସନ ଏବଂ ସଂଗଠନ ଉଭୟଙ୍କୁ ପରାମର୍ଶ ଦେଇଛି। ମୋର ଆଶା ଯେ ଆମେ ସମସ୍ତେ ମିଶିକରି ଯେଉଁ ନୂଆ ଓଡ଼ିଶା ଗଠନର କଳ୍ପନା କରୁଛୁ 2036 ବେଳକୁ, ତାର ପୂର୍ବରୁ କେମିତି ନୂଆ ଦେବଗଡ଼, ବିକଶିତ ଦେବଗଡ଼, ଆଧୁନିକ ଦେବଗଡ଼ ଗଠନ କରିପାରିବୁ।
1: ଦେବଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅନ୍ତର୍ଗତ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ କରାଯାଇଛି। ଦେବଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପୂର୍ବରୁ ଡ୍ରାଫ୍ଟ ଭୋଟର ତାଲିକାରେ ମୋଟ 233,471 ଜଣ ଭୋଟର ଥିଲେ। ସେଥିମଧ୍ୟରୁ 233,452 ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକା ପାଇଁ ରଖାଯାଇଥିଲା। ଦାବି ଓ ଆପତ୍ତି ଅବଧି ମଧ୍ୟରେ 3,022 ଜଣ ନୂତନ ଭୋଟରଙ୍କୁ ଯୋଡ଼ାଯାଇଥିବା ବେଳେ 2 ଜଣ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ବାଦ୍ ଦିଆଯାଇଥିବା 2 ଜଣ ଭୋଟରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ନାମ ପୂର୍ବରୁ ଭୋଟର ତାଲିକାରେ ପଞ୍ଜୀକୃତ ରହିଛି। ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ 236,472 ଜଣ ଭୋଟର ଅଛନ୍ତି। ଦେବଗଡ଼ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରିବା ପାଇଁ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହିତ ରଙ୍ଗୋଲି ପ୍ରତିଯୋଗିତା, ସ୍ୱପ୍ନର ଭାରତ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ, ପରିବର୍ତ୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ରାଷ୍ଟ୍ର ସେବାରେ ମୋର ଯୋଗଦାନ, ରାଷ୍ଟ୍ରୀୟ ନବସୃଜନର ଆହ୍ୱାନ, ସ୍ୱଚ୍ଛ ଭାରତ ଅଭିଯାନ, ମାଗଣା ସ୍ୱାସ୍ଥ୍ୟ ଶିବିର, ଭିନ୍ନକ୍ଷମ ସହାୟତା, ବୃଦ୍ଧାଶ୍ରମ ପରିଦର୍ଶନ ଏବଂ ମହିଳା ସଚେତନତାର ଅଭିଯାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ

0: ସୁରତୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଜିଲ୍ଲାସ୍ତରୀୟ ପୁଷ୍ଟିସାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଜିଲ୍ଲାର ପୁଷ୍ଟିସାର କମିଟି ଗଠନକୁ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଆଭାସୀ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 10 ବର୍ଷର ପୁରୁଣା ଆଧାର କାର୍ଡ଼ ଥିଲେ ତାହାକୁ ତୁରନ୍ତ ଅପଡେଟ୍ କରିବା ପାଇଁ ବୈଠକରେ କୁହାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ସୁଜାତା ସାହୁ ଏବଂ ଉପସ୍ଥାପନା ସୁଚିସ୍ମିତା ସାହୁ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ମେଘମାଳା ମହାପାତ୍ର ଏବଂ ରବି ପ୍ରସାଦ ମହାନ୍ତି।

0: ଆମର
1: ଶ୍ରୋତା ବନ୍ଧୁ ମାନେ ବସିଛନ୍ତି, ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି। କିସାନ ବାଣୀ କାର୍ଯ୍ୟକ୍ରମ ଆଲୋଚନାର ବିଷୟ ଆଜି କଣ ରହିଲା?
0: ଉନ୍ନତ ଚାଷ ପଦ୍ଧତିର ଉପାଦେୟତା।
1: ମହାଶୟ କିଏ ଆସିବେ?
0: ଏ ବିଷୟରେ ଆଲୋଚନା କରିବେ
2: କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ଉଦ୍ଭିଦ ତତ୍ତ୍ୱ ବିଭାଗର ବରିଷ୍ଠ ବୈଜ୍ଞାନିକ ଡକ୍ଟର ମିଲନ କୁମାର ଲାଲ।
1: ଆଚ୍ଛା, ଆଲୋଚନା ଆରମ୍ଭ ହଉ,
0: ଆମେ ଶୁଣିବା କଣ କେମିତି ଚାଷର ପ୍ରଣାଳୀ ରହିଛି
1: ଜାଣିବା। ବଢିଆ ବଢିଆ ବଢିଆ।
2: ମିଲନ ବାବୁ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ମ୍ୟାଡମ।
2: ଆଜି ଆମେ ଗୋଟେ ସମୟୋପଯୋଗୀ ଆଲୋଚନା ରଖିଛେ, ଉନ୍ନତ ଚାଷ ପଦ୍ଧତିର ଉପାଦେୟତା। ବର୍ତ୍ତମାନ ଚାଷର ସଂଜ୍ଞା ବଦଳିଲାଣି, ଚାଷକୁ ଆମେ କେମିତି ଆଧୁନିକ ଉପାୟରେ ଚାଷ କରିବା, କେମିତି ଉନ୍ନତ ମାନର ଚାଷ କରିବା, କାରଣ ଚାଷୀଟେ ଚାଷ କରିଥାଏ ଦୁଇ ପଇସା ଲାଭ ଉଦ୍ଦେଶ୍ୟରେ। ଚାଷ କହିଲେ ସାଧାରଣତଃ ଆମ ମନକୁ ଆସିଥାଏ ଧାନ ଚାଷ। ପାରମ୍ପରିକ ଚାଷ ଆଉ ଉନ୍ନତ ମାନ ଚାଷ ଭିତରେ ବେଶିକ ଫରକଟା କଣ ରହୁଛି?
3: ଦେଖନ୍ତୁ ମ୍ୟାଡମ୍, ଏ ଯୋଉ ଆମର ଚାଷ ରହୁଛି, ଚାଷ ଆଗରୁ 3000 ବର୍ଷ ମାନେ ହେଇକି ଆମେ 5000 ବର୍ଷ ଯାହା ବି ହେଲା ଆମେ ଯୋଉ ଚାଷ
0: ଚାଲିଛି।
3: 1950 ପରେ ହଠାତ୍ ଜନସଂଖ୍ୟା ବଢିଲା। କାହିଁକି ବଢିଲା? ତା ପଛରେ ଗୋଟେ ମେନ୍ ରିଜନ୍ ଅଛି, ଆମର ଗ୍ରୀନ୍ ରିଭଲ୍ୟୁସନ୍,
0: ଯୋଉଟା ଆମେ
3: ସବୁଜ ବିପ୍ଳବ, ହରିତ କ୍ରାନ୍ତି ଆମେ କହୁ। ଯେପର୍ଯ୍ୟନ୍ତ ଆମ ଚାଷୀ ଭାଇ ଆଉ ଭଉଣୀ ମାନେ ମଡର୍ନ ଟେକ୍ନିକ ଅଛି, ଆଧୁନିକ ଯୋଉ ଟେକ୍ନିକ ଅଛି, ଯଦି ସେଟା ନ ନେବେ ତ ସେଟା ଆସନ୍ତା ଟାଇମରେ ମାନେ ଯୋଉ ପପୁଲେସନ୍ ବଢୁଛି ଆଉ ଆମର ଏବେ କ୍ଲାଇମେଟ୍ ଚେଞ୍ଜ ବି ହଉଛି, ସେଥିପାଇଁ ଆମକୁ ମଡର୍ନ ଟେକ୍ନୋଲୋଜି ଯୋଉ ଆଧୁନିକ ଯୋଉ ପଦ୍ଧତି ଅଛି ତାକୁ ଆମକୁ ଦେଖିବାକୁ ପଡିବ।
2: ସବୁଠାରୁ ବଡ କଥା ହେଲା, ଯଦି ଆମେ ଭଲ ବିହନଟା ନେଇଥିବା ତାହେଲେ ଆମର ଚାଷଟା ଭଲ ହବ। କାରଣ କଥାରେ ଅଛି ମଞ୍ଜି ଗୁଣେ ଗଛ, କେମିତି କଣ ଆମେ ସେ ବିହନଟା ଚୟନ କରିବା?
3: ଦେଖନ୍ତୁ, ବିହନ ଆଜିକା ଟାଇମରେ କଣ ହଉଛି କି ବହୁତ ସାରା ପ୍ରାଇଭେଟ ଇଣ୍ଡଷ୍ଟ୍ରି ବି ଅଛି, ଆମର ଗଭର୍ଣ୍ଣମେଣ୍ଟ ଇଣ୍ଡଷ୍ଟ୍ରି ବି ଅଛି, କିନ୍ତୁ ଆଗରୁ କଣ ହଉଥିଲା କି ଯୋଉ ଚାଷୀ ଭାଇ ଆଉ ଭଉଣୀ ମାନେ ସେମାନେ ପୁରୁଣା ସିଡ୍ ରଖୁଥିଲେ। ଯଦି ଆମକୁ ଅମଳ ବଢେଇବାର ଅଛି, ସବୁ ବର୍ଷ ନୂଆ ବିହନ ନବା ଇଏ ପାଇଁ ପନିପରିବା ପାଇଁ, ତ ସେଇଟା ଭଲ ଅଛି। ତ ଯଦି ପୁରୁଣା ଅଛି ସେ 2-3 ବର୍ଷ ତାର ଯୋଉ ଉର୍ବରତା ଟିକେ କମ ହେଇଯାଉଛି, ପୁରୁଣା ହେଲା ପରେ ତାର ଯୋଉ ଅଙ୍କୁରଣ ହଉଛି ସେଇଟା କମ ହେଇଯାଉଛି। ତ ଆମେ ସେଥିରେ ସର୍ଟିଫାଏଡ୍ ସିଡ୍ ହେଲା, ନ୍ୟୁକ୍ଲିୟର ସିଡ୍ ହେଲା, ଆମର ଯୋଉ କୃଷି ବିଜ୍ଞାନ କେନ୍ଦ୍ର ହେଲା, କି ଆମର ଯୋଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ହେଲା, ଆମର ସିଆର୍ଆର୍ ଆଇ ହେଲା, ତ ଆମେ ମଞ୍ଜି ଦଉଛୁ, ଟାଇମ୍ ଟୁ ଟାଇମ୍ ମଞ୍ଜି ଦଉଛୁ ତାଙ୍କୁ। ଆଉ ସେଇ ହିସାବରେ ଯଦି ସେମାନେ ଆମକୁ କଣ୍ଟାକ୍ଟ କରିବେ ତାଙ୍କୁ ମିଳିବ, ମଞ୍ଜି ମିଳିବ। ଗୋଟେ ରେଟ୍ ଅଛି, ବହୁତ ନୋମିନାଲ ରେଟ୍ ଅଛି, ଏମିତି ନାହିଁ କି ପୁରା ଫ୍ରି ଦଉଛୁ, ମାଗଣା ବି ଆସୁଛି, କିନ୍ତୁ ଜିନିଷ ଅଛି ବହୁତ କମ୍ ରେଟ୍ରେ ସରକାରୀ ଅଫିସରେ ସେଟା ଆଭେଲେବଲ୍ ଅଛି। ଆଉ ଆପଣ ସେକେଣ୍ଡ ଜିନିଷ କହିଲେ କି ଯୋଉଟା କି ମଞ୍ଜି ଆମେ କେମିତି ବାଛିବା, କୋଉ ଜିନିଷ ପାଇଁ ବାଛିବା, ଆମକୁ ଫାର୍ଷ୍ଟ ଦେଖିବାର ଅଛି କି ଆମ ଯୋଉ ଫିଲ୍ଡରେ କଣ୍ଡିସନ କଣ ଅଛି। ଆମ ଫିଲ୍ଡଟା ଲୋ ଲ୍ୟାଣ୍ଡ, ତଳ ଲ୍ୟାଣ୍ଡ ଅଛି କି ଉପର ଲ୍ୟାଣ୍ଡ ଅଛି, କି ଶୁଖା ଅଛି,
0: ପାଣି
3: ଜମି ରହୁଛି, ତ ସେ ହିସାବରେ ଆମର ଅଲଗା ଅଲଗା ସବୁ ଭେରାଇଟି ଗୁଡା ଅଛି। ଯେମିତି ଆମର ସ୍ୱର୍ଣ୍ଣ ସବୁବନ ଗୋଟେ ଅଛି, ସେଟା ଯଦି ଆପଣ ଫିଲ୍ଡରେ 15 ଦିନ ବି ପାଣି ରହିବ, ଯଦି ଆପଣ ମଞ୍ଜିଟା ଇଏ କରିବେ ରହିବେ, ତ ସେ ଖରାପ ହବନି, ଧାନଟା ଖରାପ ହବନି। କିନ୍ତୁ ଯଦି ଶୁଖା ଏରିଆରେ ସେଟା ଇଏ କରିବେ ଲଗେଇବେ, ସେଟା ଠିକ ସେ ହବନି। ତ ତା ପାଇଁ ଅଲଗା ଅଛି ସିଆର୍ ଧାନ 801, ସିଆର୍ ଧାନ 802, ସେମିତି ଅଛି। ସେମିତି ଅଲଗା ଯେମିତି ଆମର ଆଳୁ ପାଇଁ କହିବି, ଯେମିତି ଆଳୁ ଆମ ଓଡ଼ିଶା କଣ୍ଡିସନରେ ଆଳୁ ବହୁତ କମ୍ ହେଉଛି, ଏଠି ଯୋଉ ଆମର ଜଳବାୟୁ ନାହିଁ, ବହୁତ ଗରମ ହେଉଛି। ଆଳୁରୁ ଦେଖିବେ ଯୋଉ ଟାଇମରେ ସେ ଡେଭଲପମେଣ୍ଟ ହେଉଛି, ତାର ଟେମ୍ପରେଚର ଦରକାର 18-22 ଆକ୍ଚୁଆଲି ଦରକାର। ଯଦି ତା ତଳେ ରହିବ ରାତି ଟେମ୍ପରେଚରଟା, ତେବେ ଯାଇକି ଆଳୁର ଟ୍ୟୁବିରାଇଜେସନ କହୁଛୁ, ସେ ପ୍ରୋସେସକୁ ତାର ମାନେ ଟ୍ୟୁବିରାଇଜେସନ ହବ, ତାପରେ ଆଳୁ ହବ ତଳେ। କିନ୍ତୁ କ'ଣ ଅଛି, ଆମ ଓଡ଼ିଶା କଣ୍ଡିସନରେ ଯେବେ ଆମେ ଆଳୁର ପ୍ଲାଣ୍ଟେସନ କରୁଛୁ, ସେଇଟା ଆମେ ଟିକେ ଟେମ୍ପରେଚର ବଢିଯାଉଛି, ତ ଆଳୁର ଅମଳ ଟିକେ କମ୍ ହେଇଯାଉଛି। ତ ଆମେ ସେମିତିଆ ବିହନ ନବା, ଯୋଉଟାକି ଆମେ ଆମର ଗୋଟେ ଅଛି ଖୁପ୍ରି ସୁରିଆ ଅଛି, ତାପରେ ଖୁପ୍ରି ଥାର 1, 2, 3 ଏଇଟା ତିନିଟା ବାହାରିଛି, ଯୋଉଟାକି କମ୍ ପାଣିରେ ବି ସେଇଟା ହେଇପାରିବ। ଖୁପ୍ରି ଚନ୍ଦ୍ରମୁଖୀ ଅଛି, ଯୋଉଟାକି ଓଡ଼ିଶା କଣ୍ଡିସନରେ
2: ଜାଣିଛୁ, ଏସବୁ ବିହନ ଆଳୁ ପାଇଁ ଭଲ।
3: ଦେଖିବା କି ଆମ ଫିଲ୍ଡର କଣ୍ଡିସନ କଣ ଅଛି, ଆମ ଏରିଆର ଯୋଉ
2: ଜଳବାୟୁ କେମିତି ଅଛି, ଜଳବାୟୁ କଣ।
3: ତା ପୂର୍ବରୁ ଆମକୁ ଦେଖିବା ଅଛି, ଯୋଉ ଆପଣ ଏବେ ଜଷ୍ଟ କହିଲେ ମାଟି, ମାଟି ପରୀକ୍ଷାଟା ବହୁତ ଇମ୍ପୋର୍ଟାଣ୍ଟ, କାହିଁକି ମାଟିରେ କେତେ ଅମ୍ଳଜାନ ଅଛି, କେତେ ଯବକ୍ଷାରଜାନ ଅଛି, ତ ଯୋଉ ନାଇଟ୍ରୋଜେନ, ଫସ୍ଫରସ୍, ପଟାସ ଏସବୁର ମାଟି ପରୀକ୍ଷା ବହୁତ ଦରକାର। ତା ପାଇଁ ଗଭର୍ଣ୍ଣମେଣ୍ଟର ସ୍କିମ୍ ଅଛି, ସଏଲ୍ ହେଲ୍ଥ କାର୍ଡ ଆମେ କହୁଛୁ, ତ ସଏଲ୍ ହେଲ୍ଥ କାର୍ଡ ଆମର କେବିକେ ବି ଦଉଛି, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବି ଦଉଛି। ଆଉ ଯଦି ସେ ଚାହିଁବେ କି ମାଟି ପରୀକ୍ଷା ଆମର ସିଆର୍ଆର୍ଆଇ ହଉ, ତ ସେମାନେ ଆମକୁ ପଠେଇ ପାରିବେ ମାଟି, ଏଇଟା ଫ୍ରିରେ ହୁଏ। ଆଉ ଆମକୁ ଯଦି ସେ ପଠେଇବେ, ସେ ପ୍ରପର ତାଙ୍କ ନାଁ, ଗାଁ, ଇଏ ଲୋକେସନ, ଫୋନ ନମ୍ବର ଦେଇକି ପଠେଇବେ, ତ ଆମେ ବି ତାର ଟେଷ୍ଟିଂ କରିକି ତାଙ୍କୁ ପଠେଇ ପାରିବୁ ତା ଡିଟେଲ। ଦେଖନ୍ତୁ ମ୍ୟାଡମ, ମାନେ ଆମର ଯୋଉ ଚାଷ ପଦ୍ଧତି ହଉଛି,
2: ତ
3: ଆଗରୁ ହଉଥିଲା କି ଗାଈ ୟୁଜ୍ କରୁଥିଲେ, ବଳଦ ହେଲା ସେ ଜିନିଷ ୟୁଜ୍
2: କରୁଥିଲେ,
3: ହଳ କରୁଥିଲେ, ତ ସେଥିରେ କଣ

0: ପରିଶ୍ରମ ଲାଗୁଥିଲା। କିନ୍ତୁ ଆଜିକା ଯେଉଁ ଆଧୁନିକ ଟେକ୍ନୋଲୋଜି ଅଛି, ଯେଉଁଟା ଆମର ମେନ୍ ଟପିକ୍ ଅଛି କି ସେ ଟେକ୍ନୋଲୋଜି ୟୁଜ୍ କରି କେମିତି କରିବା, ସେ ଯେଉଁ ଟେକ୍ନୋଲୋଜି ଅଛି ସେ ଟେକ୍ନୋଲୋଜିରେ ଆମର ଗୋଟେ ଅଛି ଲେଜର୍ ଲେବଲର୍, ଆମେ କହୁଛୁ ଲେଜର୍ ଲେବଲର୍। ସେଇଟା କ'ଣ, ଟ୍ରାକ୍ଟର ପଛରେ ଇଏ ଲାଗିବ ଆଉ ସେ ଲେଜର୍ ଦ୍ୱାରା ତାର ଇଏ ରହିବ କି ଦେଖିବ କି ସିଏ ମାନେ ସମତଳ ଅଛି କି ନାହିଁ। ସେକେଣ୍ଡ ଜିନିଷ ଯେଉଁଟାକି ଆମର ରିମୋଟ୍ ସେନ୍ସିଂ ଟେକ୍ନୋଲୋଜି, ସେଥିରେ ବି ଆମେ ଡାଟା ନେଇକି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ ବି ଆମେ ପଚାରି ପାରିବା କି ଆମ ଯେଉଁ ଲ୍ୟାଣ୍ଡ ଅଛି ସେ ଆମ ଯେଉଁ ଜମି ଅଛି ସେ କେତେ ସମାନ ଅଛି, କେତେ ଢିପ ଅଛି ଆଉ କେତେ ଇନକ୍ଲାଇନ୍ ଅଛି କି କେତେ ଆମେ ତାର ମାଟି ଭରିଲେ ସେ ସମତଳ ହବ। ଯେମିତି ଧାନ ପାଇଁ ସବୁବେଳେ ପାଣି ହିଁ ଦରକାର, ସେ ଜିନିଷ ନାହିଁ। ଜିନିଷ ଅଛି କି ପାଣି ଦରକାର, କିନ୍ତୁ ଜିନିଷ ଅଛି ସବୁ ଷ୍ଟେଜ୍ ସ୍ପେସିଫିକ୍ ପାଣି ଦରକାର। ତାପରେ ସେକେଣ୍ଡ ଜିନିଷ ଅଛି, ଯେମିତି ଆମ ଆଳୁ ହେଲା କି ଅଲଗା ପନିପରିବା ହେଲା, ସେଥିରେ ଏତେ ପାଣି ଦରକାର ନାହିଁ। ଲୋକ ଭାବନ୍ତି ପାଣି ବେଶୀ ଦେଇଦେଲେ ବେଶୀ ତାର ଉର୍ବର ବଢିଯିବ, ନାହିଁ, ସେଇଟା ଭୁଲ ଧାରଣା। ଯେତିକି କମ୍ ଆଉ ପ୍ରିସାଇଜ୍, ଆମେ କହୁଛୁ ଗୋଟେ ପ୍ରିସାଇଜ୍ ଏଗ୍ରିକଲଚର, ଯେତିକି ପାଣି ଦରକାର ଆମେ ସେତିକି ଦେବୁ। ଆଉ ଆଜିକାଲି ସେନ୍ସର ଟେକ୍ନୋଲୋଜି ବି ବାହାରି ଯାଇଛି, ଯେଉଁଥିରେ ଆମର ଯେଉଁ ସେନ୍ସର ଗୁଡା ଅଛି, ଯେଉଁଟାକି ଆମେ ହାଇଡ୍ରୋ ସେନ୍ସର କହୁଛୁ, କି ଗଛ ଅଛି ସେ ନିଜେ କହିବ ତାକୁ କେତେ ପାଣି ଦରକାର, ସେ ହିସାବରେ ଅଟୋମେଟିକଲି ସେତିକି ପାଣି ତା ଭିତରେ ପଡ଼ିଯିବ। ଯଦି ଆଜିକା ଟାଇମ୍ରେ ଦେଖିବା ଯୋଉ ଧାନ ଚାଷ ହେଉଛି, ଯୋଉ ଇଷ୍ଟର୍ନ ଜୋନ୍ରେ ଆମ ଓଡ଼ିଶାର ଜୋନ୍ରେ ହେଉଛି, ମ୍ୟାକ୍ସିମମ୍ ସେଟା ତଳି କରିକି ଟ୍ରାନ୍ସପ୍ଲାଣ୍ଟେସନ୍ ହେଉଛି, ପ୍ଲାଣ୍ଟିଂ ଆମେ କହୁଛୁ, ସେ ଜିନିଷ ହେଉଛି। ଯଦି ଆମେ ଦେଖିବା ଯୋଉଠି ପାଣି ନାହିଁ ସେଠି ଆମର ଡାଇରେକ୍ଟ ସିଡେଡ୍ କି ଆମେ କହୁଛୁ ସିଧା ସଡ଼କ ବୁଡ଼ିବା, ସେ ପଦ୍ଧତିଟା ହେଉଛି। ସେ ପଦ୍ଧତିରେ ଆମକୁ ତଳି ଦରକାର ନାହିଁ, ଆମକୁ ଯେମିତି ମେ ଜୁନ୍ ମାସରେ ଯଦି ଆମେ ତାକୁ ଆମ ଯୋଉ ଫିଲ୍ଡ ଅଛି ତାକୁ ଲେବଲ୍ କରିକି ଡାଇରେକ୍ଟ ଆମେ ବୁଣିଦେବା ଧାନକୁ, ସେଇଠି ତାର ଯୋଉ ଆମ ସ୍ପେସିଂ ଅଛି 15x15 ଆମ ପ୍ଲାଣ୍ଟ ଟୁ ପ୍ଲାଣ୍ଟ ସ୍ପେସିଂ, 15x15 ପ୍ଲାଣ୍ଟ ସ୍ପେସିଂ, 20x20 ଆମର ରୋର ସ୍ପେସିଂ, ତ ସେ ସ୍ପେସିଂରେ ଯଦି ଆମେ ଯୋଉଟାକି ଆମର କହୁଛୁ ସିଧାସଳଖ ବୁଣା କି ଡାଇରେକ୍ଟ ସିଡେଡ୍ ରାଇସ୍ ଆମେ କହୁଛୁ, ସେଥିରେ ବେଶୀ ପାଣି ଦରକାର ନାହିଁ ସ୍ଟାର୍ଟିଂରେ, ଆଉ ତଳି ବି ଦରକାର ନାହିଁ, ଡାଇରେକ୍ଟଲି ଆମେ ଫିଲ୍ଡରେ ତାକୁ ସୋ କରିଦେଲୁ, ଫିଲ୍ଡରେ ଲଗେଇଦେଲୁ। କିନ୍ତୁ ଯୋଉ ଟ୍ରାନ୍ସପ୍ଲାଣ୍ଟେଡ୍ ଯୋଉ ରାଇସ୍ ହେଉଛି ଯୋଉଟାକି ଆମେ କରୁଛୁ, କାହିଁକି ଏଇଠି ଆମର ପ୍ରଚୁର ବର୍ଷା ହେଉଛି ଓଡ଼ିଶାରେ, ଏଇଟା ମାନେ ରାଇସ୍ ବଲ୍ ଅଫ୍ ଇଣ୍ଡିଆ, ସେଥିରେ ଅଲଗା ଅଲଗା ଅଛି, ଯେମିତି ତଳି ଯେମିତି ଆମେ ତିଆରି କରିବା, ତ ଗୋଟେ ଏକର ଲ୍ୟାଣ୍ଡରୁ 1/10 ଯୋଉ ଭାଗ ଅଛି ସେତିକି ଏରିଆରେ ଆମେ ତଳି ବନେଇ ପାରିବା। ଆଉ ତାପରେ ଯୋଉ ଆପଣ କହିଲେ ମଡର୍ଣ୍ଣାଇଜେସନ୍, ସେଥିରେ ଆମେ ୟୁଜ୍ କରୁଛୁ ପଲିସିଟ୍ ୟୁଜ୍ କରୁଛୁ, ପଲିଥିନ୍ ସିଟ୍ ଆସୁଛି ସେଟା ବିଛେଇକି ତାପରେ ମାଟି ଦଉଛୁ, ତାପରେ ତଳି ରଖୁଛୁ, ସେଥିରେ ତଳିଟା ପ୍ରସ୍ତୁତ ହେଇଯାଉଛି, ସେ ତଳିଟା ନେଇକି ଆମେ ଟ୍ରାକ୍ଟର ପଛରେ ତାକୁ ମାଉଣ୍ଟ କରୁଛୁ, ଆଉ ଅଟୋମେଟିକଲି ସେ ଟ୍ରାକ୍ଟର ଯାଉଛି ପଛରେ ତଳିଟା ନିଜେ ଲାଗି ଲାଗି ଲାଗି ତାର ସେଣ୍ଟିମିଟର ହିସାବରେ ସେ ଫିକ୍ସ ଅଛି, ତାର ପ୍ଲାଣ୍ଟିଂ ହେଇଯାଉଛି ଅଟୋମେଟିକଲି, ନଷ୍ଟ ହଉନି, ଆଉ ସେଥିରେ କଣ ହଉଛି କମ୍ ମଞ୍ଜିରେ ବେଶୀ ଅମଳର ଚାନ୍ସ ଅଛି ସେଥିରେ। ତାର ରିହାତିର ବ୍ୟବସ୍ଥା ଅଛି, ଆମର ଗଭର୍ଣ୍ଣମେଣ୍ଟ ସବସିଡି ବି ଦଉଛନ୍ତି ତା ଉପରେ, କିନ୍ତୁ ମୁଁ କହିବି ଯଦି ଆପଣ କହିଲେ କି ଯାହା ପାଖରେ ବେଶୀ ଜମି ନାହିଁ କମ୍ ଜମି ଅଛି, ତ ସେମାନେ ଗୋଟେ ଗ୍ରୁପ ହେଇକି ଏସ୍ଏଚ୍ଜି ଗ୍ରୁପ ହେଲା କି ଭଡ଼ାରେ ୟୁଜ୍ କରିପାରିବେ, ତ ସେଟା ଶସ୍ତା ପଡିବ ଲଗେଇବେ, ତ ସେଥିରେ ତାଙ୍କର ପ୍ରଫିଟ୍ ଅଛି, ସେମାନେ ସେ ହିସାବରେ ବି ୟୁଜ୍ କରିପାରିବେ।
1: ଆଚ୍ଛା, ସବୁଠାରୁ ଶସ୍ୟର ବଡ଼ ଶତ୍ରୁ ବା ଫସଲର ବଡ଼ ଶତ୍ରୁ ହେଉଛି ଘାସ, ତ ଘାସ ଦମନ କେମିତି କଣ କରିବା, ଏବେ ତ ଘାସ ବାଛିବା ଯନ୍ତ୍ର ମଧ୍ୟ ବାହାରିଲାଣି, ସେ ବିଷୟରେ କଣ କହିବେ?
0: ଫାର୍ଷ୍ଟ ଆମର ଘାସ ହେଉଛି ସେଟା କାହିଁକି ହେଉଛି, କାହିଁକି ଆମେ ବହୁତ ସାରା ଫର୍ଟିଲାଇଜର ଆପ୍ଲାଏ କରୁଛୁ, ବହୁତ ସାରା ଜିନିଷ ଆପ୍ଲାଏ କରୁଛୁ, ୟୁରିଆ ଆପ୍ଲାଏ କରୁଛୁ, ଇଏ କରୁଛୁ, ସେଥିରେ ଆମର ଯୋଉ ଅମଳ ହେଉଛି ତା ସାଙ୍ଗରେ ଘାସ ବି ହେଇଯାଉଛି, ତ ଆମକୁ ଦେଖିବାର ଅଛି କି ଯଦି ଆମେ ଠିକ୍ ଠାକ୍ ତାର ପ୍ଲାଣ୍ଟ ଟୁ ପ୍ଲାଣ୍ଟ ସ୍ପେସିଂ ଅଛି, ଗଛରୁ ଗଛ ଏଇଟା ମେଣ୍ଟେନ୍ କରିବାକୁ ପଡିବ ଫାର୍ଷ୍ଟ ଥିଙ୍ଗ। ସେକେଣ୍ଡ ଥିଙ୍ଗ ଯୋଉଟା କି ଆମର ପ୍ରି ଏମର୍ଜେନ୍ସ ପୋଷ୍ଟ ଏମର୍ଜେନ୍ସ ହର୍ବିସାଇଡ୍ ଅଛି, ଯେମିତି ଆମର ପ୍ରି ଏମର୍ଜେନ୍ସ ହେଲା ପେଣ୍ଡିମେଥିଲିନ ଆମକୁ ସ୍ପ୍ରେ କରିବାକୁ ପଡିବ, ଯୋଉଟା କି ପ୍ରସ୍ତୁତ କରୁଛୁ ଜମି ପ୍ରସ୍ତୁତ କରୁଛୁ ସେ ଟାଇମ୍ରେ ଆମେ ତାକୁ ସ୍ପ୍ରେ କଲେ ଠିକ୍ ରହିବ। ତାପରେ ପୋଷ୍ଟ ଏମର୍ଜେନ୍ସ ବି ଆମେ କରିପାରିବା, ଚାଷଟା ସରିଯାଉଛି ତାପରେ ଆମେ ହର୍ବିସାଇଡ୍ ସ୍ପ୍ରେ କରିକି ସବୁ ଘାସ ମାରିଦେଲେ ତାପରେ ନେକ୍ସଟ ସିଜନ୍ ପାଇଁ ଆମର ଲ୍ୟାଣ୍ଡଟା ରେଡି ହବ। ଆଉ ଯୋଉଟା ଆପଣ କହିଲେ ଯନ୍ତ୍ର ଆଜିକା ଟାଇମ୍ରେ ଯୋଉଟା କି ଧାନରେ କି ଅଲଗା ଫସଲ ୟୁଜ୍ ହେଉଛି କୋନୋଭିଡ଼ରେ ଆମେ କହୁଛୁ, କୋନୋଭିଡ଼ଟା ଯଦି ସେଟା କାମ କରିବ ଯୋଉ ଟାଇମ୍ରେ ଯୋଉ ଟାଇମ୍ରେ ଆପଣ ଠିକ୍ ସ୍ପେସିଂ ଦେବେ, ଠିକ୍ ସ୍ପେସିଂ ନାହିଁ ତ ସେଟା କୋନୋଭିଡ଼ରେ କାମ କରିବନି। ଦୂରତା ରଖିବା, ସେ ଦୂରତାରେ ଆପଣଙ୍କ ଅମଳ ବି ହବ, ବାଳୁଙ୍ଗା ଘାସ ହେଉଛି ସେଟା ବି କଣ୍ଟ୍ରୋଲ ହବ, ତାଙ୍କୁ ପ୍ରଚୁର ମାତ୍ରାରେ ସୂର୍ଯ୍ୟାଲୋକ ଆରାମସେ ମିଳିବ।
1: ଆମେ ସବୁବେଳେ ଚାଷୀ ଭାଇ ଭଉଣୀ ମାନଙ୍କୁ କହିଥାଉ ଅତି ଦରକାର ନହେଲେ ଆମେ ରାସାୟନିକ ସାର ପ୍ରୟୋଗ କରିବା ନାହିଁ, ଯେତେ ଆମେ ଚେଷ୍ଟା କରିବା ଜୈବିକ ସାରରେ ଚାଷଟା କରିବା ପାଇଁ।
0: ଠିକ, ଆପଣ ଏକଦମ ଠିକ କହିଲେ, ତା ପାଇଁ ଯେମିତି ଆମର ଯେମିତି ଆମେ ସିଡ୍ ଟ୍ରିଟମେଣ୍ଟ କରୁଛୁ, ଟ୍ରାଇକୋଡର୍ମା ଦେଇକି ଆମର ଯୋଉ ଜୈବିକ ଜିନିଷ ଅଛି ତାକୁ ୟୁଜ୍ କରିକି ବି ଆମେ ତାକୁ ଇଏ କରୁଛୁ। ତାପରେ ଆମର ଯୋଉ ସେରାରୁ ଡେଭଲପ୍ ଅଛି ଏଣ୍ଡୋ ଏନ୍ ଏଣ୍ଡୋପି, ଏଟା କି ବାୟୋ ଫର୍ଟିଲାଇଜର, ଏଟା ଏଥିରେ ଟୋଟାଲ କେମିକାଲି ନାହିଁ, ତ ଏଣ୍ଡୋ ଏନ୍ କଣ କରୁଛି କି ନାଇଟ୍ରୋଜେନ୍ ଦଉଛୁ, ତାର ଗୋଟେ ସବଷ୍ଟିଚ୍ୟୁଟ୍ ଟାଇପ୍ର, ପୁରା ଟୋଟାଲ ସବଷ୍ଟିଚ୍ୟୁଟ୍ ନାହିଁ, କିଛି ପରସେଣ୍ଟ ମାନେ 20-25% ନାଇଟ୍ରୋଜେନ୍ କମ୍ ୟୁଜ୍ ହୁଏ। ଏଣ୍ଡୋପି ବି ସେମିତି ଆମର ଅଛି ପ୍ରଡକ୍ଟ ସିଆର୍ଆର୍ରୁ

0: ଡେଭଲପ୍ ଅଛି। ତା ବାଦ ଆପଣ ଆଜିକାଲି ଯେଉଁ ମଡର୍ଣ୍ଣ ଟେକ୍ନୋଲୋଜିରେ ଡ୍ରୋନ୍ର ୟୁଜ୍ ହେଉଛି, ଆମର ଯେଉଁ ସରକାର ଅଛନ୍ତି ସେ ବହୁତ ହେଲ୍ପ କରୁଛନ୍ତି ଚାଷୀ
1: ଚାଷୀ ଆଉ
0: ଭାଇ
1: ଚାଷୀ ଭାଇ
0: ଭଉଣୀ,
1: ମାନଙ୍କ
0: ହଁ
1: ପାଇଁ
0: ଭଉଣୀମାନଙ୍କୁ ସେମାନେ ହେଲ୍ପ କରୁଛନ୍ତି। ଆପଣ ଶୁଣିଥିବେ ଡ୍ରୋନ୍ ଦିଦି, ଆମର ଯେଉଁ ଭଉଣୀମାନେ ଅଛନ୍ତି ଯେଉଁମାନେ ଚାହୁଁଛନ୍ତି କି ସେମାନେ ଟ୍ରେନିଂ ନେବେ ଡ୍ରୋନ୍ ଉପରେ।
1: ହଁ
0: ଡ୍ରୋନ୍ କ'ଣ ମାନେ ଗୋଟେ ଛୁଆ ବି ଉଡ଼ି ପାରିବ,
1: ହଁ
0: ତା ପାଇଁ କିଛି ମାନେ ବଡ଼ ଟେକ୍ନୋଲୋଜି ଦରକାର ନାହିଁ, କିନ୍ତୁ କେମିତି ଉଡ଼ିବ କ'ଣ ଉଡ଼ିବ ତା ଉପରେ ଗୋଟେ ବେସିକ୍ ଟ୍ରେନିଂ ଦରକାର,
1: ଆଜ୍ଞା
0: କାହିଁକି ତା ପାଇଁ ଗୋଟେ ଲାଇସେନ୍ସ ଦରକାର, କାହିଁକି ସେଟା ବି ଗୋଟେ ଉପରେ ଉଡ଼ୁଛି କାହାକୁ କ୍ଷତି କରିଦେବ କ'ଣ କରିଦେବ, ତା ପାଇଁ ଗୋଟେ ଲାଇସେନ୍ସ ଦରକାର। ତା ଉପରେ ବି ଆମ ଇନଷ୍ଟିଚ୍ୟୁଟ୍ରେ ଟ୍ରେନିଂ ହେଉଛି କେମିତି ଡ୍ରୋନ୍ ଉଡ଼େଇବା। ଆମ ଡ୍ରୋନ୍ରେ ଫାଇଦା କ'ଣ ଅଛି, ଆପଣଙ୍କ ପାଖରେ ଯଦି ବହୁତ ବଡ଼ ଜମି ଅଛି, ଆପଣ ତ ଯାଇ ଯାଇକି ଦେଖିବେନି କୋଉଠି କ'ଣ ହେଲା କ'ଣ ନାହିଁ, ଆପଣ ସେଇଠି ଡ୍ରୋନ୍ ପଠେଇବେ, ଦେଖିବେ ସେ କ୍ୟାମେରାରେ ଆଚ୍ଛା ଏଇଠି କ'ଣ ହଳଦିଆ ହେଇଯାଇଛି କି ଏଇଠି
1: ଡ୍ରୋନ୍
0: କ'ଣ,
1: ଡିଟେକ୍ଟ
0: ହଁ
1: କରିଦେବେ।
0: ଡ୍ରୋନ୍ କରିଦେବ ଡିଟେକ୍ଟ। ଆଜିକାଲି ଯେଉଁ ଆମର ଏଆଇ ଟେକ୍ନୋଲୋଜି ୟୁଜ୍ ହେଉଛି, ଏଆଇ ଟେକ୍ନୋଲୋଜିରେ କ'ଣ ହେଉଛି କି ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁଜ୍ କରିକି ଆମେ ଜାଣିପାରିବା ବଡ଼ ଏରିଆରେ କୋଉ ଜାଗାରେ ପ୍ରୋବ୍ଲେମ୍ ହେଇଛି, ତାର ମାନେ ନ୍ୟୁଟ୍ରିଏଣ୍ଟ ନାହିଁ ସେଇଠି, ତ ସେ ଜାଗାରେ ସେ କ୍ୟାମେରାରେ ଉଠିକି ଆଣିବ, ଆମେ ଆମେ ଦେଖୁଛୁ ଓକେ ଏଇ ଏରିଆରେ ପ୍ରୋବ୍ଲେମ୍ ହେଇଛି, ସେ ଏରିଆରେ ଖାଲି ଯାଇକି ସେ ସ୍ପ୍ରେ କରିଦେବ, ପୁରା ମାନେ ଫିଲ୍ଡରେ ସ୍ପ୍ରେ କରିବା ଦରକାର ନାହିଁ। ସେଟା ଅଲଟିମେଟଲି କ'ଣ ହେଉଛି ସେଟା ଧୋଇ ଯାଇକି ସେଟା ପାଣିରେ ଆସିଯାଉଛି, ଆଉ ସେ ନଈ ପାଣିରେ ଆସିକି ସେ ଆମ ଭିତରେ ବି ଆସିଯାଉଛି,
1: ଜଳଟା ଦୂଷିତ ହେଉଛି। ମୋବାଇଲରେ ଆମେ ଜାଣୁଛେ ଡିଜିଟାଲ କୃଷି, ମୋବାଇଲ ତ ଏବେ ସମସ୍ତଙ୍କ ପାଖରେ ରହିଛି, ମୋବାଇଲରେ ଆମେ ଜାଣିପାରୁଛେ କ'ଣ ରେଜିଷ୍ଟର କଲେ, ସବୁ ତ ଆମେ ଏଇ ମୋବାଇଲର ଆପ୍ ମାଧ୍ୟମରେ ଆମେ ଜାଣୁଛେ। ଏଇ ଚାଷ ପାଇଁ କେମିତି କ'ଣ ଆଉ କ'ଣ ଦରକାର କି କେମିତି କ'ଣ ଏବେ ଆମର ଡିଜିଟାଲ ମାଧ୍ୟମରେ ଆମେ ଚାଷକୁ ଆହୁରି ଉନ୍ନତ କରିପାରିବା?
0: ଆପଣ ମ୍ୟାଡମ୍ ବହୁତ ସଠିକ୍ କ୍ୱେଶ୍ଚନ୍ ପଚାରିଲେ, କାହିଁକି ଏଇ ଜିନିଷ ଉପରେ ମୁଁ ଆସିଥାନ୍ତି ଟିକେ ଦେରି ପରେ। ଏଥିରେ ଆମର ଯେଉଁ ମୋବାଇଲ୍ ଆପ୍ ଆମେ ଡେଭଲପ୍ କରୁଛୁ, ଏଇଟା ବହୁତ ଚାଷୀ ଭାଇ ଭଉଣୀଙ୍କ ପାଇଁ ବହୁତ ଭଲ ଜିନିଷ, କାହିଁକି ସମସ୍ତଙ୍କ ପାଖରେ ଆଜିକାଲି ମୋବାଇଲ୍ ଅଛି,
1: ସାଙ୍ଗେ ସାଙ୍ଗେ
0: ଇନଫର୍ମେସନ୍ ମିଳିଯାଉଛି। ଫାର୍ଷ୍ଟ ଜିନିଷ ମୁଁ କହିବି, ଆମ ଇନଷ୍ଟିଚ୍ୟୁଟ୍ର ଯେଉଁଟା ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ଆମର ଇନଷ୍ଟିଚ୍ୟୁଟ୍ର ୱେବସାଇଟ୍ ଅଛି, ସେଠି ଯାଇକି ଚାଷୀ ଭାଇ ଭଉଣୀମାନେ ଦେଖିପାରିବେ କି ଆମର କ'ଣ କାମ ଚାଲିଛି ଆଉ କ'ଣ ଆମର ଡେଭଲପମେଣ୍ଟ ହେଇଛି, କେଉଁ ଏରିଆରେ କ'ଣ ନୂଆ ଟେକ୍ନୋଲୋଜି ବାହାରିଲା, କ'ଣ ନୂଆ ଆଉ ଜିନିଷ ବାହାରିଲା ଯୋଉଟା କି ତାଙ୍କ ପାଇଁ ବେନିଫିଟ ଅଛି, ଆଉ ସେମାନେ ଆସିକି ଟ୍ରେନିଂ ବି ନେଇପାରିବେ। ଆଉ ସେକେଣ୍ଡ ଜିନିଷ, ଆମର ଗୋଟେ ଆପ୍ ଅଛି, ଆମେ କହୁଛୁ ରାଇସ୍ ଏକ୍ସପର୍ଟ ଆପ୍, ଯୋଉଟା କି ଫ୍ରିଲି ଆଭେଲେବଲ୍ ଅଛି ଆମର ଆଣ୍ଡ୍ରଏଡ଼୍ରେ, କିଏ ବି ତାକୁ ଡାଉନଲୋଡ୍ କରିକି ଦେଖିପାରିବ। ତ ସେଥିରେ କୋଉ ଆମର ଭେରାଇଟି ଦରକାର ଅଛି, କୋଉ ଏରିଆ ପାଇଁ କେତିକି ଫର୍ଟିଲାଇଜର ଦରକାର ଅଛି, ଯବକ୍ଷାରଜାନ ହେଲା, ନାଇଟ୍ରୋଜେନ୍ ହେଲା, ଫସ୍ଫରସ୍ ହେଲା, ଯାହା ଦରକାର ସେ ସାଙ୍ଗେ ସାଙ୍ଗେ କହିଦେବ ସେଠି। ସେ ଜିନିଷଟା ଆମର ଆଭେଲେବଲ୍ ଅଛି ମୋବାଇଲ୍ ଆପ୍ରେ, ଆଉ ସେଟା ଆମର ଭାଇମାନେ ୟୁଜ୍ କରିପାରିବେ। ତାକୁ ତାକୁ ଛାଡ଼ିକି ବି ଅଲଗା ବି ଆପ୍ ଅଛି, ଯୋଉଟା କି ଆଇସିଆର୍ର ଆପ୍ ଅଛି, ଆମର ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର୍ ରିସର୍ଚ୍ଚ, ତ ସେମାନେ ଦେଖିପାରିବେ ଧାନ ଛାଡ଼ିକି ଅଲଗା ବି ଆମର ଅଛି, ଯେମିତି ଆଳୁ ହେଲା, ଆମର ପନିପରିବା ହେଲା, କୋଉଠି ମଞ୍ଜି ମିଳିବ କ'ଣ ମିଳିବ, ସବୁ ଇନଫର୍ମେସନ୍ ଆମର ଆଭେଲେବଲ୍ ଅଛି।
1: ଆଚ୍ଛା, ଫସଲଟା ହେଇସାରିଲା ପରେ, ବିଶେଷ କରି ଧାନ ହେଇସାରିଲା ପରେ, ଆମେ ସେଇ ନଡ଼ାଟାକୁ ଆମେ ଜାଳି ଦେଉଛୁ, ଯୋଉଟା ଫଳରେ ଆମେ ଦେଖୁଛେ କେମିତି ଏୟାର ପଲ୍ୟୁସନ୍ ବା ବାୟୁ ଦୂଷିତ ହେବାର ଲାଗିଛି। ତା ପାଇଁ ଏଇ ଉନ୍ନତ ଚାଷ ପଦ୍ଧତିରେ ସେମିତି କିଛି ରହିଛି କି ଆମେ ତାକୁ ନେଇକି ଛତୁ ଚାଷ ହଉ କିମ୍ବା ସେଥିରେ କିଛି ୟୁଜ୍ ତ କରିପାରିବା, ସେ ବିଷୟରେ କ'ଣ କହିବେ?
0: ସେଥିରେ ଗୋଟେ ପ୍ରୋବ୍ଲେମ୍ କ'ଣ ହେଉଛି, ବିଲରେ ଜାଳିବା ଦ୍ୱାରା ତା ଭିତରେ ଯେଉଁ ଭଲ ବ୍ୟାକ୍ଟେରିଆ ଭଲ ଯେଉଁ ଜୀବାଣୁମାନେ ଅଛନ୍ତି, ତ ସେମାନେ ମରିଯାଉଛନ୍ତି, ତ ସେମାନେ ଯେତେବେଳେ ମରିଗଲେ ତାର ଉର୍ବରା କମିଯାଉଛି, ତ ସେଥିପାଇଁ ତାର ଟେକ୍ନୋଲୋଜି ଅଛି, ଯେମିତି ଆମର କମ୍ବାଇନ୍ ହାର୍ଭେଷ୍ଟର ଯୋଉଟା ହେଉଛି, ହାର୍ଭେଷ୍ଟିଂ ପରେ ବେଲ୍ କରିକି ରଖୁଛନ୍ତି, ଯେମିତି ଆପଣ ଦେଖିଥିବେ ତାକୁ ବାନ୍ଧିକି ରଖୁଥିବେ, ରଖିବା ପରେ ତାକୁ ଛତୁ ଚାଷରେ ୟୁଜ୍ କରିପାରିବେ, ତାକୁ ଯୋଉ ନଡ଼ା ଅଛି ତାକୁ ନେଇକି ଆମେ କମ୍ପୋଷ୍ଟ ବି କରିପାରିବା। ଏବେ ଆମେ ଆମ ଟେକ୍ନୋଲୋଜି ଯୋଉଟା ଅଛି ସେ ନଡ଼ାକୁ ନେଇକି ପ୍ଲେଟ୍ ହେଉଛି, ଡିସ୍ପୋଜାଲ୍ ପ୍ଲେଟ୍ ତିଆରି ହେଉଛି, ସେ ଟେକ୍ନୋଲୋଜି ବା ଆମର ସିଆର୍ରେ ଡେଭଲପ୍ ହେଇଛି। ନଡ଼ାକୁ ନେଇକି କେମିତି ଆମେ ପେପର୍ ପ୍ଲେଟ୍ ଯୋଉଟା ଆମେ ଖାଉଛୁ, କେତେ ଫିଙ୍ଗୁଛୁ, ସେଟା ପ୍ଲାଷ୍ଟିକ୍ ପ୍ଲେଟ୍ ରହୁଛି ସବୁ, ସେ ପ୍ଲେଟ୍ ୟୁଜ୍ କରିକି ଆପଣ ଖାଇପାରିବେ, ତାକୁ ଡିସ୍ପୋଜ୍ କରିପାରିବେ। ତ ଯଦି କିଏ ଭାବିବ କି ଏଇଟା ବେକାର ଜିନିଷ ଅଛି, ତ ଯୋଉଟା ଆମେ ଆମର ପ୍ରଧାନମନ୍ତ୍ରୀ ଅଛି କି ଆପ୍ ଦ ମେ ଅଫିସର, ସେଇ ଜିନିଷ ନେଇକି ନଡ଼ାକୁ ନେଇକି ସେ କେମିତି ୟୁଜ୍ କରିବ, କେମିତି ପେପର୍ ପ୍ଲେଟ୍ ବନେଇବ, ତାଠୁ କେମିତି ସେ ଆତ୍ମନିର୍ଭର ହେଇକି ସେ କେମିତି ତାର ରୋଜଗାର ପାରିବ, ତାର ଗୋଟେ ଇଏ ଅଛି। ତ ସେ ଟେକ୍ନୋଲୋଜି ଜାଣିବା ପାଇଁ ସେ ଆମ ପାଖକୁ ଯଦି ଆସିବେ ତାଙ୍କୁ ଦିଆଯିବ, ପେପର ପ୍ଲେଟ୍ ହେଲା ନଡ଼ାରୁ କି ଆଉ ବି ତାର ଆଜିକାଲି ଫର୍ଣ୍ଣିଚର ବନୁଛି, ତାକୁ କମ୍ପାକ୍ଟ
1: ଘର ସଜା ବି କରୁଛେ। ତ ଏସବୁ ଯଦି ଜଣେ ସ୍ୱୟଂ ସହାୟିକା ଭଉଣୀ ଟ୍ରେନିଂ ପାଇଁ ଚାହିଁବେ ତ ସିଆର୍ଆଇରେ ଟ୍ରେନିଂ ଦିଆ ହେଉଛି,
0: ସେମାନେ ଯଦି ମିଶିକି ଗୋଟେ ଗ୍ରୁପରେ ଆସିବେ ତାଙ୍କ ପାଇଁ ଭଲ ରହିବ।
1: ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ତାଙ୍କୁ ଆପଣ କ'ଣ କହିବାକୁ ଚାହିଁବେ, କ'ଣ ମେସେଜ ଦେବେ?
0: କି ଆପଣ ଯୋଉ ବି ଚାଷ ପଦ୍ଧତି ଅପନାଉଛନ୍ତି ସେଟା ଠିକ ଅଛି, କିନ୍ତୁ ସମସ୍ତେ ଆଜିକାଲି ପାଠ ପଢୁଛନ୍ତି, ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି, ସମସ୍ତେ ଏଆଇ ଟେକ୍ନୋଲୋଜିରେ ୟୁଜ୍ କରୁଛନ୍ତି, ଯେମିତି ଚାଟ୍ ଜିପିଟି ହେଲା, ଇଏ ହେଲା, ଜିନିଷ ଅଛି ତାଙ୍କ ୟୁଜ୍ କରନ୍ତୁ, ଆଉ ସେମାନେ ପରାମର୍ଶ ବି ନିଅନ୍ତୁ, ଏକ୍ସପର୍ଟର ପରାମର୍ଶ ବି ନିଅନ୍ତୁ। ଯଦି ଆମର ଏକ୍ସପର୍ଟର ପରାମର୍ଶ ଆଉ ଏଆଇର ୟୁଜ୍ କରିକି ଆମେ ଯଦି

0: ବଳତେ ଚାଷ ଠିକସେ କରିପାରିବା, ଆମେ ଯୋଉ ଆମର ପ୍ରୋବ୍ଲେମ ଅଛି ଯୋଉଟା ରୋଗ ପୋକ ଲାଗିଲା କି କଣ ହେଲା, ଯଦି ତାକୁ ଠିକ ଟାଇମରେ ରିପୋର୍ଟ କରୁଛନ୍ତି ତ ତା ପାଇଁ ଠିକ ପ୍ରୋବ୍ଲେମର ସଲ୍ୟୁସନ ଅଛି। ଆଡଭାନ୍ସ ହେଇକି ଯଦି ଟାଇମଲି ରିପୋର୍ଟ କରିବେ, ଟାଇମଲି ସେମାନେ ତାଙ୍କର ପ୍ରୋବ୍ଲେମ ନେଇକି ଆସିବେ, ତ ଆମେ ସେ ହିସାବରେ ତାଙ୍କୁ ଆଡ୍ରେସ କରିପାରିବା। ନେକ୍ସଟ ସିଜନ ପାଇଁ ବି ଆମେ ପରାମର୍ଶ ଦେଇପାରିବା। ଯୋଉଟା ଆମେ କହିଲୁ ଯୋଉ ନୂଆ ପଦ୍ଧତି, ସେମାନେ ତାଙ୍କ ବିଲରେ ଦୁଇଟା ଇଏ କରିଦିଅନ୍ତୁ, ଭାଗ କରିଦିଅନ୍ତୁ, ଗୋଟେ ପୁରୁଣା ପଦ୍ଧତି ଦେଖନ୍ତୁ, ଗୋଟେ ନୂଆ ପଦ୍ଧତି ଦେଖନ୍ତୁ। ଯଦି ଅମଳ ବଢୁଛି ତ ମାନେ ନିଶ୍ଚୟ ତାଙ୍କର ଦେଖିପାରିବେ ଫିଲ୍ଡରେ।
1: ଯୋଉ ଚାଷୀ ଭାଇ ଭଉଣୀ ମାନେ ଚାଷ କରୁଛନ୍ତି, ସବୁବେଳେ ବ୍ୟବସାୟିକ ମନୋବୃତ୍ତି ନେଇ ଚାଷକୁ ଆପଣାନ୍ତୁ ଏବଂ ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ। ଏଇ ଯୋଉ ଉନ୍ନତ ଚାଷ ପଦ୍ଧତିର ଉପାଦେୟତା ଆପଣ ଏତେ ସରଳ ଭାବରେ ବୁଝେଇ କହିଲେ, ଆଶା କରୁଛୁ ଆମ ଚାଷୀ ଭାଇ ଭଉଣୀ ମାନେ ତାକୁ କାମରେ ଲଗେଇବେ ଏବଂ ନିଶ୍ଚୟ ସଫଳ ହେବେ। ତେବେ ଯାହା ହଉ ମିଲନ ବାବୁ, ଆପଣ ଆସିଲେ ଏବଂ ଆମେ ଆଲୋଚନା କଲେ ଉନ୍ନତ ଚାଷ ପଦ୍ଧତିର ଉପାଦେୟତା। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଫଳ ହେବେ। ତେବେ ଯାହା ହଉ ମିଲନ ବାବୁ, ଆପଣ ଆସିଲେ ଏବଂ ଆମେ ଆଲୋଚନା କଲେ ଉନ୍ନତ ଚାଷ ପଦ୍ଧତିର ଉପାଦେୟତା। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।

0: ନବଘନ ଭାଇ, ଆଲୋଚନା ମନକୁ ପାଇଲା?
1: ମଲା, ଇଏ ଜାଣିକି ପାଠ ଆଉ ସମୟ ଉପଯୋଗୀ ଆଲୋଚନା ଆଉ
0: କେମିତି ଚାଷର ନବୀକରଣ ହେଲାଣି
1: ହେଲାଣି ସମୟ ଅନୁସାରେ ତାଳ ଦେଇ ଆଗକୁ ବଢିବା, ଅଧିକ ଉପାର୍ଜନ କରିବା ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
0: ଆଉ ଥରେ ଧନ୍ୟବାଦ।
1: କିନ୍ତୁ ମୋର ଗୋଟାଏ ଜିନିଷ ବୁଝିବାକୁ ରହିଗଲା।
0: କଣ ବା?
1: ଦେଖ, ଫସଲ ଗଣ୍ଡାକ ତୋଳା ହେଇକି ଥୁଆ ହେଇଛି, ବଜାର ଦରଟା ଜାଣିପାରିଲି ନାହିଁ।
0: ଆଉ ବଜାର ଦର ନ ଜାଣିଲେ କେମିତି କଣ ବିକ୍ରି ବଟା କରିବା ବା?
1: ଏମିତି
0: ବଜାର ଭାଉ ଜାଣିବା
1: ଜାଣିବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ କିଲୋ ପ୍ରତି 58-69 ଟଙ୍କା, ବିନ୍ସ କିଲୋ ପ୍ରତି 75-98 ଟଙ୍କା ଓ ରସୁଣ କିଲୋ ପ୍ରତି 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଯେ ଆମର ଇଏ ଯୋଉ କଣ
0: ଏଇ
1: ଯୋଉ କରିଛ ମୁଡୁକି ତମରି ଗୋଷ୍ଠୀ କରିଥିଲ
0: ମଲା, ନ କହି ନ କହି ତ ତିନି ପକେଟ ଖାଇ ସାରିଲେ।
1: ତିନି ପକେଟ?
0: ଆଉ ତ ଗୋଟିଏ ପକେଟ ମୋରି ପାଇଁ ରହିଲା।
1: ହଉ ହେଲା, ତ ଆଉ କଣ ଖାଇଦେଲି କଣ ସରିଗଲା? ଉଠୁଛି।
0: ନାଇଁ ବା, ଇଏ ଯୋଉ ବେଳ କାଳ, ଆମେ ଚାଷୀ ବନ୍ଦୀ ଲୋକ, ପାଣିପାଗର ଖବର ଶୁଣିବା ତାପରେ ଉଠିବା।
1: ପାଣିପାଗ? ହଉ।
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଆକାଶବାଣୀ କଟକ ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ମେଘମାଳା ମହାପାତ୍ର ଏବଂ ରବିପ୍ରସାଦ ମହାନ୍ତି।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ସମବେତ କଣ୍ଠରେ କେତୋଟି ଦେଶ ବନ୍ଦନା।

ପ୍ରଚାର କଲୁ ସମବେତ କଣ୍ଠରେ କେନ୍ତୋଟି ଦେଶବନ୍ଦନା ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି।

ଶୁଣୁଥିଲେ କେତୋଟି ହିନ୍ଦୀ ଭକ୍ତିଗୀତ ଶିଳ୍ପୀ ଶୁଭ ମୁଦଲକରଙ୍କ କଣ୍ଠରୁ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସେମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ହଟ୍ଟଗୋଳ ମଧ୍ୟରେ ଦୁଇ ଦୁଇଟି ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା। ସେହି ବିଲ୍ଗୁଡ଼ିକ ହେଲା ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2026 ଏବଂ ଭାରତୀୟ ଷ୍ଟାମ୍ପ ବିଲ୍ 2026। ହଟ୍ଟଗୋଳ ଯୋଗୁଁ ବିଲ୍ ଉପରେ ଆଲୋଚନା ହୋଇପାରିନଥିବା ବେଳେ ବହୁମତରେ ଏହାକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପାରିତ ଘୋଷଣା କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି MMDR ସଂଶୋଧନ ଆଇନ ବିରୁଦ୍ଧରେ ହଟ୍ଟଗୋଳ କରିଥିଲେ। କଂଗ୍ରେସର ତାରାପ୍ରସାଦ ବାହିନୀପତି ଓ ମଙ୍ଗୁଖିଲ ଏବଂ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ପ୍ରତିବାଦ ଜାରି ରଖିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ବିଜେପି ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ଉପବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ କହିଥିଲେ ଯେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଗୁଡ଼ିଆଳି ଓ ଗଙ୍ଗାପୁର ପଞ୍ଚାୟତରେ ମେଗାଲିଫ୍ଟ ମାଧ୍ୟମରେ ଋଷିକୁଲ୍ୟା ନଦୀର ବାମପାର୍ଶ୍ୱରେ ଦୁଇଟି ପ୍ରକଳ୍ପର ପ୍ରାକ୍ ସମ୍ଭାବ୍ୟତା ରିପୋର୍ଟ ପ୍ରସ୍ତୁତ କରାଯିବା ବେଳେ ପରିଲକ୍ଷିତ ହୋଇଥିଲା ଯେ ଏହି ଦୁଇଟି ପ୍ରସ୍ତାବିତ ପ୍ରକଳ୍ପର ମାତ୍ର 300 ମିଟର ଉପର ମୁଣ୍ଡରେ କ୍ଲଷ୍ଟର 7 ଅଧୀନରେ ଦେଉଳପାଲି 2 ନାମରେ ଗୋଟିଏ ମେଗାଲିଫ୍ଟ କାର୍ଯ୍ୟକ୍ଷମ ଅଛି। ତେଣୁ ଏହି ପ୍ରସ୍ତାବର ସରଜମିନ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ପରବର୍ତ୍ତୀ ପ୍ରଶ୍ନଟି ଥିଲା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କର। ଶ୍ରୀ ତ୍ରିପାଠୀ ବନ୍ୟା ସହାୟତା ଉପରେ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ଉପବାଚସ୍ପତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଡାକିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ ଚଳିତ ବର୍ଷ ବନ୍ୟା ଓ ଅତିବୃଷ୍ଟି ଯୋଗୁଁ ରାଜ୍ୟର 26 ଜିଲ୍ଲାର 37,43,943 ଜଣ ଲୋକ ପ୍ରଭାବିତ ହେଉଛନ୍ତି। ପ୍ରଭାବିତ ଜିଲ୍ଲାରେ 7 ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ 93 ଗୃହପାଳିତ ପଶୁ ମରିଛନ୍ତି। 212,533 ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ 18,67 ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ବ୍ୟକ୍ତିଗତ ସମ୍ପତ୍ତିର ଭରଣା ନିମନ୍ତେ 234,84,86,000 ଟଙ୍କା ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି। ଏଥିରେ ଗୃହ ନିର୍ମାଣ ସହାୟତା ବାବଦରେ 33,63,00,000 ଟଙ୍କା, ଫସଲ ହାନି ସହାୟତା ବାବଦରେ 151,96,00,000 ଟଙ୍କା, ପୋଷାକପତ୍ର ବାବଦରେ 9,47,00,000 ଟଙ୍କା, ବାସନ କୁସନ ବାବଦରେ 9,47,00,000 ଟଙ୍କା, ବାଲିଚର ଜମି ପୁନରୁଦ୍ଧାର ବାବଦରେ 4,02,00,000 ଟଙ୍କା ଯୋଗାଇ ଦିଆଯାଇଛି। ବନ୍ୟା ପ୍ରଭାବିତଙ୍କୁ ତତ୍କାଳ ସହାୟତା ଯୋଗାଇବା ପାଇଁ 15,715 କ୍ୱିଣ୍ଟାଲ ଚାଉଳ, 12,836 କ୍ୱିଣ୍ଟାଲ ଚୁଡ଼ା, 1448 କ୍ୱିଣ୍ଟାଲ ଗୁଡ଼, 4,127 ମେଟ୍ରିକ୍ ଟନ୍ ଗୋଖାଦ୍ୟ ଓ 28,651 ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାରମ୍ଭିକ କ୍ଷୟକ୍ଷତିକୁ ଆକଳନ କରି 136 ଟଙ୍କା ଯୋଗାଇ ଦିଆଯାଇଛି। ଶକ୍ତି ବିଭାଗକୁ ପୁନରୁଦ୍ଧାର ଓ ମରାମତି ପାଇଁ 8,20,00,000 ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ 5,58,00,000 ଟଙ୍କା ଦିଆଯାଇଛି। ମନ୍ତ୍ରୀଙ୍କ ଉତ୍ତର ପରେ ମୂଳ ପ୍ରଶ୍ନକର୍ତ୍ତା ଟଙ୍କଧର ତ୍ରିପାଠୀ ଅତିରିକ୍ତ ପ୍ରଶ୍ନ ଆକାରରେ କହିଥିଲେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାର ଘରଭଙ୍ଗା ସହାୟତା ଯୋଗାଇ ଦେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷାରେ ଭାଙ୍ଗିଯାଇଥିବା କଚ୍ଚା ଘରଗୁଡ଼ିକ ପାଇଁ କେତେକ ପରିମାଣରେ କ୍ଷତିପୂରଣ ଯୋଗାଇ ଦିଆଯାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ପ୍ରଶ୍ନ ଜାରି ରଖିଥିବା ବେଳେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାରେ ଆଜି ଜଳସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ରଖିଥିଲେ। ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂକ୍ରାନ୍ତରେ ବିଧାୟକ ପ୍ରକାଶ ସୋରେନ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ଯେ 2024 ସଡ଼କ ଦୁର୍ଘଟଣାରେ ରାଜ୍ୟରେ 6,142 ଜଣ ମୃତ୍ୟୁବରଣ କରିଥିବା ବେଳେ 6,717 ଜଣ ଗୁରୁତର ଆହତ ହୋଇଥିଲେ। ସେହିଭଳି 2025 ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା 6,483 ଥିବା ବେଳେ ଗୁରୁତର ଆହତ ବ୍ୟକ୍ତିଙ୍କ ସଂଖ୍ୟା 6,838 ରହିଥିଲା। ସଡ଼କ ଦୁର୍ଘଟଣା ରୋକିବା ଉପରେ ସରକାର ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ସଂକ୍ରାନ୍ତର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିୟମିତ ବ୍ୟବଧାନରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଆକାଶବାଣୀ ମାଧ୍ୟମରେ ସଚେତନତା ବାର୍ତ୍ତାମାନ ପ୍ରକାଶିତ କରାଯାଉଛି। ଏଥିସହିତ ଚାଳକମାନଙ୍କୁ ସୁବାହକ ଯୋଜନାରେ ତାଲିମ ପ୍ରଦାନ କରାଯାଉଛି।
ଦ୍ରୁତ ଗାଡ଼ିଚାଳନା ଉପରେ ନଜର ରଖିବା ପାଇଁ 37 ଇଣ୍ଟରସେପ୍ଟର ଯାନ ମୁତୟନ କରାଯାଇଛି। ସେହିଭଳି ଆଞ୍ଚଳିକ ପରିବହନ ଦପ୍ତରରେ ଖାଲି ପଡ଼ିଥିବା ପଦପଦବୀ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ରାଜ୍ୟରେ 35 ଆଞ୍ଚଳିକ ପରିବହନ ଦପ୍ତର ରହିଛି। ଏହାଛଡ଼ା 2 ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ 1 ସହାୟକ ଆଞ୍ଚଳିକ ପରିବହନ ଦପ୍ତର ରହିଛି।

0: ଏଥିରେ ପ୍ରଥମ ଶ୍ରେଣୀର 137, ଦ୍ୱିତୀୟ ଶ୍ରେଣୀର 197 ଓ ତୃତୀୟ ଶ୍ରେଣୀର 438 ଓ ଚତୁର୍ଥ ଶ୍ରେଣୀର 47 ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ଏହି ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ 276 ପଦବୀ ଖାଲି ରହିଛି। 12 ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ, ମୋଟରଯାନ ନିରୀକ୍ଷକ ଭଳି ପଦବୀରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବରଗଡ଼, ନୂଆପଡ଼ା ଓ ଦେବଗଡ଼ ଜିଲ୍ଲା RTO ପଦବୀରେ ଅତିରିକ୍ତ ଅଧିକାରୀ ଥିବାବେଳେ ଜଗତସିଂହପୁର, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ପୁରୀ, ଭଦ୍ରକ ଓ କଳାହାଣ୍ଡି ଜିଲ୍ଲାର ମୋଟରଯାନ ନିରୀକ୍ଷକ ପଦବୀ ସହିତ ଚଣ୍ଡିଖୋଲ ସହାୟକ ମୋଟରଯାନ ପଦବୀରେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ଅଧିକାରୀ ରହିଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ଚଳାଚଳ କରୁଥିବା ବସ୍ ସଂକ୍ରାନ୍ତରେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ପଚାରିଥିବା ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ନିଗମ ଅଧୀନରେ ବର୍ତ୍ତମାନ 2012 ବସ୍ ରହିଛି। ଏଥିମଧ୍ୟରୁ 1558 ରାସ୍ତାରେ ଚଳାଚଳ କରୁଛି ଏବଂ 52 ବସ୍ ଅକାମୀ ହୋଇ ପଡ଼ି ରହିଛି। ନିଗମରେ ବର୍ତ୍ତମାନ 54 ନିୟମିତ କର୍ମଚାରୀ ରହିଛନ୍ତି ଓ ସେମାନେ ଷଷ୍ଠ ବେତନ କମିଶନ ଆଧାର ଭିତରେ ଦରମା ପାଉଛନ୍ତି। 811 ଜଣ ଠିକା ଓ 1473 ଜଣ ଆଉଟସୋର୍ସିଂ ଭିତରେ ଦରମା ପାଉଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପରିବହନ ନିଗମ ବସ୍ରେ ସ୍ୱାଭାବିକ ସଂଖ୍ୟାରେ ଯାତ୍ରୀ ହେଉଛନ୍ତି, ହେଲେ ଘରୋଇ ବସ୍ ଭଳି ଲାଭ ହେଉନାହିଁ। ନିଗମ ଅଧୀନରେ ଏବେ 164 ଏକର ଜମି ରହିଛି। ରାଜ୍ୟର ଇସ୍ପାତ କାରଖାନାର ଉତ୍ପାଦନ ଓ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ଛୋଟବଡ଼ ହୋଇ 55 ଇସ୍ପାତ କାରଖାନା ରହିଛି। ଏହାର ଉତ୍ପାଦନ କ୍ଷମତା 47.48 ନିୟୁତ ମେଟ୍ରିକ୍ ଟନ୍ ରହିଥିବା ବେଳେ 2025-26 ଏହିସବୁ କାରଖାନାରୁ 33.57 ନିୟୁତ ମେଟ୍ରିକ୍ ଟନ୍ ଇସ୍ପାତ ଉତ୍ପାଦନ ହୋଇଛି। ଏହିସବୁ କାରଖାନାରେ ପ୍ରତ୍ୟକ୍ଷ ଭାବେ ପ୍ରାୟ 53,000 ନିଯୁକ୍ତି ହୋଇଥିବା ବେଳେ ପରୋକ୍ଷ ଭାବେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେହିଭଳି ଗତ 5 ବର୍ଷ ଭିତରେ ରାଜ୍ୟରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ 34 ସଂସ୍ଥା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ 7 ପ୍ରକଳ୍ପ ପ୍ରସ୍ତାବ ମଞ୍ଜୁର ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି। ସେହିଭଳି ବନ୍ୟା ନିୟନ୍ତ୍ରଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମହଞ୍ଚଳ ମାଝୀ ଉଲ୍ଲେଖ କରିଛନ୍ତି, ଚଳିତ ବର୍ଷ ରାଜ୍ୟର ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଏବଂ ଜଳକା ନଦୀ ଅବବାହିକାରେ ସାମାନ୍ୟ ତଥା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷକରି ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବିପଦ ସଂକେତ ଉପରକୁ ଯାଇଥିଲା। ବିଭିନ୍ନ ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ନଦୀବନ୍ଧ ନିର୍ମାଣ ଯୋଜନା କରିଛନ୍ତି। ଏହା ମହାନଦୀ ବ୍ରାହ୍ମଣୀ, ନାଗାବଳୀ, ଋଷିକୁଲିଆ, ବଂଶଧାରା, କୋଲାବ, ବୈତରଣୀ ଏବଂ ଏହାର ଶାଖା ନଦୀମାନଙ୍କରେ କରାଯିବାର ଯୋଜନା ରହିଛି। ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସଂକ୍ରାନ୍ତରେ ବିଧାୟିକା ସୁବାସିନୀ ଜେନା ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମହଞ୍ଚଳ ମାଝୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ 10,078 ଜଣ କାର୍ଯ୍ୟରତ ଅନୁମୋଦିତ କିମ୍ବା ପଞ୍ଜୀକୃତ ସାମ୍ବାଦିକ ଅଛନ୍ତି। 2026-27 ବର୍ଷ ପାଇଁ 7,876 ଜଣ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ନବୀକରଣ କରାଯାଇଛି। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବିଗତ 2 ବର୍ଷର ସୂଚନାରେ ଦର୍ଶାଯାଇଛି ଯେ 2024-25 ବର୍ଷରେ 7,846 ଜଣ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ 2025-26 ଏହି ସଂଖ୍ୟା 7,876 ଜଣ ରହିଛି। ତେବେ ଏହି 2 ବର୍ଷରେ ବୀମା ବାବଦ ପ୍ରିମିୟମ୍ ସଂଖ୍ୟା 8,77,00,000 ଟଙ୍କାରୁ 8,50,00,000 ଟଙ୍କାକୁ ହ୍ରାସ ପାଇଛି। ଜବରଦଖଲ ହୋଇଥିବା ସରକାରୀ ଅନାବାଦୀ ଜମି ସଂକ୍ରାନ୍ତରେ ବିଧାୟିକା ସୁବାସିନୀ ଜେନାଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଦର୍ଶାଇଛନ୍ତି ଯେ 27 ଜିଲ୍ଲାରେ ଗତ 2 ବର୍ଷ ମଧ୍ୟରେ ଜମି ଜବରଦଖଲ ଅଭିଯୋଗରେ 1,32,943 ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ 1,20,093 ମାମଲାରେ 85,428 ସରକାରୀ ଜମି ଜବରଦଖଲ ମୁକ୍ତ କରାଯାଇଛି। ମୋଟାମୋଟି ଭାବେ ଆଜି ବିଧାନସଭାରେ ପୂର୍ବ 2 ଦିନ ଭଳି ବିରୋଧୀ ଦଳ ସଦସ୍ୟଙ୍କର ହଟ୍ଟଗୋଳ ଜାରି ରହିଥିଲା। ଆଜି ପ୍ରଶ୍ନକାଳ ମାତ୍ର 13 ପାଇଁ ଚାଲିଥିବା ବେଳେ ଅପରାହ୍ନ ଅଧିବେଶନ ମାତ୍ର 4 ପାଇଁ ଚାଲିପାରିଥିଲା। ତେବେ ଉଭୟ ବିଜେଡ଼ି ଓ କଂଗ୍ରେସ ଦଳର ସଦସ୍ୟମାନେ ଆଜି ସମାନ MMDR ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ବିଧାନସଭା ସମୀକ୍ଷା ଆଜି ପାଇଁ ଏତିକି। ଆଜିର ବିଧାନସଭା ସମୀକ୍ଷାକୁ ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ଅଜିତ କୁମାର ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର।
1: ଶୁଣିଲେ ବିଧାନସଭା ସମୀକ୍ଷା।
2: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋଁ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହି ବିରାସତ କି, ଉମ୍ମୀଦେଁ ନଏ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର, ମଲୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ

ପ୍ରଚାର କଲୁ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ। ପରିବେଷଣ କରିଥିଲେ ଶିଳ୍ପୀ ରଘୁନାଥ ଦେବୀ ଓ ସାଥୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ବୀଣା ବାଦନ। ପରିବେଷଣ କରିଛନ୍ତି ଶିଳ୍ପୀ ସୁଶ୍ରୀ ଗାୟତ୍ରୀ, ରାଗ ହିନ୍ଦୋଲମ ଓ ମଲ୍ଲିକା।

ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55 ରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।